ଆଜିର ଚିନ୍ତା ସଂସାରରେ ଏପରି କିଛି ବସ୍ତୁ ନାହିଁ ଯାହାର ପ୍ରାପ୍ତି ମନୁଷ୍ୟ ପାଇଁ ଅସମ୍ଭବ। ପ୍ରଯତ୍ନ ଓ ପୁରୁଷାର୍ଥ ଦ୍ୱାରା ସବୁକିଛି ପ୍ରାପ୍ତ ହୋଇପାରେ, କିନ୍ତୁ ସମୟ ଏପରି ଏକ ବସ୍ତୁ ଯାହାକୁ ଥରେ ହରାଇବା ପରେ ଆଉ ମିଳିନଥାଏ। କଥିତ ଅଛି, ବିତିଯାଇଥିବା ସମୟ ଓ ଉଚ୍ଚାରିତ ବାଣୀ କେବେ ଫେରି ଆସିନଥାଏ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ପ୍ରାତଃ 6 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀରେ ସମାଚାର ଏବଂ ପରେ ଇଂରାଜୀରେ ସମ୍ବାଦ। କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସ୍ୱାର୍ଥଙ୍କୁ କେନ୍ଦ୍ର କରି ଉତ୍କଳରେ ଯେଉଁ ସମାଜ ଓ ଶାସନ ଦର୍ଶର ବିକାଶ ହୋଇଛି ବିଶ୍ୱ ସଭ୍ୟତାରେ ତାହା ଅଦ୍ୱିତୀୟ। ଜଗନ୍ନାଥ ପତିତ ପାବନ, ସେଇ ପତିତର ହିଁ ଦେବତା। ତାଙ୍କ ଦୃଷ୍ଟିରେ ଆଚଣ୍ଡାଳ ବ୍ରାହ୍ମଣ ସମସ୍ତେ ସମାନ। ମୈତ୍ରୀଦେବ ଜଗନ୍ନାଥଙ୍କ ଦୃଷ୍ଟିରେ ବ୍ରାହ୍ମଣ ଓ ଚଣ୍ଡାଳ, ଶାସକ ଓ ଶାସିତ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ତାଙ୍କ ସିଂହଦ୍ୱାରରେ ଦେବତା ମଣିଷ ହୋଇଛି, ପୁଣି ମଣିଷ ଦେବତା ହୋଇଛି। ଶ୍ରୀ ଜଗନ୍ନାଥ କେବଳ ଉତ୍କଳର ନୁହନ୍ତି, ମାନବ ସଭ୍ୟତା ଓ ସମାଜର ଏକ ପରମ ସମ୍ପଦ। ସେହି ପରମ ପ୍ରେମମୟ ପୁରୁଷୋତ୍ତମଙ୍କ ଶ୍ରୀ ପାଦପଦ୍ମରେ ଆଜିର ବନ୍ଦନ କାର୍ଯ୍ୟକ୍ରମ ସ୍ୱତଃ ସମର୍ପିତ। ପ୍ରଥମ ଭକ୍ତି ପୁଷ୍ପାଞ୍ଜଳି ପୁରାତନ ରଚନାରୁ ଶିଳ୍ପୀ ସୁରେନ୍ଦ୍ର କୁମାର ମିଶ୍ର।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆସନ୍ତୁ ଶୁଣିବା ପୁରାତନ ରଚନାରୁ, କଣ୍ଠଶିଳ୍ପୀ ଶେଖର ଚନ୍ଦ୍ର ଘୋଷ।

ଶେଷ ହେଲା ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସଂସ୍କାର ଏବଂ ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ଜୀବନ ଜ୍ଞାନ ଜୀବନଧାରଣ ଶୈଳୀ ଏସବୁକୁ ନେଇ ଅନେକ କାହାଣୀ ରହିଛି। ଥରେ ଜଣେ ପଣ୍ଡିତ ନୌକାରେ ବସି ନଦୀ ପାରି ହେଉଥାନ୍ତି। ନାଉରିଆ ଚୁପଚାପ ଡଙ୍ଗା ଚଳାଉଥାଏ। ହଠାତ୍ ପଣ୍ଡିତ ପଚାରିଲେ, ତମେ ସକାଳୁ ଉଠି ପୂଜାପାଠ କର? ମୋ ପାଖରେ ସମୟ କାହିଁ ଆଜ୍ଞା, ସକାଳୁ ଉଠି ଆପଣମାନଙ୍କ ସେବାରେ ତ ଲାଗିଯାଉଛି। ଡଙ୍ଗାଘାଟ ଠିକାରେ ନିଆଯାଇଛି, ଠିକାଦାରକୁ ତ ପୁଣି ପଇସା ଦେବାକୁ ପଡ଼ିବ। ତାହେଲେ ତମ ଜୀବନର 25% ବୃଥା ହୋଇଗଲା, ପଣ୍ଡିତ କହିଲେ। ନାଉରିଆ ଚୁପ୍ ରହିଲା। କିଛି ସମୟ ପରେ ପଣ୍ଡିତ ପୁଣି ପଚାରିଲେ, ବେଦ ପୁରାଣ ଶାସ୍ତ୍ର ଏସବୁ ପଢ଼ାପଢ଼ି କର? ମୋ ପାଖରେ ସମୟ କାହିଁ ଆଜ୍ଞା, ସକାଳୁ ଆସୁଛି, ଖାଇବା ସମୟରେ ପଖାଳ ଗଣ୍ଡେ ଘରୁ ଆସିଯାଏ, ତାପରେ ପୁଣି କାମ ଆରମ୍ଭ, ଫେରୁ ଫେରୁ ରାତି ହୋଇଯାଏ। ତାହେଲେ ତମ ଜୀବନର ଆହୁରି 25% ବୃଥା ହୋଇଗଲା, ପଣ୍ଡିତ କହିଲେ। ଠିକ୍ ଏହି ସମୟରେ ଝଡ଼ ଉଠିଲା, ବର୍ଷା ହେଲା। ଡଙ୍ଗା ଥାଏ ନଈ ମଝିରେ, ଡଙ୍ଗା ଭିତରକୁ ପାଣି ପଶି ଧୀରେ ଧୀରେ ବୁଡ଼ିବାରେ ଲାଗିଲା। ପଣ୍ଡିତ ଚିତ୍କାର କରି ଉଠିଲେ, ପ୍ରାଣ ବିକଳରେ କାନ୍ଦି ପକାଇଲେ। ନାଉରିଆ ପଚାରିଲା, ପଣ୍ଡିତ ମହାଶୟ, ଆପଣ ପହଁରା ଜାଣିଛନ୍ତି ତ? ଡଙ୍ଗା ବୁଡ଼ିବା ଉପରେ? ପଣ୍ଡିତ କହିଲେ, ନା। ତାହେଲେ ଆପଣଙ୍କ ଜୀବନର ପୂରାପୂରି 100% ବୃଥା ହୋଇଗଲା, ପଣ୍ଡିତ ନିଜ ଭୁଲ ବୁଝିପାରିଲେ। ଏହା ଏକ କାହାଣୀ ହୋଇପାରେ, କିନ୍ତୁ ସମ୍ପ୍ରତି ଆମ ସାମାଜିକ ପରିସ୍ଥିତି ଓ ଶିକ୍ଷା ବ୍ୟବସ୍ଥାରେ ଏତାଦୃଶ କାହାଣୀ ବାସ୍ତବତାର ରୂପ ନେଉଛି। କିଛି ବର୍ଷ ଆଗରୁ ଜଣେ ଯୁବକ କହୁଥିଲେ, ଏମ୍ଏ ତ କରୁଛି, ତା ସହିତ ବିଏଡ୍ ଏବଂ ଲ ମଧ୍ୟ ଚାଲିଛି, କରେସ୍ପଣ୍ଡେନ୍ସ ଜରିଆରେ ସାମ୍ବାଦିକତା ମଧ୍ୟ କରୁଛି। ଯେଉଁ ଅନିଶ୍ଚିତତା ଲାଗି ରହିଛି, ଆଉ କ'ଣ କରାଯିବ? ଏକଥା ସତ ଯେ ଚାକିରି ବାକିରି କ୍ଷେତ୍ରରେ ଅନିଶ୍ଚିତତା ଲାଗି ରହିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆମେ ଅନ୍ଧାରରେ ବାଡ଼ି ବୁଲେଇବା। ଲକ୍ଷ୍ୟ ଯଦି ନିଶ୍ଚିତ କରାଯାଏ ଏବଂ ଏ ଦିଗରେ ନିଷ୍ଠାପର ଉଦ୍ୟମ ଜାରି ରହେ, ତାହେଲେ ଅନିଶ୍ଚିତତା ମଧ୍ୟ ଦୂରୀଭୂତ ହୋଇପାରିବ। ଆଉ ଏକ ଉଦାହରଣ ନିଆଯାଇପାରେ। ପିଲାଙ୍କୁ ସ୍କୁଲ ପଠାଉଛୁ, କେତେକ କ୍ଷେତ୍ରରେ 2.5-3 ବର୍ଷର ପିଲା ମଧ୍ୟ ସ୍କୁଲ ଗଲେଣି, ସତେ ଯେମିତି ଜନ୍ମରୁ ସେମାନେ ଉର୍ବର ମସ୍ତିଷ୍କ ନେଇ ଆସିଛନ୍ତି। ପାଠ୍ୟକ୍ରମରେ ଏତେ ପରିମାଣରେ ବହି ରଖାଯାଉଛି ଯେ ବସ୍ତାନି ଉଠାଇବା ପାଇଁ ପରିଶ୍ରମ କରିବାକୁ ପଡ଼ୁଛି। ପିଲାଙ୍କୁ ବୁକ୍ୱର୍ମ ବା ଗ୍ରନ୍ଥକୀଟ କରି ଦିଆଯାଉଛି, ଯାହାଫଳରେ କେବଳ ବାର୍ଷିକ ପରୀକ୍ଷାରେ ପାସ୍ କରିବା ପାଇଁ ସେମାନେ ପଢ଼ୁଛନ୍ତି। ଏକଥା ସତ ଯେ ଆଗ ଅପେକ୍ଷା ଶିକ୍ଷା ପଦ୍ଧତିରେ ଯଥେଷ୍ଟ ପରିବର୍ତ୍ତନ ଆସିଲାଣି, ତଥାପି ପାଠପଢ଼ା ସହିତ ଅନ୍ୟାନ୍ୟ ଜ୍ଞାନକୌଶଳ ଖେଳକୁଦ ଉପରେ ଯେତିକି ଜୋର ଦେବା କଥା ଦିଆଯାଇପାରୁନାହିଁ। କମ୍ପ୍ୟୁଟର ତ ଶିଖୁଛନ୍ତି, କିନ୍ତୁ ସନ୍ତରଣ କ'ଣ ଜାଣିନାହାନ୍ତି। ବଣଭୋଜି ବା ଅନ୍ୟାନ୍ୟ ସମୟରେ ଆମେ ଛାତ୍ରଛାତ୍ରୀଙ୍କ ପାଣିରେ ବୁଡ଼ିଯିବାର ଦୁଃଖଦ ଖବର ଖବରକାଗଜରେ ପ୍ରାୟ ପଢ଼ୁଛୁ। ପିଲାଙ୍କୁ ଗ୍ରନ୍ଥକୀଟ କରାଇବାର ପ୍ରୟାସ ଏହାର ଅନ୍ୟତମ କାରଣ। ଶିକ୍ଷା ପୁସ୍ତକରେ ସୀମିତ ରହିବା ଉଚିତ ନୁହେଁ, ପିଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଶିକ୍ଷାର ମୂଳ ଲକ୍ଷ୍ୟ ହେବା ବିଧେୟ।

ଶୁଣୁଥିଲେ ଚେତନ ଚିନ୍ତନ, ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ମାଝୀ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି। କଣ୍ଠଶିଳ୍ପୀମାନେ ହେଲେ ସୁବାସ ଦାସ, ରାଖଲ ଚନ୍ଦ୍ର ମହାନ୍ତି, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମାଧୁଲିତା ମହାନ୍ତି ଏବଂ ବାଦଲ।

ଯଦୁରାଜ ଉଗ୍ରସେନଙ୍କ ନିର୍ଦ୍ଦେଶରେ ଭୃତ୍ୟଗଣ ସାମ୍ବ ଗର୍ଭୋତ୍ପନ୍ନ ଲୌହ ମୁଷଳଟିକୁ ଚୂର୍ଣ୍ଣ କରି ସେହି ଲୌହଚୂର୍ଣ୍ଣ ଓ ଚୂର୍ଣ୍ଣାବଶିଷ୍ଟ ଲୌହଖଣ୍ଡକୁ ସମୁଦ୍ରକୁ ନିକ୍ଷେପ କରିଦେଲେ। ଗୋଟିଏ ମାଛ ସେହି ଲୌହଖଣ୍ଡକୁ ଗ୍ରାସ କଲା, ଆଉ ଲୌହଚୂର୍ଣ୍ଣ ତରଙ୍ଗାଘାତରେ ସମୁଦ୍ର ତୀରରେ ସଂଲଗ୍ନ ହୋଇ ଏରକାବନରେ ପରିଣତ ହୋଇଗଲା। ଏଣେ ଜାରାସବର ମତ୍ସ୍ୟଗର୍ଭଗତ ଲୌହଖଣ୍ଡଟି ପାଇ ତାହାକୁ ନିଜ ସରର ଅଗ୍ରଭାଗରେ ସଂଯୋଜିତ କଲା। ଶ୍ରୀକୃଷ୍ଣ ବ୍ରହ୍ମସାପ ବିଷୟରେ ଅବଗତ ହେଲେ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ରାଖଲ ଚନ୍ଦ୍ର ମହାନ୍ତି, କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ରାଖଲ ଚନ୍ଦ୍ର ମହାନ୍ତି, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ, ମଧୁରିତା ମହାନ୍ତି ଏବଂ ବାଦଲ କୁମାର ଆଚାର୍ଯ୍ୟ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପ୍ରାତଃ 6:45:14। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ପ୍ରଥମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସୁଯୋଗ ମିଳିବା ବୋଲିକରି ଘୋଷଣା କରାଯାଇଛି। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବାବଦ ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି ବିଜେପି ଆର୍ କଂଗ୍ରେସ ଆର୍ ବିଜେଡ଼ି ପ୍ରତିନିଧିମାନେ ଭାଗ ନେଇଥିଲେ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରୁ ଆର୍ଏମ୍ସି ତରଫରୁ ଡାଲୁଆ ଧାନଘିନା ବାବଦେ ଚାଷୀମାନଙ୍କୁ ସଚେତନ କରିବା ଲାଗି ଗୋଟିଏ ସଚେତନତା ରଥ ଆରମ୍ଭ କରାଯାଇଛି। ଏ ସଚେତନତା ରଥ ଶୁଭାରମ୍ଭ କରିକରି ଉପଜିଲ୍ଲାପାଳ ସୁନୀଲ ବେହେର କହିଛନ୍ତି 26 ପେକ୍ସ ଜରିଆରେ ରବି ଧାନଘିନା ଏବା 25 ତାରିଖ ମୂଲ ହେବା ଆର୍ କ୍ୱିଣ୍ଟାଲ ପିଛା 3,100 ଟଙ୍କା ଧାରିଜ କରାଯାଇଛି। ଆଜି ହେଉଛି ବିଶ୍ୱ କଇଁଛ ଦିବସ। କେଛମାନଙ୍କର ସୁରକ୍ଷା ବିଷୟ ଲୋକକୁ ସଚେତନ କରିବାରକେ ଗଲା 2000 ଆମେରିକାର ଟର୍ଟଏଜ୍ ସଂଗଠନ ତରଫରୁ ଫି ବଛର ମେ ମାସର 23 ତାରିଖ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ସାରା ପୃଥିନୁ 300 ପ୍ରଜାତିର କେଛ ଥିବାର ବେଳେ ସେତୁ କେତେ ପ୍ରଜାତି ଲୋପ ପାଇଯାଇଥିବାର ବେଳେ ଆଉ କେତେଟା ପ୍ରଜାତି ସଂକଟଥି ଅଛନ୍। ସମୁଦ୍ର ଆର୍ ନଦୀର ପ୍ରଦୂଷଣ ଲାଗି କେଛ ସଂଖ୍ୟା କମ୍ବାରଟା ଗୋଟିଏ ବଡ଼ କାରଣ ଏ ବୋଲିକରି କୁହାଯାଉଛି। ପାଣିପାଗ ରାଜ୍ୟ ଲଘୁଚାପ ଲାଗି ଆଇବା ହପ୍ତାଥି ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏହି ତାର ଆଘର ପାଖର ଇଲାକାନୁ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହି ତାର ପ୍ରଭାବତି ବଙ୍ଗୋପସାଗରନୁ ଆଇବା 28-29 ତାରିଖ ବେଳକେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେଆଡ଼େ ରାଜ୍ୟ ଜବରତାତିଆର ଗୁଲଗୁଲି ହେଉଥିବାର ବେଳକେ ଆଇବା 27 ତାରିଖ ତକ୍ ଏନ୍ତା ଗରମ ଲାଗି ରହିବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଏଥିନେଇ ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ବର୍ତ୍ତମାନ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ରିଲିକରି।
2: ଇୟମ୍ ଆକାଶବାଣୀ। ସମ୍ପ୍ରତି ବାର୍ତ୍ତାଃ ଶ୍ରୂୟନ୍ତାମ୍ ପ୍ରବାଚକଃ ପୁନୀତ ତ୍ରିପାଠୀ। अथ वार्ताः। प्रधानमन्त्री नरेन्द्रमोदी तथा साइप्रस देशस्य राष्ट्रपतिः निकोस क्रिस्टोडोलाइट्स इत्येषश्च आतंकवादं निवारणाय बहुपक्षीय प्रयासानां सुदृढीकरणाय तथा

କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ ଶୁଣିବେ ସକାଳ 8:30 ଶିଳ୍ପୀ ଅକ୍ଷୟ ମହାନ୍ତି, ସକାଳ 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶୀ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ହିନ୍ଦୀ କଥାଚିତ୍ରର ଗୀତ ପ୍ରସାର କରିବୁ ସକାଳ 9:00 ଏବଂ 9:30 ରହିଛି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଆମର ଦ୍ୱିତୀୟ ଅଧିବେଶନ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ, ପରିବେଷଣ କରିବେ ରଘୁନାଥ ପାଣିଗ୍ରାହୀ ଏବଂ ସାଥୀ। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଦିନ 12:30। ଚାଷର କଥା ଦିନ 1:10 ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ଆମର ତୃତୀୟ ଅଧିବେଶନ ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଯୁବମାଣିରେ ଚିଠିପତ୍ରର କାର୍ଯ୍ୟକ୍ରମ ସାପ୍ତାହିକ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ ଏକତାରା ଭଜନ, ପରିବେଷଣ କରିବେ ଦିନମଣି ପ୍ରଧାନ। ରାତି 7:25 ଚିଲ୍ଲାହାଲ କ୍ରମରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ ଓ ରାତି 7:30 ବନାନୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନ ରାତି 8:00 ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲମ, ସରୋଜିନୀ ହେମ୍ବ୍ରମ ଏବଂ ରାଧାକୃଷ୍ଣ ଭଞ୍ଜ। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତି ଗୀତ ଶିଳ୍ପୀ ନରେନ୍ଦ୍ର ଚଞ୍ଚଳ। ସ୍ପୋର୍ଟସ୍ ସ୍କେନ୍ ରାତି 8:30 ସ୍ପଟଲାଇଟ୍ ରାତି 9:15 ରାତି 9:30 ବିଜ୍ଞାନ ଭାରତୀ ଏବଂ ରାତି 10:00 ଶୁଣିବେ ଅଖିଳ ଭାରତ ସଙ୍ଗୀତର କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସକାଳର ଆଞ୍ଚଳିକ ସମ୍ବାଦ, ପରେ ପରେ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତି

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ପ୍ରସୂତି ନାଳୀ ବ୍ରଣ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଲୀଳାବତୀ କୁରୁ।
1: ମିଳିତ ଜାତିସଂଘ ମେ ମାସ 23 ତାରିଖକୁ ଅର୍ଥାତ୍ ଆଜିର ଦିନଟିକୁ ଆନ୍ତର୍ଜାତିକ ପ୍ରସୂତି ନାଳୀ ବ୍ରଣ ନିରୋଧ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରସୂତି ନାଳୀ ବ୍ରଣ ବା ଫିସ୍ଚୁଲା ହେଉଛି ଯୋନି ଦ୍ୱାରରେ ରନ୍ଧ୍ର ଯାହା ଉପରି ଭାଗରେ ମୂତ୍ରାଶୟ ସହିତ ଓ ପଛ ଭାଗରେ ମଳଦ୍ୱାର ସହ ସଂଯୋଗ ହୋଇଥାଏ। ମୂତ୍ରାଶୟ ସହ ସଂଯୋଗ ହେଲେ ଡାକ୍ତରୀ ଭାଷାରେ ଭେସାଇକୋଭେଜୁନାଲ ଫିସ୍ଚୁଲା ଏବଂ ମଳଦ୍ୱାର ସହ ସଂଯୋଗ ହେଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ବୋଲି କୁହାଯାଏ। ଏହି ରନ୍ଧ୍ର ଦେଇ ଅବିରତ ମୂତ୍ର ବା ମଳ ଯୋନି ଦ୍ୱାର ମଧ୍ୟକୁ ନିର୍ଗତ ହୋଇଥାଏ। ମହିଳାମାନଙ୍କ ପାଇଁ ଏହା ସାମାଜିକ ମାନସିକ ଓ ଆର୍ଥିକ ସ୍ତରରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଅବିରତ ମଳମୂତ୍ରର କ୍ଷରଣ ଯୋଗୁଁ ମହିଳାଟିଏ ସମାଜରୁ ଏବଂ ପରିବାରରୁ ନିଜକୁ ଦୂରେଇ ରଖେ ଏବଂ ଅଧିକାଂଶ ସମୟରେ ମାନସିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥାଏ। ଆସନ୍ତୁ ଜାଣିବା ଏହା କ'ଣ ପାଇଁ ହୋଇଥାଏ। ପ୍ରସବର 3 ଅବସ୍ଥା ଅଛି, ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ। ଦ୍ୱିତୀୟ ଅବସ୍ଥାରେ ଯଦି ଅବଷ୍ଟ୍ରକ୍ଟେଡ୍ ଲେବର୍ ବା ପ୍ରୋଲଙ୍ଗ ଲେବର୍ ହେଲା ତାହେଲେ ଫିସ୍ଚୁଲା ହେବାର ସମ୍ଭାବନା ହୁଏ। ପ୍ରୋଲଙ୍ଗ ଲେବର୍ ବା ଅବଷ୍ଟ୍ରକ୍ଟେଡ୍ ଲେବର୍ର ଅନେକ କାରଣ ରହିଛି। ପ୍ରସବ ସମୟରେ ଯୋନିମୁଖକୁ କାଟି ପ୍ରସବ କରାଯାଏ ଯାହାକୁ ଆମେ ଏପିସିଓଟୋମି କ୍ଷତ ବୋଲି କହିଥାଉ। ଫୋର୍ସେପ୍ସ ଡେଲିଭରି ବା ସାଧାରଣ ପ୍ରସବ ସମୟରେ ଏହି ଏପିସିଓଟୋମି କ୍ଷତ ସମ୍ପ୍ରସାରିତ ହୋଇ ମଳଦ୍ୱାର ପାଖକୁ ଚାଲିଯାଇଥାଏ ଏବଂ ଏହାକୁ ଠିକ୍ ଭାବରେ ଚିକିତ୍ସା ନକଲେ ରେକ୍ଟୋଭେଜାଇନାଲ ଫିସ୍ଚୁଲା ହୋଇଥାଏ। ଜଟିଳ ସ୍ତ୍ରୀ ରୋଗର ଅସ୍ତ୍ରୋପଚାର, କ୍ୟାନ୍ସର, ରେଡିଓଥେରାପି ପରେ ମଧ୍ୟ ବେଳେବେଳେ ଫିସ୍ଚୁଲା ହୋଇଥାଏ। ଶିକ୍ଷାର ଅଭାବ, ପୁଷ୍ଟିହୀନତା, ଉପଯୁକ୍ତ ଜରୁରୀକାଳୀନ ପ୍ରସୂତି ସେବାର ଅଭାବରେ ଫିସ୍ଚୁଲା ହେବାର ସମ୍ଭାବନା ଅଧିକ ଥାଏ। ଅସ୍ତ୍ରୋପଚାର ଦ୍ୱାରା ଫିସ୍ଚୁଲାର ଚିକିତ୍ସା କରାଯାଏ, ଏହାକୁ ଆମେ 100% ଠିକ୍ କରିପାରିବା। ଇଂରାଜୀରେ ଗୋଟିଏ ପ୍ରବାଦ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୋର୍, ଅର୍ଥାତ୍ ରୋଗର ନିବାରଣ ଚିକିତ୍ସାଠାରୁ ଅଧିକ ଭଲ। ମହିଳାମାନଙ୍କୁ ଶିକ୍ଷିତ ଓ ସଶକ୍ତ କରାଇବା, ଗର୍ଭାବସ୍ଥା ପୂର୍ବରୁ ରକ୍ତହୀନତା ଏବଂ ପୁଷ୍ଟିହୀନତାର ଉପଚାର କରିବା, ଗର୍ଭାବସ୍ଥାରେ ଉପଯୁକ୍ତ ଚିକିତ୍ସା ଏବଂ ପ୍ରସବ ସବୁବେଳେ ଡାକ୍ତରଖାନାରେ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ହେବା ଦରକାର। ଜରୁରୀକାଳୀନ ପ୍ରସୂତି ସେବା ଓ ଅସ୍ତ୍ରୋପଚାର ଦ୍ୱାରା ପ୍ରସବ ଅକ୍ଳେଶରେ ଉପଲବ୍ଧ ହେଲେ ଆମେ ଫିସ୍ଚୁଲାର ନିରାକରଣ କରିପାରିବା। ଆମ ସରକାର ମଧ୍ୟ ଅନେକ ଯୋଜନା କରିଛନ୍ତି। ଏହି ଯୋଜନାକୁ ସଫଳ ରୂପେ ସହର ହେଉ ବା ଗାଁରେ ହେଉ କାର୍ଯ୍ୟକାରୀ କଲେ ପ୍ରସୂତି ନାଳୀ ବ୍ରଣକୁ ପ୍ରତିହତ କରାଯାଇପାରିବ।
0: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ପ୍ରସୂତି ନାଳୀ ବ୍ରଣ ଏ ସମ୍ପର୍କରେ କହିଲେ ଡାକ୍ତର ଲୀଳାବତୀ କୁରୁ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍,

ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। 19ତମ ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 51,000+ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47ଟି ସ୍ଥାନରେ ଆଜି ରୋଜଗାର ମେଳା ଜରିଆରେ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। ପୂର୍ବରୁ ଦେଶରେ 18ଟି ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଅସୀମ ସମ୍ଭାବନା ରହିଛି। ସେ କହିଛନ୍ତି ଉଭୟ ଦେଶ ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ। ଗତ ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ ଭୋଜିରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତ ଓ ସାଇପ୍ରସ୍ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା କ୍ଷେତ୍ରରେ ସଫଳ ହେବେ। ଶ୍ରୀମତୀ ମୁର୍ମୁ ଭାରତର ଯୁବ ପ୍ରତିଭା, ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସାଇପ୍ରସ୍ର ନବସୃଜନ ଇକୋସିଷ୍ଟମ୍କୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ଅନ୍ୟାନ୍ୟ ସଂସ୍କାରମୂଳକ ପ୍ରସଙ୍ଗରେ ସାଇପ୍ରସ୍ର ସହଯୋଗକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସମେତ ବୃଦ୍ଧି ପାଉଥିବା ରଣନୈତିକ ସହଭାଗିତା ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିବେ। କୋଲକାତାରେ ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭିକ୍ଟୋରିଆ ମେମୋରିଆଲ୍ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ପରେ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଉଭୟ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଆମିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରୁବିଓ କହିଛନ୍ତି ଭାରତ ଆମେରିକାର ଏକ ବୃହତ ସହଯୋଗୀ ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଆଗାମୀ ଦିନରେ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆଜି ଶେଷ ହେଉଥିବାବେଳେ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅତ୍ୟଧିକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ଲାଗି 2 ଦିନ ସମୟ ପାଇବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2025-26 ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଜଣାପଡ଼ିଛି। ଗତକାଲି ମୁମ୍ବାଇରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର 623ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 2000

ପଚିଶ ଛବିଶ ଆର୍ଥିକ ବର୍ଷରେ ଆୟ 26.42% ବୃଦ୍ଧି ପାଇଛି। ଏଥିସହିତ ଖର୍ଚ୍ଚ ମଧ୍ୟ 27.6% ବୃଦ୍ଧି ପାଇଛି। ଆର୍ଥିକ ବର୍ଷ 2026 ସୁଦ୍ଧା ପାଣ୍ଠି ସ୍ଥାନାନ୍ତର ପରିମାଣ 3.13 ଲକ୍ଷ କୋଟିରୁ 3.95 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ 31 ତାରିଖ ସୁଦ୍ଧା ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ 20.61% ବୃଦ୍ଧି ପାଇ 91.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାଗଙ୍କୁ 2025 ବର୍ଷ ନିମନ୍ତେ ଜାତିସଂଘ ସୈନ୍ୟ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାଗ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମେଜର ବରାଗ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାଗ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019 ଏବଂ ମେଜର ରାଧିକା ସେନ୍ଙ୍କୁ 2023 ଏହି ପୁରସ୍କାର ମିଳିଥିଲା। 2016 ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ଷ୍ଟାର ସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାର ସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେବାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ବିରଳ ଅସ୍ଥିକର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା ଜୁନ୍ 30 ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେବାର୍ଡ କହିଛନ୍ତି ଗତ 1.5 ବର୍ଷ ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେବାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌରେ 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8 ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4 ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ।

ଏତେ ସମୟ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରିଛୁ ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପରିକ୍ରମା। ପ୍ରସ୍ତୁତି ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

0: ନମସ୍କାର ଆପଣଙ୍କୁ ଏବଂ ସ୍ୱାଗତ ଶନିବାର ପରିକ୍ରମାକୁ। ଆସନ୍ତୁ ଆଜିର ପରିକ୍ରମାରେ ଶୁଣିବା କିଛି ସୂଚନା କିଛି ସଙ୍ଗୀତ। ତେବେ ଆକାଶବାଣୀ ଭବାନୀପାଟଣାର ପ୍ରସାରଣ କକ୍ଷରୁ ମୁଁ ଆପଣଙ୍କର ଚିର ପରିଚିତ ମିତ ସଚ୍ଚିଦାନନ୍ଦ ମଲ୍ଲିକ। ବନ୍ଧୁଗଣ, ବର୍ତ୍ତମାନ ଖରା ଦିନର ସମୟ। ଖରା ଦିନକୁ ଦିନ ବଢ଼ିବାକୁ ଲାଗିଛି, ତାତି ବଢ଼ୁଛି, ଅସହ୍ୟ ହେଉଛି। ତେଣୁ ଅଂଶୁଘାତ ଏବଂ ଗ୍ରୀଷ୍ମ ପ୍ରବାହ ପ୍ରତି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ତେଣୁ ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ ଓ ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯେମିତି ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ, ସାଥିରେ କଳା ଚଷମା, ଜୋତା, ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି 12-3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହିତ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଓ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ତେବେ ଏହି ଗ୍ରୀଷ୍ମ ପ୍ରବାହ ଏବଂ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଡାକ୍ତର ବ୍ରଜକିଶୋର ବ୍ରହ୍ମା କ'ଣ ପରାମର୍ଶ ଦିଅନ୍ତି ତାଙ୍କୁ ଟିକେ ଶୁଣନ୍ତୁ।
1: ଗ୍ରୀଷ୍ମ ଋତୁରେ ପ୍ରବଳ ଖରା ହେଲେ ସେତେବେଳେ ବାୟୁମଣ୍ଡଳ ଉତ୍ତାପ 37 ଅଧିକ ବଢ଼ିଯାଇଥାଏ। ସେତେବେଳେ ଆମ ଶରୀର ଉତ୍ତାପ ସନ୍ତୁଳନ କ୍ରିୟା, ଯାହାକୁ ହିଟ୍ ରେଗୁଲେଟିଂ ମେକାନିଜିମ୍ କହନ୍ତି, ତାହା ଆଉ କାମ କରେ ନାହିଁ। ତାହାଫଳରେ ଆମ ଶରୀର ଉତ୍ତାପ ଆସ୍ତେ ଆସ୍ତେ ବଢ଼ି ବଢ଼ି ଯାଏ। ଯେତେବେଳେ ଏହି ଉତ୍ତାପ ବଢ଼ିଯାଏ, ତା ସହିତ ଯଦି ପ୍ରବଳ ବାନ୍ତି, ଝାଳ ବୋହିବା, ମୁଣ୍ଡ ବୁଲାଇବା ଏବଂ ଇଭିନ୍ ବେହୋସ ହୋଇଯିବା, ଦେହରେ ଟେମ୍ପରେଚର ଆସ୍ତେ ଆସ୍ତେ ବଢ଼ି ବଢ଼ିଯିବ, ସେ 45-46 ଇଭିନ୍ ଉପରକୁ ବି ବଢ଼ିଯାଏ, ସେତେବେଳେ ଆଉ ଶରୀର ସନ୍ତୁଳନ କାମ କରେ ନାହିଁ। ଯେତେବେଳେ ଦେହର ଉତ୍ତାପ ଆସ୍ତେ ଆସ୍ତେ ବଢ଼ିଯିବ ଏବଂ ତା ସହିତ ଯଦି ବାନ୍ତି ହେବ, ମୁଣ୍ଡ ବୁଲାଇବ, ପ୍ରବଳ ଝାଳ ବୋହିବ ଏବଂ ଇଭିନ୍ ଲୋକ ବେହୋସ ହୋଇଯିବ, ତେବେ ଏହାକୁ ଆମେ ଆଂଶୁଘାତ କହିବା। ଆବଶ୍ୟକ ସ୍ଥଳେ ଯଦି ବାହାରକୁ ଯିବାକୁ ହେଲେ ଛତା, ଚପଲ, କଳା ଚଷମା, ଓଦା ଗାମୁଛା ବ୍ୟବହାର କରନ୍ତୁ ଏବଂ ସାଥିରେ ପାଣି ନେଇକି ଯାଆନ୍ତୁ। ଖରା ସମୟରେ ଅଧିକ ପାଣି, ସର୍ବତ, ଘୋଳ ଦହି, ଲୁଣ ମିଶା, ତୋରାଣି ପିଅନ୍ତୁ। ଶରୀରର ପବନ ଚଳାଚଳ ପାଇଁ ସୂତା ଲୁଗା ବ୍ୟବହାର କରନ୍ତୁ। ଟିଣ ଓ ଆଜବେଷ୍ଟ ଘର ଥିଲେ ସେଥିରେ ଚାଳ ଛପର ପକାନ୍ତୁ। ପ୍ରାୟତଃ ସମସ୍ତଙ୍କ ଧାରଣା ଯେ ଆଂଶୁଘାତ ହେଲେ ତାକୁ ବରଫ ଘଷିଦେଲେ ଭଲ ହେଇଯିବ, କିନ୍ତୁ ଭୁଲରେ ତା ଦେହରେ ବରଫ ଘଷିବେ ନାହିଁ। ତାକୁ ଆପଣମାନେ ଥଣ୍ଡା ପାଣି ଦେବେ, ଫ୍ୟାନ୍ ତଳେ ରଖିବେ, କିନ୍ତୁ ଯଦି ଆପଣଙ୍କ ପାଖରେ ବରଫ ଅଛି ତେବେ ଦେହରେ ନ ଘଷିକି ତାର କାଖ ସନ୍ଧିରେ, ବେକ ତଳେ ଏବଂ ଜଙ୍ଘ ସନ୍ଧିରେ ଏଇଥିରେ ବରଫ ରଖିଲେ ଦେହର ଯେଉଁ ଉତ୍ତାପଟା ଅଛି ଶିରା ପ୍ରଶିରରେ ଯାଉଛି, ସେ ଶିରା ପ୍ରଶିର ରକ୍ତର ଉତ୍ତାପଟା କମିଯିବ। ଶରୀର ଉତ୍ତାପ ବୃଦ୍ଧି ସାଙ୍ଗେ ସାଙ୍ଗେ ମୁଣ୍ଡ ବୁଲାଇବ, ଯଦି ପାଟି ଶୁଖିଯିବ, ଯଦି ବାନ୍ତି ହେବ, ଝାଳ ନ ବାହାରିବ, ପରିସ୍ରା କମ୍ ହେଇଯିବ କିମ୍ବା ଜୋର ସୋରରେ ନିଶ୍ୱାସ ପ୍ରଶ୍ୱାସ ହେବ, ଚେତାଶୂନ୍ୟ ହେଇଯିବ, ଚର୍ମ ଶୁଖିଯିବ, ବାତ ମାରିଲା ଭଳି ଅନୁଭବ ହେବ, ଏଇଟା ହେଉଛି ଆମର ଆଂଶୁଘାତର ଲକ୍ଷଣ। ସେହି ସମୟରେ ଆମର କର୍ତ୍ତବ୍ୟ ହେଲା ସେହି ଲୋକଟାକୁ ସାଧାରଣତଃ ଭାବରେ ଗୋଟେ ଛାଇ ଜାଗାକୁ ନେଇକି ରଖେ।

ଦେବ, ତାପରେ 108 ଆମ୍ବୁଲାନ୍ସକୁ ଫୋନ୍ କରିକି ତାକୁ ଇମିଡିଏଟଲି ଗୋଟେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେବେ। ମୁଁ କହିବା ପାଇଁ ଚାହୁଁଛି, ବୃଦ୍ଧ, ଅସୁସ୍ଥ, ଶିଶୁ ଓ ଗର୍ଭବତୀ ମହିଳା, ରକ୍ତଚାପ ଏବଂ ମଧୁମେହ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ପଦାକୁ ଯିବେ ନାହିଁ କେବେ ହେଲେ। ଖରାବେଳେ ଖାଲି ପେଟରେ ରହନ୍ତୁ ନାହିଁ, ଟାଣ ଖରାରେ ଶାରୀରିକ ପରିଶ୍ରମ କରିବେ ନାହିଁ, ବିଶେଷ କରି ନିଶା ସେବନ ବିଲକୁଲ ଅଂଶୁଆ ସମୟରେ କରିବାଟା ଉଚିତ ନାହିଁ।

ଆପଣ ଶୁଣୁଛନ୍ତି ସୂଚନା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶନିବାର ପରିକ୍ରମା ମିଡିୟମ୍ ୱେବ୍ରେ 248 meters ତଥା 1206 kHz ଯୋଗେ ଏଫ୍ଏମ୍ ମାଧ୍ୟମରେ 103.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ବନ୍ଧୁଗଣ, ଗତକାଲି ଥିଲା ଆନ୍ତର୍ଜାତିକ ଜୈବ ବିବିଧତା ଦିବସ। ଜୈବ ବିବିଧତା ଏଭଳି ଏକ ସ୍ତମ୍ଭ ଯାହା ଉପରେ ଆମର ସଭ୍ୟତା ଦଣ୍ଡାୟମାନ। ଆମର ଯାବତୀୟ ବୈଷୟିକ ଉନ୍ନତି ସତ୍ତ୍ୱେ ଆମେ ଆମର ଜଳ, ଖାଦ୍ୟ, ଔଷଧ, ପୋଷାକ, ଇନ୍ଧନ, ଆଶ୍ରୟ ଓ ଶକ୍ତି ପାଇଁ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଓ ସକ୍ରିୟ ପରିସଂସ୍ଥା ଉପରେ ନିର୍ଭର କରୁ। ତେଣୁ ଆମର ଜୈବିକ ସମ୍ପଦର ସମ୍ମାନ, ସୁରକ୍ଷା ଓ ରକ୍ଷଣାବେକ୍ଷଣ ନିହାତି ଜରୁରୀ। ଯଦିଓ ଭବିଷ୍ୟତ ପିଢ଼ି ପାଇଁ ଜୈବ ବିବିଧତା ଏକ ବିଶ୍ୱସ୍ତରୀୟ ମୂଲ୍ୟବାନ ସମ୍ପଦର ମାନ୍ୟତା ପାଇଛି, ତଥାପି କେତେକ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ଜାତିର ଜୀବଙ୍କର ସଂଖ୍ୟାରେ ଅନେକ ହ୍ରାସ ଘଟି ଚାଲିଛି। ତେଣୁ ଜୈବ ବିବିଧତାର ବିଭିନ୍ନ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ମଇ ମାସ 22

ତାରିଖକୁ ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଭାବରେ ପାଳନ କରାଯାଏ। ଏହାଦ୍ୱାରା ପ୍ରାକୃତିକ ଜଗତ ସହିତ ଆମର ସମ୍ପର୍କର ପୁନଃ ସମୀକ୍ଷା କରିବା ପାଇଁ ବିଶ୍ୱ ସମୁଦାୟକୁ ଆହ୍ୱାନ କରାଯାଇଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି ବିଶ୍ୱସ୍ତରୀୟ ପ୍ରଭାବ ପାଇଁ ସ୍ଥାନୀୟ ଉଦ୍ୟମ। ନିଜ ଘର ନିକଟରେ ଜୈବ ବିବିଧତାକୁ ସୁରକ୍ଷା ଦେବା ଲାଗି ନିଜେ ଚେଷ୍ଟା କରିବା, କାମ କରିବା, ଯାହାଦ୍ୱାରା ସମଗ୍ର ବିଶ୍ୱକୁ ଏହାର ସକାରାତ୍ମକ ପ୍ରଭାବ ବ୍ୟାପି ପାରିବ।

ତାହେଲେ ବନ୍ଧୁଗଣ, ଆଜିର ପରିକ୍ରମାରେ ସୂଚନା ଏତିକି, ସଙ୍ଗୀତ ବି ଏତିକି। କିଛି ନୂତନ ସୂଚନା ସଙ୍ଗୀତ ସହ ଦେଖା ହେବ ଆସନ୍ତା ପରିକ୍ରମା କାର୍ଯ୍ୟକ୍ରମରେ। ସେ ପର୍ଯ୍ୟନ୍ତ ପାଇଁ ଆପଣ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ପ୍ରଫୁଲ୍ଲ ଚିତ୍ତରେ ରୁହନ୍ତୁ ଏବଂ ପରିକ୍ରମାକୁ ଅପେକ୍ଷା କରିଥାନ୍ତୁ। ଏଥର ସଚ୍ଚିଦାନନ୍ଦ ମଲ୍ଲିକଙ୍କୁ ବିଦାୟ ଦିଅନ୍ତୁ। ନମସ୍କାର।

0: ଆମେ ଶୁଣିଥିଲୁ ଖସାର ଓଷ କଷା ବିଷେନେ ମାତର କ ହରମୋନ୍ ବୋଲି ଗୋଟେ ଜିନିଷ ଅଛେ ବୋଲି ଖୁବ୍ କମ୍ ଲୋକ ଜାଣସନ୍। ଇଟା ପୁଣି ଗଛର ଖୁବ୍ ଦରକାରୀ ଜିନିଷ ହେ, ଇଟାକେ ବ୍ୟବହାର କରିକରି ଗଛେ ନୂଆ କଥା ଆମେ କରିପାରମା ବେଲେ ଅଧିକ ଫଲ ଫଲେଇ ପାରମା, ଡେରିନେ ଫଲ୍କେ ପଚେଇ ପାରମା, ଗଛ୍କେ ନିରୋଗିଆ କରିପାରମା ଆରୁ ଯେନ୍ ଚାଷର ଲାଗି ଆମେ ଅଧିକା ପଇସା ଲଗେଇଛୁ ସେନ୍ତା ଚାଷ୍ନେ ଇ ହରମୋନ୍ କଲେ ଅଧିକ ଲାଭ ହେସି। ତଲି ମନ୍କେ ହରମୋନ୍ ବ୍ୟବହାର କରିକରି ମର୍ଡ଼ି ଆରୁ ବେଡ଼୍ ଭଳିଆ ପ୍ରାକୃତିକ ବିପଦ ଠାନୁ ବି ସେମାନଙ୍କେ ବଚେଇ ପାରମା। ଏମିତି କେତେଟା ବି ହରମୋନ୍ ଅଛନ୍ ଯେନ୍ଟା ମାନ୍କେ ଦେଲେ ଗଛେନେ ଫୁଲ୍ ଫଲ୍ ଆଏସି, ଫୁଲ୍ ଫଲ୍ ନେଇ ଝଡ଼େନା, ଫଲ୍ଟା ବି ବଡ଼୍ ହେସି ଆରୁ ଫଲ୍କେ ଜହ ଦିନ ତକ୍ ଗଛେନେ ରଖିହେସି। ହେନ୍ତା କେତେଟା ହରମୋନ୍ ମାନଙ୍କର ନାଁ ଆମେ ଜାନ୍ମା, ସେଟା ମାନେ ହେଲେ ନାପ୍ଥାଲିନ୍ ଏସିଟିକ୍ ଏସିଡ୍, କ୍ଲୋରୋଫେନକ୍ସି ଏସିଟିକ୍ ଏସିଡ୍, ଏଣ୍ଡୋ ଏସିଟିକ୍ ଏସିଡ୍, ଇଣ୍ଡୋଲ୍ ବ୍ୟୁଟାରିକ୍ ଏସିଡ୍ 2,4-D। ଇ ହରମୋନ୍ ବ୍ୟବହାର କଲାବେଲ୍କେ ଖସ୍ ସାର ଆର୍ ଓଷ କଷା ଯେନ୍ତା ବ୍ୟବହାର କରସୁଁ ସେମିତି ଠିକ୍ ହିସାବନେ ଠିକ୍ ସମୟନେ ଆମକେ ଦେବାକେ ପଡ଼୍ବା। ଯେନ୍ତା ବାଇଗନ୍ ଗଛେନେ 2,4-D ହରମୋନ୍କେ ଗୋଟେ ଲିଟର ପାଏନ୍ନେ 2 mg ହିସାବନେ, କି ପ୍ଲାନୋଫିକ୍ସକେ 4.5 liter ପାଏନ୍ନେ 1 ml ହିସାବନେ ପ୍ରଥମ କରି ଫୁଲ୍ ଫୁଟ୍ବାର 60-70 days ତକ 15 days ଲେଖା ଛାଡ଼ି ଛାଡ଼ି କରି ଝିଟ୍ମା ବେଲେ ଫଲ୍ନେ କମ୍ ମଞ୍ଜି ହେଇକରି ଫଲ୍ ବେଶୀ ହେବା ଆରୁ ଜଲ୍ଦି ଧର୍ବା। ପାତଲଘଣ୍ଟା ଗଛେନେ ଆଗ୍ରୁମା ହରମୋନ୍କେ ଲିଟ୍ରେକ୍ ପାଏନ୍ନେ 200 mg ହିସାବନେ ପ୍ରଥମ ଫୁଲ୍ ଫୁଟ୍ଲା ବେଲ୍କେ ଆରୁ 15-20 days ଲେଖା ଛାଡ଼ି ଛାଡ଼ି କରି 8-2 times ପରା ଝିଟ୍ଲେ ଫୁଲ୍ଟା 7-8 days ଆଗରୁ ଅମଲକ୍ଷମ ହେଇଯାଏସି। ଫଲ୍ ଜୁରି କରି ପାଚବାର ଆରମ୍ଭ କଲା ବେଲ୍କେ ଇଥ୍ରେଲ୍ ବୋଲି ହରମୋନ୍କେ ଲିଟର ପିଛା 1 ml ହିସାବନେ 500 ଗୁଲି କରି ଗଛେନେ ସ୍ପ୍ରେ କଲେ ଫଲ୍ମାନେ ଜଲ୍ଦି ଆର୍ ସମାନ ହିସାବନେ ପାଚିଥିସନ୍। ପାତଲଘଣ୍ଟା ଗଛେ କ୍ଲୋରୋଫେନକ୍ସି ଏସିଟିକ୍ ଏସିଡ୍ ହରମୋନ୍କେ ଫୁଲ୍ ଆଇଲା ବେଲ୍କେ ଦେଲେ ଫଲ୍ ବଢ଼୍ସି ଆର୍ ଜଲ୍ଦି ଫଲ୍ ହେସି। ଭେଣି ଗଛ୍ନେ ଆଗ୍ରୋନା ହରମୋନ୍କେ ଲିଟ୍ରେକ୍ ପାଏନ୍ନେ 200 mg ଲେଖା ହିସାବନେ ଗୁଲି କରି ବୁନ୍ବାର ମାସେକ ଠାନୁ 15-20 days ଛାଡ଼ି ଛାଡ଼ି କରି ସ୍ପ୍ରେ କଲେ ଅଧିକ ଅମଲ ହେସି। ସେନ୍ତା ଫୁଲକୋବି ଆର୍ ବନ୍ଧାକୋବି ଚାରା ଲଗେଇକରି 3-4 days ଗଲେ 80-100 mg ଆଗ୍ରୋନାକେ ଲିଟ୍ରେକ୍ ପାଏନ୍ଥି ଗୁଲି କରି ସ୍ପ୍ରେ କର୍ମା ବେଲେ ଜଲ୍ଦି କୋବି ହେସି। ଆମର ଯେନ୍ ଚଷାଭାଇମାନେ ପୁଟଲ୍ ଚାଷ୍ କରୁଛନ୍ ସେମାନେ ବି ଇ ହରମୋନ୍ ବିଷୟରେ ଜାଣିବାକେ ପଡ଼୍ବା। ଇ ଚାଷ୍ନେ ଏକର ପିଛା 100 ml ପ୍ଲାନୋଫିକ୍ସକେ 400 liter ପାଏନ୍ନେ ଗୁଲି କରି କଷି ଧରିଲା ଉତାରୁ ଥରେ ଆରୁ 20-25 days ଗଲେ ଆର୍ ଥରେ ପକାଲେ ଭଲ୍ ଫଲ୍ ହେସି। ପୁଟଲ୍ ଗଛ୍ ମଞ୍ଜିନୁ ନେଇକରି ଡାଲ୍ ନୁଇଥିସି, ହେଥିର୍ଲାଗି ଆମେ ହରମୋନ୍ ଦେଇକରି ଲଗାଲେ ଠିକ୍ କାମ ଦେସି। ଏଥିର୍ଲାଗି 3-4 ଗଏଁଟ ଥିବାର ଖଣ୍ଡମନ୍କେ 100 ppm IVA ନେ ବୁଡ଼େଇ କରି ତେନ୍କେ ଲଗାମା। ଆମର୍ ବାୟରମନ୍କେ ଆମେ କାକେର କଖାରୁ ବି ଲଗେଇଥିସୁଁ ବାକି ଗଛର ଲେଖେନ୍। ଇଥି ପୁଣି ଗଛ ଦ୍ୱିପତ୍ରିଆ ହେଇଥିଲା ବେଲ୍କେ ଇଥେଫନ୍ ବୋଲି ହରମୋନ୍କେ ଲିଟ୍ରେକ୍ ପାଏନ୍ନେ 100 mg ହିସାବନେ ଦେଲେ ଗଛେ ମାଇ ଫୁଲ୍ ଖୁବ୍ ବେଶୀ ଯାଇଥିର୍ ଲାଗି ଫଲ୍ ବି ବେଶୀ ଧର୍ସି। କଲା ପୁଣି 2 pots ଲେଖା ହେଇଥିଲା ବେଲ୍କେ 7 days ଛାଡ଼ି ଛାଡ଼ି କରି ମାଲିକ୍ ହାଇଡ୍ରେଟ୍ 1 gram ଲିଟ୍ରେକ୍ ପାନ୍ ହିସାବନେ ଝିଟ୍ଲେ ମାଇ ଫୁଲ୍ ଖୁବ୍ ଧର୍ସି। ଏବେ ଯେତ୍କି ସବୁ ହରମୋନ୍ ବିଷୟରେ ଜାଣିଲୁ, କେନ୍ ହରମୋନ୍କେ କେନ୍ ଗଛେନେ କେନ୍ ସମୟନେ କେତେ ଲେଖା ଦେମା ଇ କଥା ନେଇ ଭୁଲ୍ମା। ଇତାକେ ସୋର୍ କରିକରି ଚାଷ ଅନୁସାରେ ଠିକ୍ ହିସାବନେ ଦେଲେ ଚାଷ୍ରେ ଉନ୍ନତି ହେବା।
1: ଶୁଣିଲି କୃଷିଭିତ୍ତିକ କାର୍ଯ୍ୟକ୍ରମ ଚାଷର କଥା। କିଛି ଭକ୍ତି ଗୀତକୁ ନେଇ ଆରମ୍ଭ କରୁଛି କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳି। କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ, ଗୀତ ରଚନା ବସନ୍ତରାଜ ସାମଲ, ସଙ୍ଗୀତ ମନ୍ମଥ ମିଶ୍ରା।

0: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ବର୍ତ୍ତମାନ ନେଇ ଆସିଛୁ କାର୍ଯ୍ୟକ୍ରମ ଚାଷର କଥା। ଆଜି ପାଇଁ ବିଷୟବସ୍ତୁ ରହିଛି ଉଦ୍ଭିଦରେ ହରମୋନ୍ ପ୍ରୟୋଗ। ଉପସ୍ଥାପନ କରିଛନ୍ତି ପ୍ରାଣତି ମିଶ୍ର।
1: ଯୁଗ ଯେନ୍ତା ବଦଲୁଛେ, ଆମର ଚାରାଡ଼ର ପରିବେଶ ବି ବଦଲୁଛେ। ନୂଆ ନୂଆ ଜିନିଷ୍ମାନେ ଦେଖ୍ବାକେ ଆରୁ ଶୁନ୍ବାକେ ବି ମିଳୁଛେ। ହେନ୍ତି ଆମର ଚାଷବାସ ନେ ବି ଖୁବ୍ ଗୁଡ଼ା ପରିବର୍ତ୍ତନ ଆସିଛେ।

ଶ୍ରୋତା ବନ୍ଧୁ ଶୁଣିଛନ୍ତି ନମିତା ଅଗ୍ରୱାଲଙ୍କ କଣ୍ଠରେ ଭକ୍ତି ଗୀତ। ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ। ସଙ୍ଗୀତ ପରିଚାଳନା ମନ୍ମଥ ମିଶ୍ରା।

ମନୋରମ ବିଶ୍ୱଳ ମହାପାତ୍ରଙ୍କ ଗୀତ ରଚନାରୁ ଏଥର ଶୁଣନ୍ତୁ କଣ୍ଠ ଏବଂ ସଙ୍ଗୀତ ଅକ୍ଷୟ ମହାନ୍ତି।

ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜୀକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ ସଙ୍ଗୀତ ପରିଚାଳନା ହେମନ୍ତ କୁମାର ତ୍ରିପାଠୀ କଣ୍ଠଶିଳ୍ପୀମାନେ ତୃପ୍ତି ଦାସ ସ୍ନିଗ୍ଧାରାଣୀ କର କେଶବ ଚନ୍ଦ୍ର ରାଉତ ଏବଂ ବିନୋଦ ବିହାରୀ ପଣ୍ଡା ବର୍ଣ୍ଣନାରେ ଡକ୍ଟର ଶାନ୍ତନୁ କୁମାର ରଥ।

ଦଶରଥ ମିଥିଳା ଆସି ଜ୍ୟୋତିଷ ମତର ବ୍ୟତିପାତ ଓ ବିଷ୍ଟି ଯୋଗ ନଥିବା ଦିନ ବୁଝି କନ୍ୟା ଦେଖିବାକୁ ଆଗମନ କଲେ ଓ ଚାରିପୁତ୍ରଙ୍କୁ ଚାରି ରାଜକନ୍ୟା ବିବାହକୁ ସମ୍ମତି ଜଣାଇଲେ। ଜଣାଗଲା ସେହି ଚାରି ରମଣୀଙ୍କ ବ୍ୟତିରେକେ ଆଉ ରମଣୀୟା ନାରୀ ନାହାନ୍ତି। ବେଦିଶ ବା ବ୍ରହ୍ମା ବଳିଜ୍ୟା ଅର୍ଥାତ୍ ପୃଥିବୀରେ ଜଣେ ଅନୁପମ ସୁନ୍ଦରୀ ରଚନା କଲେ। ବଳା ରାତି ଇନ୍ଦ୍ରଙ୍କ ଅବଳା ବା ପତ୍ନୀ ଶଚୀ ତଥା ଉମା ଓ ରମା ମିଳି ଏକମୂର୍ତ୍ତି ହେଲେ ମଧ୍ୟ ସୀତାଙ୍କର ସମ ନୁହନ୍ତି। କବି ବର୍ଣ୍ଣନା କଲେ ଇନ୍ଦ୍ର ବା ପୁରନ୍ଦରଙ୍କ ସ୍ତ୍ରୀ ପୁରନ୍ଦରୀ ଭାବେ ପରିଚିତା, କିନ୍ତୁ ସୀତା ବୁଲାଇଲେ ସୁନ୍ଦରୀ ପୁରନ୍ଦରୀ। ତେଣୁ କବି କହିଲେ ଶଚୀଙ୍କଠାରୁ ଇଏ ନିଶ୍ଚୟ ଅଧିକ ସୁନ୍ଦରୀ। ଶିବପତ୍ନୀ କେବଳ ଗୌରୀ ହେଲେ ସୀତା ଗୌରୀ ଶିରୋମଣି ଅର୍ଥାତ୍ ଗୋରୀ ନାରୀମାନଙ୍କର ମଥାମଣି। ଲକ୍ଷ୍ମୀ କମଳା ଭାବେ ପରିଚିତା, କିନ୍ତୁ କମଳା ଅର୍ଥ ଶ୍ରେଷ୍ଠ ସ୍ତ୍ରୀ ହେବାରୁ ସୀତା ହେଉଛନ୍ତି କମଳା ସାର। ତେଣୁ କମଳାଙ୍କଠାରୁ ସୀତାଙ୍କର ପଦ ଅଧିକ ବୋଲି ଭଞ୍ଜ କବିତ୍ୱ ପ୍ରକାଶ କଲେ। ସ୍ତ୍ରୀ ମଧ୍ୟରେ ସାର ଅପ୍ସରୀ ରମ୍ଭା ସୀତାଙ୍କର ପଦଦେଶକୁ ପରିରମ୍ଭା ହୋଇଛି ଅର୍ଥାତ୍ ଆଲିଙ୍ଗନ କରିଛି। ନାରୀର ଉରୁଦେଶକୁ ରମ୍ଭା ବା କଦଳୀ ଗଛ ବୋଲି ପାରମ୍ପରିକ କବି କଳ୍ପନା ରହିଛି। ଅପ୍ସରା ତିଳୋତ୍ତମା ତାଙ୍କ ତୁଳନାରେ ତିଳ ବା ଖସା ପରି ସାମାନ୍ୟ ଓ ସୁନ୍ଦରୀ ରତି ଓଜନରେ ମାତ୍ର ରତିଏ। ବୃଷାସନ ବା ଶିବଙ୍କର ଦମ୍ଭହରଣ ପାଇଁ ବିଷ୍ଣୁ ମୋହିନୀ ରୂପ ଧରିଥିଲେ। ଲକ୍ଷ୍ମୀ ବାଦ କଲେ ଓ ଅଶେଷ ଲାବଣ୍ୟ ଆଣି ନିଜ ଦେହରେ ସ୍ଥାନ ଦେଲେ ଓ ଆଣି ଅର୍ଥାତ୍ ଗର୍ବ ପ୍ରକାଶ କଲେ। ବିଶ୍ୱମୋହିନୀ ରୂପ ଧାରଣ କରି ସୀତା ଜନ୍ମିଛନ୍ତି ବୋଲି ହେଜି ଅର୍ଥାତ୍ ବିଚାର କରି ବିଷ୍ଣୁ ରାମ ରୂପରେ ଜନ୍ମିଛନ୍ତି ବୋଲି ବର୍ଣ୍ଣନା କରି ନିଜେ ଅଭିଭୂତ ହୋଇଛନ୍ତି ଉପେନ୍ଦ୍ର ଭଞ୍ଜ। କବି ଓ ବୈଷ୍ଣବ ବୋଲି ନିଜେ ସଚେତନ ହୋଇଛନ୍ତି ଭଞ୍ଜ। ସୀତାରାମଙ୍କର ଚାରିପଦ ଚିନ୍ତନରେ ବୈଷ୍ଣବ କବିଙ୍କ ଭାବବନ୍ଧ ଯେପରି ଭାଙ୍ଗିଯାଇଛି, ଦଶରଥ ମଥାମଣି ଦେଉଛନ୍ତି ସୀତାଙ୍କୁ। କବିଙ୍କ ଦୃଷ୍ଟିରେ ତାହା ଗୁପ୍ତ ରୂପରେ ବିଷ୍ଣୁ ବକ୍ଷସ୍ଥିତ କୌସ୍ତୁଭମଣି। ସୀତାଙ୍କର ବନବାସ ବେଳେ ତାହା ହନୁମାନଙ୍କ ହସ୍ତରେ ଆସି ସୀତାଙ୍କର ସନ୍ତକ ଭାବରେ ଶ୍ରୀରାମଙ୍କ ବକ୍ଷରେ ପୁନର୍ବାର ଶୋଭା ପାଇବ। କନ୍ୟାମାନଙ୍କୁ ସୁନ୍ଦର ଶୋଭାମଣ୍ଡିତ ଅବସ୍ଥାରେ ଦେଖି ଦଶରଥ ବଶିଷ୍ଠ ଆନନ୍ଦିତ ହୋଇଛନ୍ତି। ଏଇଠି ଶେଷ ହୋଇଛି କାବ୍ୟର ତ୍ରୟୋଦଶ ଛାନ୍ଦ।

ପରବର୍ତ୍ତୀ ଗୀତଟି ଇର୍ଷାଦ କମିଲ୍ଙ୍କ ଗୀତ ରଚନାରୁ ଦ୍ୱୈତକଣ୍ଠରେ ସାଲମଲି ଖୁଲଗାଡ଼ି ଏବଂ ବିନ୍ନି ଦୟାଲ ସଙ୍ଗୀତ ପରିଚାଳନା ପ୍ରୀତମ କଥାଚିତ୍ର କକ୍ଟେଲ।

0: AIR@90.
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ହେଡ୍ ଷ୍ଟୋରୀ କଥାଚିତ୍ରରୁ କୁମାରଙ୍କ ଗୀତ ରଚନାକୁ କଣ୍ଠ ଏବଂ ସଙ୍ଗୀତ ଦେଇଛନ୍ତି ହର୍ଷିତ ସକ୍ସେନା। କଥାଚିତ୍ର ହେଡ୍ ଷ୍ଟୋରୀ।

ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଲୋଫର କଥାଚିତ୍ରରୁ, ଯୁଗଳକଣ୍ଠରେ ଶାନ ଏବଂ ତାପୁ ମିଶ୍ର। ବାପୁ ଗୋସ୍ୱାମୀଙ୍କ ଗୀତ ରଚନାକୁ ସଙ୍ଗୀତ ଦେଇଛନ୍ତି ଗୁଡ଼ଲି ରଥ। କଥାଚିତ୍ର ଲୋଫର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ରଙ୍କ କଣ୍ଠରେ, ଅରୁଣ ମନ୍ତ୍ରୀଙ୍କ ଗୀତ ରଚନାରୁ, ସଙ୍ଗୀତ ପରିଚାଳନା ପ୍ରେମ ଆନନ୍ଦ, କଥାଚିତ୍ର ତୁମେ ଥିଲି ସାଥିରେ।

ଏଥର କୁମାର ବାପି ଏବଂ ତପ ମିଶ୍ରଙ୍କ କଣ୍ଠରେ ବସନ୍ତରାଜ ସାମଲଙ୍କ ଗୀତ ରଚନାରୁ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର, କଥଚିତ୍ର ମୋ ପ୍ରେମୀ ମୋ ପାଗଳ।

ଆଜିରେ ଏହି ଉଦ୍ଘୋଷକ ଜଣକ ବସ୍ରେ ଗତ ମାର୍ଚ୍ଚ ମାସର 8 ତାରିଖ ରାତିରେ ଭବାନୀପାଟଣାଠାରୁ ଯାତ୍ରା କରୁଥାଏ ସମ୍ବଲପୁରକୁ। ସିଟ୍ ନମ୍ବର ଥାଏ 10, ହେଲେ 9 ନମ୍ବର ସିଟ୍ରେ ବସିଥିବା ଯାତ୍ରୀ ଜଣକ ଲାଗୁଥାନ୍ତି ଜଣେ ଉଚ୍ଚଶିକ୍ଷିତ ଏବଂ ସଂସ୍କାରୀ ମଣିଷ ଭଳି। ମୋତେ ଦେଖି ସେ କହିଲେ, ଆଜ୍ଞା, ଆପଣଙ୍କୁ ମୁଁ ଭଲ ଭାବରେ ଚିହ୍ନିଛି ଏବଂ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପ୍ରଶାସନର ଅନେକ ସଭାରେ ଭାଷଣ ତଥା ଉଦ୍ଘୋଷଣା କରୁଥିବା ଦେଖିଛି। ଆହୁରି ମଧ୍ୟ ସେ କହିଲେ, ଆପଣ ଜଣେ ଉଚ୍ଚଶିକ୍ଷିତ ଏବଂ ଜଗନ୍ନାଥ ପ୍ରେମୀ। ସେ ପ୍ରଶ୍ନ କଲେ ମୋତେ, ଆପଣ ପଢ଼ାପଢ଼ି କେତେ କରିଛନ୍ତି? ସାମାନ୍ୟ ହସି ମୁଁ କହିଲି, ଆପଣ ମୋ ବିଷୟରେ ଲୋକମୁଖରୁ ଯାହା ଶୁଣିଛନ୍ତି। ତାଙ୍କର ପରବର୍ତ୍ତୀ ପ୍ରଶ୍ନ ଥିଲା, ଆପଣ କେଉଁ ବିଭାଗରେ କାର୍ଯ୍ୟରତ? ମୁଁ କହିଲି, ଆଜ୍ଞା, ଆକାଶବାଣୀ ଭବାନୀପାଟଣାରେ ମୁଁ ଉଦ୍ଘୋଷକ ଭାବେ କାର୍ଯ୍ୟ କରୁଛି। ଏହା ଶୁଣି ସେ ବହୁତ ଖୁସି ହେବା ସହିତ ମୋତେ ପରୀକ୍ଷା କରିବା ଛଳରେ ପଚାରିଲେ, ବୋଧେ ସେ ଜାଣିବାକୁ ଚାହୁଁଥିଲେ କି ସତରେ ଲୋକେ କହୁଥିବା ବ୍ୟକ୍ତି ଜଣକ ଅତ୍ୟନ୍ତ ମେଧାବୀ ଛାତ୍ର ଏବଂ ଜଣେ ପ୍ରତିଭାବାନ ବ୍ୟକ୍ତି ନା ନୁହନ୍ତି। ଏହା ନେଇ ତାଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବ, ସେଥିପାଇଁ ସେ ମୋତେ କହିଲେ,

ଆପଣ ତ ଆକାଶବାଣୀର ଜଣେ ଉଦ୍ଘୋଷକ, ତାହେଲେ କୁହନ୍ତୁ ଆକାଶବାଣୀ ଅର୍ଥ କ'ଣ? ଏହାକୁ ନେଇ ଆପଣ ଯାହା ସବୁ ତଥ୍ୟ ଏବଂ ତତ୍ତ୍ୱ ଜାଣିଛନ୍ତି ଦୟାକରି ଟିକେ କହିବେ କି? ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ଲୋକଟି କେଉଁ ଉଦ୍ଦେଶ୍ୟରେ ନେଇ ଏଭଳି କହୁଛନ୍ତି। ସେ ଯାହା ହେଉ, ଏ ବିଷୟକୁ ନେଇ ପୂର୍ଣ୍ଣ ପ୍ରସ୍ତୁତି ହୋଇଗଲି ଏବଂ ଆକାଶବାଣୀର ଜଣେ ଉଦ୍ଘୋଷକ ଏବଂ ଅସାଧାରଣ ବ୍ୟକ୍ତିତ୍ୱ ଏହାକୁ ପ୍ରତିପାଦନ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କଣ୍ଠରେ ବିରାଜମାନ କରି କହିଚାଲିବାକୁ ବିନମ୍ର ନିବେଦନ କଲି। ନେଇଯିବା ଏକ ସଙ୍ଗୀତମୟ ବିରତି, ତାପରେ କ'ଣ ହୋଇଛି ଆଗକୁ ଜାଣିବା।

ବସ୍ଟି ଆଗକୁ ଆଗକୁ ଗନ୍ତବ୍ୟସ୍ଥଳକୁ ଗତି କରି ଚାଲୁଥାଏ ଏବଂ ଏହି ଅବସ୍ଥାରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ମରଣ କଲି, କାରଣ ରେଡ଼ିଓ ମାଧ୍ୟମରେ ପ୍ରଭୁଙ୍କର ରଥଯାତ୍ରା ଧାରାବିବରଣୀ ଛୋଟବେଳରୁ ମୋତେ ପ୍ରଭାବିତ କରି ଜଗନ୍ନାଥଙ୍କ ଅତି ନିକଟତର କରାଇପାରିଥିଲା। ସହଯାତ୍ରୀ ଜଣଙ୍କୁ ମୁଁ କହିଲି, ଆକାଶବାଣୀ ଶବ୍ଦର ଅର୍ଥ ଶୂନ୍ୟ ଡାକ ବା ଶୂନ୍ୟ ଶବ୍ଦ ଅଥବା ଯେଉଁ ଡାକ ଶୂନ୍ୟରୁ ଶୁଣାଯାଏ। ଶାସ୍ତ୍ର ପୁରାଣାଦିରେ ଶୂନ୍ୟବାଣୀ ବା ଆକାଶବାଣୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ଦେଖିବାକୁ ମିଳେ। ଆକାଶବାଣୀ କଦାପି ମିଥ୍ୟା ହୋଇନଥାଏ, ଏକ ବିଶେଷ ପରିସ୍ଥିତିରେ ହଠାତ୍ ଆକାଶବାଣୀ ହୋଇଥାଏ। ରାମାୟଣରେ ଉଲ୍ଲେଖ ରହିଛି, ତ୍ରେତା ଯୁଗରେ ଯେତେବେଳେ ଧରାଧାମରେ ଧର୍ମର ଅତିଶୟ ହାନି ଘଟିବା ସହିତ ଅଧର୍ମ ବଢ଼ି ବଢ଼ି ଚାଲିଲା, ଫଳରେ ନାନା ପାପାଚାର ସବୁଆଡ଼େ ବ୍ୟାପିଗଲା। ଏହି ସମୟରେ ଧରଣୀ ଅତ୍ୟନ୍ତ ଭୟଭୀତ ଓ ବ୍ୟାକୁଳ ହୋଇ ଧେନୁ ରୂପ ଧାରଣ କରି ବ୍ରହ୍ମାଙ୍କ ନିକଟକୁ ଗଲେ। ଆକାଶବାଣୀ ଶୁଣାଗଲା, ହେ ମୁନିଗଣ, ସିଦ୍ଧଗଣ, ସୁରେଶ୍ୱରଗଣ, ଭୟ କର ନାହିଁ। ବ୍ରହ୍ମା ଧରଣୀଙ୍କ ଦୁଃଖ ବୃତ୍ତାନ୍ତ ଶ୍ରବଣ କରି ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ। ଭଗବାନ କହିଲେ, ତୁମ ପାଇଁ ମୁଁ ମନୁଷ୍ୟ ରୂପ ଧାରଣ କରିବି ଏବଂ ପବିତ୍ର ସୂର୍ଯ୍ୟବଂଶରେ ନିଜ ଅଂଶମାନଙ୍କ ସହିତ ମନୁଷ୍ୟ ରୂପେ ଅବତାର ଗ୍ରହଣ କରିବି। ଜାନି ସଭୟ ସୁରଭୂମି ସୁନି ବଚନ ସମୀହିତ ସୁନିହ ଗଗନଗିରା ଗମ୍ଭୀର ଭୟହରଣୀ ଶୋକ ସନ୍ଦେହା ଜନିଡ଼ର ପହୁମୁନି ସିଦ୍ଧ ସୁରେଶା ତୁମହି ଲାଗି ଧର ହଁ ନରବେଶା ଅସଂଘ ସହିତ ମନୁଜ ଅବତାର ଲେହଉଁ ଦିନକର ବଂଶ ଉଦାର ରାମଚରିତ ମାନସ ବାଳକାଣ୍ଡ। ସତକୁ ସତ ଆକାଶବାଣୀ ଅନୁସାରେ ଚୈତ୍ର ଶୁକ୍ଳ ନବମୀ ତିଥିରେ ଭଗବାନ ରାମ ମା କୌଶଲ୍ୟାଙ୍କ ଗର୍ଭରୁ ଜନ୍ମଲାଭ କରି ଲୀଳା ବିସ୍ତାର କରିଥିଲେ।

ସେହିପରି ଦ୍ୱାପର ଯୁଗରେ ଅଧର୍ମର ଭାରରେ ଆକ୍ରାନ୍ତ ହୋଇ ଧରଣୀ ଗୋରୂପ ଧାରଣ କରି ବ୍ରହ୍ମାଙ୍କ ନିକଟରେ ଦୁଃଖ ନିବେଦନ କରିବାରୁ ବ୍ରହ୍ମା କ୍ଷୀରସିନ୍ଧୁ କୂଳରେ ଏକାଗ୍ର ଚିତ୍ତରେ ଭକ୍ତି ସହକାରେ ଭଗବାନଙ୍କୁ ସ୍ତୁତି କରିଥିଲେ। ଏହି ସମୟରେ ବ୍ରହ୍ମା ସମାଧି ଅବସ୍ଥାରେ ଆକାଶବାଣୀ ଶୁଣିବାକୁ ପାଇଥିଲେ। ବ୍ରହ୍ମା କହିଲେ, ହେ ଦେବଗଣ, ମୁଁ ଯାହା ଆକାଶବାଣୀ ଶୁଣିଲି ତୁମେମାନେ ତାହା ମୋଠାରୁ ଶୁଣ। ସ୍ୱୟଂ ପୁରୁଷୋତ୍ତମ ଭଗବାନ ବାସୁଦେବଙ୍କ ଘରେ ଜନ୍ମ ହୁଅନ୍ତୁ। ସ୍ୱୟଂ ଯୋଗମାୟା ଭଗବାନଙ୍କ ଆଦେଶରେ ଲୀଳାକାର୍ଯ୍ୟ ସମ୍ପାଦନ କରିବା ପାଇଁ ନିଜ ଅଂଶରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରିବେ। ବ୍ରହ୍ମା ଦେବତାମାନଙ୍କୁ ଆକାଶବାଣୀର ସନ୍ଦେଶ ଶୁଣାଇ ସ୍ୱଧାମକୁ ପ୍ରତ୍ୟାବର୍ତ୍ତନ କଲେ। ସେହିପରି ଦୁରାଚାରୀ କଂସ ଦେବକୀଙ୍କ ବିବାହ ପରେ ଦେବକୀ ଓ ବସୁଦେବଙ୍କୁ ରଥରେ ବସାଇ ଅଶ୍ୱର ଲଗାମ ଧରି ନିଜେ ରଥ ଚଳାଇବା ବେଳେ ହଠାତ୍ ଆକାଶବାଣୀ ହେଲା, ଆରେ ମୂର୍ଖ, ତୁ ଯାହାକୁ ରଥରେ ବସାଇ ନେଇ ଯାଉଛୁ ତାହାରି ଅଷ୍ଟମ ଗର୍ଭରେ ସନ୍ତାନ ତତେ ବଧ କରିବ। ଏହିପରି ଭାବରେ ଆକାଶବାଣୀ ଶୁଣିଲା ପରେ ଏହାକୁ ସତ୍ୟ ମନେ କରି କଂସ ଦେବକୀଙ୍କୁ ମାରିଦେବାକୁ ଉଦ୍ୟତ ହେଲା। ଏହିପରି ଅନେକ ଦୃଷ୍ଟାନ୍ତ ବିଭିନ୍ନ ପୁରାଣ ଶାସ୍ତ୍ରାଦିରେ ଦେଖିବାକୁ ମିଳେ। ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଆଧାର କରି ଅନେକ ଆକାଶବାଣୀ ହୋଇଥିବା ବିଭିନ୍ନ ପୁରାଣରେ ଦେଖିବାକୁ ମିଳେ। ସ୍କନ୍ଦ ପୁରାଣର ନବମ ଅଧ୍ୟାୟରେ ଲୀଳାଚଳରେ ଶ୍ରୀ ନୀଳମାଧବଙ୍କ ପୂଜା ସମୟରେ ଦେବତାମାନଙ୍କ ଉପସ୍ଥିତିରେ ହଠାତ୍ ପବନ ଅତିଶୟ ବେଗବାନ ହୋଇ ପ୍ରବାହିତ ହେବାକୁ ଲାଗିଲା। ବାଲୁକା ରାଶି ଚତୁର୍ଦ୍ଦିଗରେ ବିକ୍ଷିପ୍ତ ହୋଇ ଉଠିବା ହେତୁ ଦୃଷ୍ଟି ଅବରୋଧ କାରଣରୁ ଦେବଗଣ ଆଉ ଶ୍ରୀ ନୀଳମାଧବଙ୍କୁ ଦର୍ଶନ କରିପାରିଲେ ନାହିଁ। କିଛି ମୁହୂର୍ତ୍ତ ପରେ ସେମାନେ ଆଖି ଖୋଲି ଦେଖନ୍ତି ତ ଚତୁର୍ଦ୍ଦିଗରେ କେବଳ ବାଲିସ୍ତୂପ।

ଶ୍ରୀ ନୀଳମାଧବଙ୍କୁ ରୋହିଣୀକୁଣ୍ଡକୁ ଦେଖିବାକୁ ନ ପାଇ ସେମାନେ ବ୍ୟାକୁଳ ହେବାକୁ ଲାଗିଲେ। ଶ୍ରୀ ନୀଳମାଧବଙ୍କ ଉଦ୍ଦେଶ୍ୟରେ ଶୋକ ବ୍ୟକ୍ତ କରି ଦେଖିବାକୁ ଲାଗିଲେ, ହେ ଦୟାସାଗର, ଆମ୍ଭମାନଙ୍କୁ ଅନାଥ କରି ଆପଣ କେଉଁଆଡ଼େ ଅନ୍ତର୍ହିତ ହୋଇଗଲେ? ହେ ମାଧବ, ଯଦି ଆପଣ

ଦର୍ଶନ ନ ପାଇବୁ ତେବେ ଆଉ ସ୍ୱର୍ଗରେ ବା ମତରେ ଆମ୍ଭମାନଙ୍କର କୌଣସି ପ୍ରୟୋଜନ ନାହିଁ। ଆମ୍ଭେମାନେ କେବଳ ବନବାସୀ ହେବୁ। ହେ ଦୟାସାଗର, ଆମ୍ଭେମାନେ ଅନାଥ ଅତିଦିନ ଭଗଦୀୟ ଶରଣାପନ୍ନ, ଦୟାପୂର୍ବକ ଆମ୍ଭମାନଙ୍କୁ ପରିତ୍ରାଣ କରନ୍ତୁ। ଆମ୍ଭେମାନେ ଆପଣଙ୍କ ଅଦର୍ଶନ ଜନିତ ଏକାନ୍ତ ଶୋକସାଗରରେ ମଗ୍ନ ହୋଇଅଛୁ। ଆପଣ ଦର୍ଶନ ଦେଇ ଆମ୍ଭମାନଙ୍କୁ ଶୋକସାଗରରୁ ଉଦ୍ଧାର କରନ୍ତୁ। ସେହି ସ୍ଥାନରେ ଦେବଗଣ ଏହିପରି ବିଳାପ କରୁଥିବା ସମୟରେ ହଠାତ୍ ଆକାଶବାଣୀ ହେଲା, ହେ ସୁରଗଣ, ଭଗବାନ ପୁନର୍ବାର ଆବିର୍ଭୂତ ହେବେ, ଏଥିପାଇଁ ଆଉ ବୃଥା ଯତ୍ନ କର ନାହିଁ। ଆଜିଠାରୁ ଭୂମଣ୍ଡଳରେ ଭଗବାନଙ୍କର ଦର୍ଶନ ଦୁର୍ଲଭ ହୋଇଗଲା। ଏହି ସ୍ଥାନରେ ତାଙ୍କୁ ପ୍ରଣାମ କଲେ ଦର୍ଶନର ଫଳପ୍ରାପ୍ତ ହେବ। ଉକ୍ତ ଘଟଣାର କାରଣ ବ୍ରହ୍ମାଙ୍କ ନିକଟକୁ ଗଲେ ନିଶ୍ଚିତ ଭାବେ ଜାଣିପାରିବ। ଏହିପରି ଆକାଶବାଣୀ ଶ୍ରବଣ କରି ଦେବଗଣ ବ୍ରହ୍ମାଙ୍କ ନିକଟକୁ ଯାଇ ତାଙ୍କଠାରୁ ଭଗବାନଙ୍କ ଦାରୁମୟ ରୂପରେ ଅବତୀର୍ଣ୍ଣ ହେବା କଥା ଶୁଣି ସନ୍ତୁଷ୍ଟ ହୃଦୟରେ ସ୍ୱର୍ଗକୁ ଗମନ କଲେ। ଶ୍ରୀ ନୀଳମାଧବ ଆବିର୍ଭୂତ ହେବା ପରେ ଶ୍ରୀ ଦାରୁବ୍ରହ୍ମ ରୂପରେ ଅବତାର ଗ୍ରହଣ କରିବା କଥା ଆକାଶବାଣୀ ମାଧ୍ୟମରେ ହିଁ ଜଣାପଡ଼ିଥିଲା। ସେହିପରି ନୀଳାଚଳ କ୍ଷେତ୍ରକୁ ଆଗମନ କରି ଇନ୍ଦ୍ରଦ୍ୟୁମ୍ନ ମହାରାଜ ଅନୁଚରମାନଙ୍କ ସହିତ ସ୍ୱାପଦ ସଙ୍କୁଳ ନୀଳପର୍ବତ ଉପରକୁ ଯିବାକୁ ବହୁ ଚେଷ୍ଟା କରି ମଧ୍ୟ ଯେତେବେଳେ ପ୍ରବେଶ ମାର୍ଗ ପାଇଲେ ନାହିଁ, ସେତେବେଳେ ଦେବର୍ଷୀ ନାରଦଙ୍କ ସଂସର୍ଗରୁ ଦିବ୍ୟଗତି ଦ୍ୱାରା ନୀଳପର୍ବତରେ ଶିଖରକୁ ପ୍ରାପ୍ତ ହୋଇଥିଲେ।

ରାଜା ଇନ୍ଦ୍ରଦ୍ୟୁମ୍ନ ଦେବର୍ଷି ନାରଦଙ୍କୁ କହିଲେ, ହେ ମୁନିବର, ଏହି ଦିବ୍ୟସ୍ଥଳରେ କେଉଁ ସ୍ଥାନରେ କୃପାସିନ୍ଧୁ ଭଗବାନଙ୍କର ସେହି ନୀଳକାନ୍ତ ମଣିମୟ ମୂର୍ତ୍ତି ଅଛନ୍ତି, ଯାହାଙ୍କର ଦର୍ଶନ ମାତ୍ରେ ହିଁ ମୁକ୍ତି ହୋଇଥାଏ, ତାହା ଆମ୍ଭମାନଙ୍କୁ ଦର୍ଶନ କରାଇ ଦିଅନ୍ତୁ। ଏହାପରେ ନାରଦ ମହର୍ଷି ରାଜାଙ୍କୁ ସ୍ୱର୍ଣ୍ଣ ବାଲୁକାକୃତ ଭଗବାନଙ୍କର ସେହି ପରମ ପବିତ୍ର ସ୍ଥାନକୁ ଦେଖାଇଦେଲେ। ନାରଦ କହିଲେ, ହେ ରାଜନ, ଏହି କଳ୍ପାନ୍ତସ୍ଥାୟୀ ମୁକ୍ତିପ୍ରଦ ବଟବୃକ୍ଷଙ୍କ ମୂଳ ପ୍ରବେଶରୁ ପଶ୍ଚିମ ଦିଗରେ ଥିବା ଶ୍ରୀ ନୃସିଂହଦେବଙ୍କ ଉତ୍ତର ଦିଗରେ ସେହି ପ୍ରଭୁ ମାଧବ ଚାରିଗୋଟି ମୂର୍ତ୍ତି ଧାରଣ କରି ଅବସ୍ଥାନ କରିଛନ୍ତି। ସମ୍ପ୍ରତି ତୁମ୍ଭଙ୍କ ଅନୁଗ୍ରହ କରିବା ନିମନ୍ତେ ଏହି ସ୍ଥାନରେ ପୁନର୍ବାର ଆବିର୍ଭୂତ ହେବେ। ଦେବର୍ଷି ନାରଦଙ୍କ ଦ୍ୱାରା ପ୍ରଦର୍ଶିତ ସେହି ପବିତ୍ର ସ୍ଥାନକୁ ରାଜା ଇନ୍ଦ୍ରଦ୍ୟୁମ୍ନ ଭୂମିରେ ସାଷ୍ଟାଙ୍ଗ ପ୍ରଣିପାତ କରି କହିଲେ, ହେ ଦେବଦେବ ଜଗନ୍ନାଥ, ହେ ପ୍ରଣତଜନ ଦୁଃଖନାଶନ, ହେ ପୁଣ୍ଡରୀକାକ୍ଷ, ମୁଁ ହିଁ ଭବସାଗରରେ ନିମଗ୍ନ ଅଛି, ମୋତେ ରକ୍ଷା କରନ୍ତୁ। ହେ ଦେବ, ଆପଣ ମୋର ଗର୍ଭବାସ ଅବସ୍ଥାରେ ଅଦୃଷ୍ଟରେ ଯାହା ଲିପିବଦ୍ଧ କରି ଅଛନ୍ତି, ତାହା ହିଁ ମୁଁ ଯାବଜ୍ଜୀବନ ଭୋଗ କରିବା ପାଇଁ ପ୍ରସ୍ତୁତ। କେବଳ ଏହି ମାତ୍ର ମୋର ପ୍ରାର୍ଥନା, ଆପଣଙ୍କ ଏହି ମୂର୍ତ୍ତି ଯାହାକି ତିର୍ଯ୍ୟକ ଜାତିର ମଧ୍ୟ ମୁକ୍ତିପ୍ରଦ ହୋଇଥିଲା, ସେହି ମନୋହର ମୂର୍ତ୍ତିକୁ ଏହି ଚର୍ମଚକ୍ଷୁରେ ଯେପରି ଦର୍ଶନ କରିପାରିବି, ଏହା ବ୍ୟତୀତ ମୋର ଅନ୍ୟ କୌଣସି ପ୍ରୟୋଜନ ନାହିଁ। କୃତାଞ୍ଜଳି ପୁଟରେ ଏତିକି କହି ରାଜା ଇନ୍ଦ୍ରଦ୍ୟୁମ୍ନ ଗଳଦ୍ରଶ୍ରୁ ହୋଇ ଧରଣୀ ପୃଷ୍ଠରେ ପୁନର୍ବାର ପ୍ରଣାମ କଲେ। ଏହି ସମୟରେ ଆକାଶମଣ୍ଡଳ ମଧ୍ୟରେ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଶୁଣିବାରେ ଏକ ସୁମଧୁର ଆକାଶବାଣୀ ହୋଇ ଉଚ୍ଚାରିତ ହେଲା, ହେ ଭୂପାଳ, ତୁମ୍ଭେ ଚିନ୍ତା କର ନାହିଁ, ମୁଁ ତୁମ୍ଭ ନିକଟରେ ଯେଉଁ ବ୍ରହ୍ମବାକ୍ୟ କହିଅଛନ୍ତି ତୁମ୍ଭେ ତାହା ଅନୁଷ୍ଠାନ କର। ନେଇଯିବା ପାଇଁ ଏକ ସଙ୍ଗୀତମୟ ବିରତି, ଆଗକୁ ଏ ବିଷୟରେ ଆହୁରି ଜାଣିବା।

ମହାରାଜା ଇନ୍ଦ୍ରଦ୍ୟୁମ୍ନ ପୂର୍ବରୁ ନାରଦଙ୍କଠାରୁ ଯାହା ଶୁଣିଥିଲେ, ବର୍ତ୍ତମାନ ଏହି ଆକାଶବାଣୀର ତାହା ହିଁ ଶ୍ରବଣ କରି ଭଗବାନଙ୍କ ପ୍ରୀତିକାରକ ଅଶ୍ୱମେଧ ଯଜ୍ଞ କରିବାକୁ ଶ୍ରଦ୍ଧାନ୍ୱିତ ହେଲେ। ଏଥିରୁ ଜଣାଗଲା, ଶ୍ରୀଜଗନ୍ନାଥ ଆବିର୍ଭାବ ନିମନ୍ତେ ଇନ୍ଦ୍ରଦ୍ୟୁମ୍ନ ଦ୍ୱାରା ଯେଉଁ ସହସ୍ର ଅଶ୍ୱମେଧ ଯଜ୍ଞ କରାଗଲା, ତାହାର ମୂଳରେ ଆକାଶବାଣୀ ହିଁ ରହିଥିଲା। ସେହିପରି ସମଗ୍ର ଅଶ୍ୱମେଧ ଯଜ୍ଞର ପରିସମାପ୍ତି କାଳରେ ଦକ୍ଷିଣ ସାଗର ତଟ ଦିଶାରେ ବିଲେଶ୍ୱରଙ୍କ ନିକଟବର୍ତ୍ତୀ ସ୍ଥାନରେ ଅବଭ୍ରୁତ ସ୍ନାନ ନିମନ୍ତେ ଯେଉଁ ସେବକମାନଙ୍କୁ ନିଯୁକ୍ତ କରାଯାଇଥିଲା, ସେମାନେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୀପରେ ଉପସ୍ଥିତ ହୋଇ କହିଲେ, ହେ ଦେବ, ମହାସମୁଦ୍ର ତଟଭୂମିରେ ଏକ ମହାବୃକ୍ଷ ଦେଖାଯାଉଛନ୍ତି, ଯାହାଙ୍କ ଅଗ୍ରଭାଗର ସମୁଦ୍ର ଭିତରେ ପ୍ରବିଷ୍ଟ ଉମଳ ଦେଶ ଜଳୀୟ ତରଙ୍ଗରେ ପ୍ଲାବିତ ହେଉଅଛି। ଏହି ମହାବୃକ୍ଷଙ୍କ ସମସ୍ତ ଅବୟବ ରକ୍ତବର୍ଣ୍ଣ ଶଙ୍ଖଚକ୍ର ଚିହ୍ନରେ ଚିହ୍ନିତ। ସ୍ନାନଗୃହ ସମ୍ମୁଖରେ ଦୃଶ୍ୟମାନ ଏହି ମହାବୃକ୍ଷ ଅତ୍ୟନ୍ତ ଅଦ୍ଭୁତ ମନେ ହେଉଛି। ଏହା ସାଧାରଣ ବୃକ୍ଷ ନୁହନ୍ତି, କୌଣସି ଦେବତା ଦାରୁରୂପ ଧାରଣ କରି ସମାଗତ ହୋଇଛନ୍ତି। ଏ କଥା ଶ୍ରବଣ କରି ନାରଦ ଓ ମହାରାଜା ଇନ୍ଦ୍ରଦ୍ୟୁମ୍ନ ହର୍ଷାନ୍ୱିତ ହୋଇ ମହାସମାରୋହରେ ଦ୍ରୁମରୂପୀ ଭଗବାନଙ୍କ ନିକଟକୁ ଗମନ କଲେ। ଇନ୍ଦ୍ରଦ୍ୟୁମ୍ନ ନରପତି ସ୍ୱପ୍ନାବସ୍ଥାରେ ଶ୍ରୀ ଜଗନ୍ନାଥଙ୍କର ଯେଉଁ ଚତୁର୍ଭୁଜ ମୂର୍ତ୍ତି ଦର୍ଶନ କରିଥିଲେ, ସେଠାରେ ସେହି ଚତୁଃଶାଖ ସମ୍ପନ୍ନ ବୃକ୍ଷରାଜଙ୍କୁ ଦର୍ଶନ କଲେ। ଏହାପରେ ସମସ୍ତେ ଇନ୍ଦ୍ରଦ୍ୟୁମ୍ନଙ୍କ ଅନୁମତିକ୍ରମେ ଶ୍ରୌତ ସ୍ମାର୍ତ ପୌରାଣିକ ସ୍ତୋତ୍ର ଉଚ୍ଚାରଣ କରି ଭୂଲୋକରେ ପ୍ରକଟିତ ବିଷ୍ଣୁ ବୃକ୍ଷଙ୍କୁ ମାଳା ଓ ସୁଗନ୍ଧ ଆଦି ଦ୍ୱାରା ଅଳଙ୍କୃତ କରି ମନୋହର ଚନ୍ଦ୍ରାତପ ଦ୍ୱାରା ଉତ୍ତମ ରୂପେ ଆଚ୍ଛାଦିତ କରି ମହାବେଦି ଉପରେ ସ୍ଥାପନ କରି ନାରଦଙ୍କ ବାକ୍ୟ ନୁଯାଇ ପୂଜା ଅର୍ଚ୍ଚନା କରିଥିଲେ।

କେଉଁ ବ୍ୟକ୍ତିଙ୍କ ଦ୍ୱାରା କି ପ୍ରକାର ପ୍ରତିମା ଦର୍ଶନ ହେଲେ ଭଗବାନଙ୍କର ସନ୍ତୋଷ ହେବ? ନାରଦ ଓ ନରପତି ପରସ୍ପର ଏହିପରି ବିଚାର କରୁଥିବା ସମୟରେ ସମସ୍ତଙ୍କୁ ବିସ୍ମୟାଭିଭୂତ କରୁଥିବା ଆକାଶବାଣୀ ଶୁଣିବାକୁ ପାଇଲେ। ଭଗବାନ ଅପୌରୁଷେୟ ସମସ୍ତଙ୍କ ବିଚାରରେ ଅଗୋଚର ଅଟନ୍ତି। ସେ ସ୍ୱୟଂ ସୁଗୁପ୍ତ ମହାବିଦ୍ରେ ଆବିର୍ଭୂତ ହେବେ। ଏହି ଯେଉଁ ଶସ୍ତ୍ରପାଣି ବୃଦ୍ଧ ବର୍ଦ୍ଧକ ଏଠାରେ ଉପସ୍ଥିତ ଅଛି।

ଛନ୍ତି ତାଙ୍କୁ ହିଁ ପ୍ରାସାଦ ମଧ୍ୟରେ ପ୍ରବେଶ କରାଇ ପଞ୍ଚଦଶ ଦିବସ ପର୍ଯ୍ୟନ୍ତ ଯତ୍ନର ସହ ଦ୍ୱାରବନ୍ଧ କରନ୍ତୁ, ଯେପର୍ଯ୍ୟନ୍ତ ଏହି ଦେବ ବିଗ୍ରହ ଗଠନ କାର୍ଯ୍ୟ ସୁସମ୍ପନ୍ନ ନ ହୋଇଛି ସେ ପର୍ଯ୍ୟନ୍ତ ଏହାର ବହିର୍ଭାଗରେ ନାନାବିଧ ବାଦ୍ୟବାଦନ କରାଯାଉ। କାରଣ ଏହି ଗଠନଜନିତ ଶବ୍ଦ ଶ୍ରବଣ କଲେ ବଧିରତା, ଅନ୍ଧତ୍ୱ, ନରକବାସ ଓ ସନ୍ତାନ ନାଶର ଭୟ ରହିଅଛି। ଏଣୁ ଅଭ୍ୟନ୍ତରକୁ ପ୍ରବେଶ କରିବା ଓ ମୂର୍ତ୍ତି ନିର୍ମାଣ ଦର୍ଶନ କରିବା ଅନୁଚିତ। ଏହି କାର୍ଯ୍ୟରେ ନିଯୁକ୍ତ ବ୍ୟକ୍ତି ବ୍ୟତୀତ ଅନ୍ୟ କେହି ଯଦି ଦର୍ଶନ କରନ୍ତି ତେବେ ରାଜାଙ୍କର ଓ ରାଷ୍ଟ୍ରର ଏବଂ ଦର୍ଶନ କରିଥିବା ବ୍ୟକ୍ତିଙ୍କର ମହାନ ଭୟ ଉପସ୍ଥିତ ହେବ ତଥା ଦୁଇ ଚକ୍ଷୁ ଅନ୍ଧ ହୋଇଯିବ। ଯେପର୍ଯ୍ୟନ୍ତ ପ୍ରତିମା ନିର୍ମାଣ ସମାପ୍ତ ନ ହୋଇଛି ସେ ପର୍ଯ୍ୟନ୍ତ କେହି ହେଲେ ଦର୍ଶନ କରିବେ ନାହିଁ। ପ୍ରତିମା ନିର୍ମାଣ ଶେଷ ହୋଇ ସ୍ୱୟଂ ଭଗବାନ ଏହାପରେ ଯାହା କହିବା କଥା ତାହା ସ୍ୱୟଂ କହିବେ। ତୁମେ ଅନ୍ତତଃ ଯତ୍ନ ସହିତ ସର୍ବଲୋକ ମୁଖକର ସେହି କାର୍ଯ୍ୟ ସମ୍ପାଦନ କରିବ। ଏହି ଆକାଶବାଣୀ ହେବା ପରେ ହଠାତ୍ ବୃଦ୍ଧ ପୁରୁଷ ରୂପଧାରୀ ବର୍ଦ୍ଧକୀ ସେଠାରେ ଉପସ୍ଥିତ ହେଲେ ଓ ରାଜାଙ୍କୁ କହିଲେ, ହେ ରାଜନ୍, ଆପଣ ସ୍ୱପ୍ନକାଳରେ ଯେଉଁ ମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ ଏହି ଦିବ୍ୟସ୍ୱରୂପ ଦାରୁ ରୂପ ମୁଁ ସେ ସମସ୍ତ ପ୍ରକୃତ ରୂପକୁ ପ୍ରସ୍ତୁତ କରିଦେବି। ଏହିପରି କହି ବୃଦ୍ଧ ପୁରୁଷ ରୂପୀ ସ୍ୱୟଂ ନାରାୟଣ ବେଦୀ ଅନ୍ତର୍ଭିତ ହୋଇଗଲେ।

ଆକାଶବାଣୀ ସତ୍ୟରେ ପରିଣତ ହେଲା। ରାଜେନ୍ଦ୍ର ଜିମ୍ନ ପ୍ରତିମା ନିର୍ମାଣ ଗୃହ ଦ୍ୱାରା ଆବଦ୍ଧ କରି ଆକାଶବାଣୀ ଅନୁରୂପ କାର୍ଯ୍ୟମାନ କରିବାକୁ ଲାଗିଲେ। ଏଥିରୁ ଜଣାଗଲା ମହାପ୍ରଭୁଙ୍କ ଦିବ୍ୟମୂର୍ତ୍ତି ନିର୍ମାଣ ପୃଷ୍ଠଭାଗରେ ଆକାଶବାଣୀର ଭୂମିକା ରହିଥିଲା। କ୍ରମଶଃ ପଞ୍ଚଦଶ ଦିବସ ଉପଗତ ହୁଅନ୍ତେ ଭଗବାନ ଶ୍ରୀଜଗନ୍ନାଥ ଦେବ ସ୍ୱୟଂ ହିଁ ଚତୁର୍ଦ୍ଧା ବିଗ୍ରହ ରୂପେ ପ୍ରକଟିତ ହେଲେ। ଭଗବାନଙ୍କର ଦିବ୍ୟ ଚାରିରୂପ ସମ୍ପାଦିତ ହୁଅନ୍ତେ ଲୋକମାନଙ୍କର ଉପକାର ନିମନ୍ତେ ପୁନଶ୍ଚ ଆକାଶବାଣୀ ହେଲା। ଆକାଶବାଣୀ କହିଲେ, ହେ ରାଜନ, ଏହି ପ୍ରତିମାମାନଙ୍କୁ ପଟବସ୍ତ୍ର ଦ୍ୱାରା ଦୃଢ଼ ଭାବରେ ଆବୃତ କରି ଚିତ୍ରକରଙ୍କ ଦ୍ୱାରା ନିଜବର୍ଣ୍ଣରେ ରଞ୍ଜିତ କର। ବିଷ୍ଣୁଙ୍କୁ ନୀଳମେଘ ସଦୃଶ ଶ୍ୟାମଳ, ବଳଦେବଙ୍କୁ ଶଙ୍ଖ ବା ଚନ୍ଦ୍ରମାଙ୍କ ଭଳି ଧବଳ, ଚକ୍ରରାଜ ସୁଦର୍ଶନଙ୍କୁ ରକ୍ତ ଓ ଦେବୀ ସୁଭଦ୍ରାଙ୍କୁ କୁଙ୍କୁମ ପରି ଅରୁଣବର୍ଣ୍ଣରେ ଏବଂ ନାନା ପ୍ରକାର ଭଙ୍ଗୀ ବିଭାଗରେ ବିଭିନ୍ନ ଅଳଙ୍କାର ଦ୍ୱାରା ପରିଶୋଭିତ କର। କାରଣ ଏହି ପ୍ରତିମାମାନେ ଦାରୁ ରୂପେ ଦୃଷ୍ଟ ନହେଲେ ପାପର କାରଣ ହେବାର ସମ୍ଭାବନା ଥାଏ। ଅତୀବ ଯତ୍ନପୂର୍ବକ ଘଟ ନିର୍ଯାସ ବକଳ ଦ୍ୱାରା ସମସ୍ତ ଅବ୍ୟୟ ଆବଦ୍ଧ କରି ଗୋପନ ରଖିବା ଉଚିତ। ଦାରୁମାନେ ଯଦି ଦୃଷ୍ଟ ହେବେ ବିନା ଅଳଙ୍କାରରେ ଏବଂ ବିନା ବସ୍ତ୍ରରେ ଏବଂ ବିନା ରଙ୍ଗରେ, ତାହେଲେ ଏହା ପାପର କାରଣ ହେବାର ପ୍ରମାଣ ରହିଛି। ପ୍ରଥମେ କର୍ମକୁଶଳୀ ଶିଳ୍ପୀମାନଙ୍କ ଦ୍ୱାରା ସେହି ବୃକ୍ଷର ବକଳ ଦ୍ୱାରା ଦୃଢ଼ ଭାବରେ ଏହି ପ୍ରତିମାମାନଙ୍କର ଗାତ୍ରାଚ୍ଛାଦନ କର ଏବଂ ପ୍ରତିବର୍ଷ ପୂର୍ବପୂର୍ବ ସଂସ୍କାର ମୋଚନ କରି ନୂତନ ଭାବେ ଅଙ୍ଗ ସଂସ୍କାର କରିବା କର୍ତ୍ତବ୍ୟ କର। ବନ୍ଧନ ଓ ଗାତ୍ରଲିପ ବ୍ୟତୀତ ସେହି ଦିବ୍ୟମୂର୍ତ୍ତି ଚିନ୍ତନ ଅଟନ୍ତି ଚିରନ୍ତନ। ସେହି କୌଣସି ବ୍ୟକ୍ତି ପ୍ରମାଦବଶତଃ ସେହି ପ୍ରତିମାମାନଙ୍କର ଗାତ୍ରାଚ୍ଛାଦନ ରାଜ୍ୟରେ ଦୁର୍ଭିକ୍ଷ ବା ଅପମାନିତ କରେ କିମ୍ବା ସେହି ଅବସ୍ଥାରେ ଦର୍ଶନ କରେ, ତାହେଲେ ସେହି ବ୍ୟକ୍ତି ଚିରକାଳ ନରକବାସ କରିଥାଏ। ରାଜ୍ୟରେ ଦୁର୍ଭିକ୍ଷ ଓ ମଡ଼କ ପୀଡ଼ା ଉପସ୍ଥିତ ହୁଏ, ତାହାର ସନ୍ତତି ମଧ୍ୟ ବି ନଷ୍ଟ ହୁଅନ୍ତି। ହେ ରାଜନ, ଆପଣ କଦାପି ଏହି ଚାରିମୂର୍ତ୍ତିଙ୍କୁ ଆବରଣ ଶୂନ୍ୟ କରି ଦର୍ଶନ କରିବେ ନାହିଁ। ନିଜିବାଇକ ସଙ୍ଗୀତମୟ ବିରତି।

ଆକାଶବାଣୀ କହିଲେ, ହେ ରାଜେନ୍ଦ୍ର, ମାନବଗଣ ଏ ଅବସ୍ଥାରେ ପ୍ରତିମାମାନଙ୍କୁ ଦର୍ଶନ କଲେ ତାହା ମହାଭୟର କାରଣ ହୋଇଥାଏ। ଏଣୁ ବହୁତର ଲେପବିଲିପିତ ଉତ୍କୃଷ୍ଟ ଚିତ୍ରିତ ମୂର୍ତ୍ତିଙ୍କୁ ହିଁ ଦର୍ଶନ କରିବା ବିଧେୟ। ଏହି ପୁଣ୍ଡରୀକାକ୍ଷ ମହାପ୍ରଭୁ ସୁନ୍ଦର ଭାବେ ଚିତ୍ରିତ ରମଣୀୟ ବିଳାସଯୁକ୍ତ ସୁଲଳିତ ଅବସ୍ଥାରେ ଦୃଷ୍ଟ ହେଲେ କୋଟି କଳ୍ପ ସମୁତ୍ପନ୍ନ ପାପରାଶିରୁ ମୁକ୍ତି ମିଳିଥାଏ। ହେ ରାଜନ, ଆପଣ ଏହି ପ୍ରତିମାମାନଙ୍କୁ ସୁଚିତ୍ରିତ କରନ୍ତୁ, ତାହାଦ୍ୱାରା ବିଚିତ୍ର ବିଚିତ୍ର ଫଳ ଲାଭ କରିବେ। ଭଗବାନ ତୁମ୍ଭଙ୍କୁ ଅନୁଗ୍ରହ କରିବା ନିମନ୍ତେ ଆବିର୍ଭୂତ ହୋଇଛନ୍ତି। ତୁମ୍ଭ କୃପାରୁ ଜୀବମାନଙ୍କୁ ଭଗବାନ ଚତୁର୍ବର୍ଗ ଫଳ ପ୍ରଦାନ କରିବେ। ବର୍ତ୍ତମାନ ନୀଳ ପର୍ବରେ ଉପରିଭାଗରେ ଯେଉଁ ପ୍ରଶସ୍ତ ବିସ୍ତୀର୍ଣ୍ଣ ସ୍ଥାନ ରହିଅଛି, ସେହି ସ୍ଥାନରେ ସହସ୍ର ହସ୍ତ ଉନ୍ନତ ଓ ତଦନୁରୂପ ସ୍ୱୀକୃତ ଆୟତନ ଆଧାରିତ ଏକ ପ୍ରାସାଦ ନିର୍ମାଣ କରି ତହିଁରେ ଏହି ଦେବଙ୍କୁ ସ୍ଥାପନ କର। ହି ରାଜନ, ପୂର୍ବକାଳରେ ଏହି ନୀଳ ପର୍ବତ ଉପରେ ବିଶ୍ୱବସୁ ନାମକ ବୈଷ୍ଣବାରଜ୍ଞଣ ଏକ ଶବର ଏହି ମାଧବଙ୍କୁ ନିତ୍ୟ ଅର୍ଚ୍ଚନା କରୁଥିଲେ। ତାଙ୍କ ସହିତ ତୁମ୍ଭର ପୁରୋହିତ ବିଦ୍ୟାପତିଙ୍କ ବନ୍ଧୁତା ଥିଲା। ଏଣୁ ବିଶ୍ୱବସୁ ଓ ବିଦ୍ୟାପତିଙ୍କ ବଂଶୋଦ୍ଭବ ବ୍ୟକ୍ତିଙ୍କୁ ଏହି ପ୍ରତିମାମାନଙ୍କର ଲିପ ସଂସ୍କାର କର୍ମରେ ଭବିଷ୍ୟତରେ ବିଭିନ୍ନ ଉତ୍ସବ କାର୍ଯ୍ୟରେ ନିଯୁକ୍ତ କର। ଏତିକି କହି ଆକାଶବାଣୀ କ୍ଷାନ୍ତ ହେଲେ। ରାଜା ଏହି ବାଣୀକୁ ସତ୍ୟ ମନେ କରି ଆନନ୍ଦର ସହିତ ମହାବେଦୀକୁ ଗମନ କରି ଚତୁମୂର୍ତ୍ତି ଚତୁଷ୍ଟୟଙ୍କୁ ବେଷ୍ଟନ ଉନ୍ମୋଚନ କଲେ। ସତକୁ ସତ ସେତେବେଳେ ସମସ୍ତେ ଦେଖିଲେ ରତ୍ନସିଂହାସନ ଉପରେ ଶ୍ରୀ ବଳଦେବ, ଶ୍ରୀ ଜଗନ୍ନାଥ ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଅବସ୍ଥାନ କରିଛନ୍ତି। ତଦ୍ରୂପ ଲେପ ସଂସ୍କାର ଆଦି ଦ୍ୱାରା ଏମାନଙ୍କର ଆକୃତି ଅତି ମନୋହରଣୀ ହୋଇଅଛି। ମହାପ୍ରଭୁ ଆକାଶବାଣୀ ମାଧ୍ୟମରେ ନିଜ ସମ୍ବନ୍ଧରେ ଅନେକ ଗୋପନୀୟ ତଥ୍ୟ ପ୍ରଦାନ କରିଅଛନ୍ତି। ସେହିପରି ବିଭିନ୍ନ ପୁରାଣରେ ଶ୍ରୀ ଜଗନ୍ନାଥଙ୍କ ସମ୍ବନ୍ଧରେ ଅନେକ ଆକାଶବାଣୀ ଥିବା ଦେଖିବାକୁ ମିଳିଥାଏ।

ସମୟ ବଡ଼ ବଳବାନ, ସମୟ ସ୍ରୋତରେ ଆମେ ସମସ୍ତେ ବନ୍ଧା। ଖୋଲା ଝରକା କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସମୟ ଅବଧି ସହିତ ଆମକୁ କାର୍ଯ୍ୟକ୍ରମଟିକୁ ବିରାମ ଦେବାକୁ ପଡ଼ିବ। ଆଗକୁ ଅଗ୍ରସର ହେବାର ଅନୁମତି ମଧ୍ୟ ନାହିଁ। ହେଲେ ଶ୍ରୋତାବନ୍ଧୁ, ଆପଣଙ୍କର ଏହି ପ୍ରିୟ କାର୍ଯ୍ୟକ୍ରମ ଖୋଲା ଝରକା ସମ୍ପର୍କିତ ମତାମତ ନିଶ୍ଚୟ ପତ୍ର ମାଧ୍ୟମରେ ଜଣାଇବେ। ଆପଣଙ୍କ ପାଇଁ ଆଜି ସ୍ୱତନ୍ତ୍ର ପ୍ରସଙ୍ଗ ଥିଲା ଶ୍ରୀ ଜଗନ୍ନାଥ ଚେତନରେ ଆକାଶବାଣୀ। ଆମକୁ ଚିଠି ଲେଖିବାର ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରରେ ମଧ୍ୟ ମତାମତ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 88

ପାଞ୍ଚ ନଅ ନଅ ଚାରି ଏକ ଚାରି ତିନି। କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଏହି ପଦକ କଥା କହିବି, ଯିଏକି ବି ଉଦ୍ଧତ ପରି ବେଶ ତିଆରି କରିନାହିଁ, ଅନ୍ୟ ଆଗରେ ନିଜର ପରାକ୍ରମକୁ ଦେଖାଏ ନାହିଁ, କ୍ରୋଧରେ ବ୍ୟାକୁଳ ହେଲେ ମଧ୍ୟ କଟୁ କଥା କହେ ନାହିଁ, ସେହି ମଣିଷକୁ ଲୋକେ ସର୍ବଦା ଆଦର କରନ୍ତି। ଆଜିର ଉପସ୍ଥାପନରେ ଆପଣଙ୍କ ସହିତ ମୁଁ ଥିଲି ସ୍ୱପ୍ନ କୁମାର ବେହେରା। ଆଜି ପାଇଁ ରହୁଛି ନମସ୍କାର। ଆଗାମୀ ଆକର୍ଷଣରେ ମୁଁ ଆସିବି ନୂତନ ତତ୍ତ୍ୱ, ତଥ୍ୟ, ସ୍ଥାନୀୟ ଖବର, ସୂଚନା ଏବଂ ସୁମଧୁର ସଙ୍ଗୀତ ସହ।

ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12ଟାରେ ଶୁଣିବେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ, ପରିବେଷଣ କରିବେ ରଘୁନାଥ ପାଣିଗ୍ରାହୀ ଏବଂ ସାଥୀ। ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଦିନ 12:30। ଚାଷର କଥା ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥା ଚିତ୍ରଗୀତ ପ୍ରଚାର କରିବ ଦିନ 2:45। ଶୁଣୁଥିଲେ ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ, ଆମର ପରବର୍ତ୍ତୀ ଅଧିବେଶନ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ଆରମ୍ଭ କରିବୁ ପୂର୍ବାହ୍ନ 12ଟାରେ, ସେତେବେଳେ ସେ ବିଦାୟ ନେଉଛୁ।

0: ଆକାଶବାଣୀ ଭବାନୀପାଟଣା ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ଜ୍ ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ସମୟ 12:00। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିବା ଲୋକଗୀତ କ୍ରମରେ ଖଞ୍ଜଣି ଭଜନ। ପରିବେଷଣ କରିବେ ରଘୁନାଥ ଦୀପ ଓ ସାଥୀ। ତା ପୂର୍ବରୁ କିଛି ବିଜ୍ଞାପନ।
1: ନମସ୍କାର, ମୁଁ ହୁଁ କୈଳାଶ ଖେର ଓ ଆକାଶବାଣୀ କେ ସଭି ଶ୍ରୋତାଓଙ୍କୁ ମେରା ବାରମ୍ବାର ପ୍ରଣାମ ଔର ଭାରତ କି ସେନା କୁ ସମର୍ପିତ ୟେ ମେରା ଗୀତ ଭାରତୀୟ ସେନା ଯୋ ତିନୋ ସେନାଓଙ୍କୁ ସମର୍ପିତ ହେ ହର ଦେଶବାସୀ କୁ ସମର୍ପିତ ହେ ତଥା ଭାରତ କେ ହର ସୈନିକ କୁ ସମର୍ପିତ ହେ ପ୍ୟାରାମିଲିଟ୍ରି କେ ଅର୍ଦ୍ଧ ସୈନିକ ବଲୋ କେ ହର ସୈନିକ କୁ ସମର୍ପିତ ହେ ରକ୍ଷା ମନ୍ତ୍ରାଳୟ ସେ ଲେକର ଦେଶ କେ ଏକ ଏକ ନାଗରିକ କୁ ୟେ ଗୀତ ସମର୍ପିତ ହେ ହମାରେ ଦେଶ କି ଭାବନାଓ କେ ଅନୁରୂପ ହମାରୀ ଭାରତ କି ସେନାଓ କେ ଗୌରବ କା ଗାନ ଔର ସ୍ତୁତି ହି ୟେ ଗୀତ ହେ ରଗ ରଗ ମେ ଜୋଶ ଭର ଦେନେ ଵାଲା ୟେ ଗୀତ ହମାରେ ହର ଭାରତୀୟ କୁ ସମର୍ପିତ କରତା ହୁଁ। ମୁଁ ହୁଁ ଆପକା କୈଳାଶ ଖେର।
2: अदम्य शक्ति एवं शौर्य की पहचान है भारतीय सेना। जल थल गगन की रक्षा का वरदान है भारतीय सेना। हर संकट का समाधान है भारतीय सेना। भारत का गौरव है, स्वाभिमान है भारतीय सेना।

ଶୁଣୁଥିଲେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିଥିଲେ ରଘୁନାଥ ଦୀପ ଓ ସାଥୀ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଏକ ଭାରତ ଶ୍ରେଷ୍ଠ ଭାରତ ଆକାଶବାଣୀ କଟକ କେନ୍ଦ୍ରରୁ।

ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ, କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ। ଆମର ସମଗ୍ର ଭାରତ ବର୍ଷରେ ବିଭିନ୍ନ ରାଜ୍ୟର ସଙ୍ଗୀତର ରୂପରେଖ ଅଲଗା ଅଲଗା। ଆମେ ସଙ୍ଗୀତର ଭାଷାକୁ ନ ଶୁଣି ବାଦ୍ୟଯନ୍ତ୍ରକୁ ଶୁଣି ଜାଣିପାରୁ ଏହା କୋଉ ରାଜ୍ୟର ସଙ୍ଗୀତ।

ଆପଣ ଯେଉଁ ବାଦ୍ୟଯନ୍ତ୍ରକୁ ଶୁଣୁଛନ୍ତି ସେଥିରେ ଅଙ୍ଗୁଳି ଚାଳନ କରି ସୃଷ୍ଟି କରାଯାଇଛି ଅନେକ ସଙ୍ଗୀତ। ଆଜି ଆମେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସେହିଭଳି ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ପାଇଛୁ। ସେ ହେଲେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ର, ଯିଏକି ନିଜ ମାଙ୍କଠାରୁ ପ୍ରେରଣା ପାଇ ଆଜି ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛନ୍ତି। ଗୁରୁ ପଦ୍ମିନୀ ଖୁଣ୍ଟିଆ ପଣ୍ଡିତ ସୁନାକର ସାହୁଙ୍କଠାରୁ ବେହେଲା ବାଦନ ଶିକ୍ଷା ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। କ୍ରମେ ସେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରରେ ବେହେଲା ବାଦନ କରିବା ସହିତ ଦେଶ ବିଦେଶରେ ମଧ୍ୟ

0: ବାଦନ ପାଇଁ ତାଙ୍କୁ ମିଳୁଛି ଅନେକ ପୁରସ୍କାର, ଯେମିତିକି 2019-20 ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟୁଛନ୍ତି ସୁମିତ୍ରା ମହାପାତ୍ର।
1: ବିବିଧତା ମଧ୍ୟରେ ଏକତା ଆମ ଭାରତୀୟଙ୍କର ପରିଚୟ। ଭାରତର ବିଭିନ୍ନ ରାଜ୍ୟରେ ସଙ୍ଗୀତର ରୂପ ଭିନ୍ନ ଭିନ୍ନ, ଭୌଗୋଳିକ ଅବସ୍ଥିତି ନେଇ ଆମର ସଙ୍ଗୀତର ରୂପ ଅଲଗା ଅଲଗା ହୋଇଥାଏ। କୌଣସି ଶବ୍ଦ ନଥାଇ କେବଳ ବାଦ୍ୟଯନ୍ତ୍ରର ସ୍ୱର ଶୁଣିଲେ ବି ଆମେ ଜାଣିଦେଉ ଇଏ କୋଉ ରାଜ୍ୟର ସଙ୍ଗୀତ ଆମେ ଶୁଣୁଛୁ ବୋଲି। ହଁ ଶ୍ରୋତା ବନ୍ଧୁ, ଆଜି ଆମ ପାଖରେ ଅଛନ୍ତି ଓଡ଼ିଶାର ଜଣେ କଳାକାର, କିନ୍ତୁ ଯିଏକି ସୁଦୂର ମୁମ୍ବାଇର ଆକାଶବାଣୀ କେନ୍ଦ୍ରରେ ଅବସ୍ଥାପିତ ବର୍ତ୍ତମାନ ଆକାଶବାଣୀର ସର୍ବୋଚ୍ଚ ଶ୍ରେଣୀଭୁକ୍ତ କଳାକାର ପଣ୍ଡିତ କୈଳାସ ପାତ୍ର, ଯିଏକି ଆକାଶବାଣୀ ଜୟପୁର, ଆକାଶବାଣୀ କଟକ କେନ୍ଦ୍ରରେ ତାଙ୍କର ବେହେଲା ବାଦନରେ ଶ୍ରୋତାମାନଙ୍କୁ ଚମତ୍କୃତ କରିଛନ୍ତି। ସୁଦୂର ମୁମ୍ବାଇରେ ବିଭିନ୍ନ ଚଳଚ୍ଚିତ୍ରରେ ଏବଂ ବିଭିନ୍ନ ମଞ୍ଚରେ ତାଙ୍କର କଳା ପରିବେଷଣ କରି ସମସ୍ତଙ୍କର ଆଦରର ପାତ୍ର ହୋଇପାରିଛନ୍ତି। ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ପଣ୍ଡିତ କୈଳାସ ପାତ୍ରଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର, ବହୁତ ବହୁତ ଧନ୍ୟବାଦ ଆକାଶବାଣୀର ଶ୍ରୋତାମାନଙ୍କୁ। ମୋର ହୃଦୟରୁ ନମସ୍କାର। କଟକ ମୋର ମଦର ଷ୍ଟେସନ, ମାନେ ମାତୃତ୍ୱର ଜାଗା, ଯୋଉଠୁ ମୁଁ ଆସି ବମ୍ବେରେ ନିଜକୁ ଅବସ୍ଥାପିତ କରିଛି।
1: ଆମେ ଜାଣିଛୁ ଯେ ଆପଣଙ୍କର ଗବେଷଣାତ୍ମକ ମନୋବୃତ୍ତି, ସବୁବେଳେ ଆପଣ ଅଧିକରୁ ଅଧିକ ଜାଣିବା ପାଇଁ ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଆପଣ ଓଡ଼ିଶାର ସଙ୍ଗୀତରେ ବହୁତ ଦିନ ହେଲାଣି ଆପଣ ବେହେଲା ବାଦନ କରିଆସିଛନ୍ତି, କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରରେ ରହୁଛନ୍ତି। ମହାରାଷ୍ଟ୍ରର ଯୋଉ ସଙ୍ଗୀତ ପରମ୍ପରା ରହିଛି ତା ସହିତ ଆପଣ ଓତପ୍ରୋତ ଭାବରେ ଜଡ଼ିତ ହେଇସାରିଲେଣି, ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ଆପଣଙ୍କୁ, କି କି ପ୍ରକାରର ସଙ୍ଗୀତ ଆପଣ ମହାରାଷ୍ଟ୍ରରେ ଶୁଣନ୍ତି?
2: ଖାଲି ମହାରାଷ୍ଟ୍ର ନୁହଁ, କୌଣସି ଗୋଟେ ରାଜ୍ୟର ବା କୌଣସି ଗୋଟେ ଜନବସତିର ମ୍ୟୁଜିକ୍ ବିଷୟରେ ବା ସଙ୍ଗୀତ ବିଷୟରେ ଚିନ୍ତା କରିବାକୁ ହେଲେ ତାକୁ ରିସର୍ଚ୍ଚ କରିବାକୁ ପଡେ। ସେମିତି ମୁଁ ଜଣେ ବିଦ୍ୟାର୍ଥୀ ଭାବରେ ସଙ୍ଗୀତକୁ ରିସର୍ଚ୍ଚ କରୁଛି, ମୁଁ ଶିଖିବା ପାଇଁ ଆସିଛି ଏବଂ ଶିଖିବା ବାହାନାରେ ମତେ ଏଠି କିଛି କାମ ମିଳିଲା ଏବଂ ମୁଁ ସେ କାମ କରୁଛି। ସବୁଠୁ ବଡ଼ କଥା ହେଲା, ଆମର କୌଣସି ରାଜ୍ୟର ହଉ, କୌଣସି ଦେଶର ହଉ ବା କୌଣସି ଜନବସତିର ହଉ, ସଙ୍ଗୀତ ଯୋଉ ଜିନିଷ ତାକୁ ଜାଣିବା ପାଇଁ ହେଲେ ଆମ ସାମ୍ନାରେ ପାଞ୍ଚଟା ସଙ୍ଗୀତ ସାମ୍ନାକୁ ଆସିବ। ମୁଖ୍ୟ ସଙ୍ଗୀତ ପାଞ୍ଚଟା ସାମ୍ନାକୁ ଆସେ। ସେ ପାଞ୍ଚଟା ମୁଖ୍ୟ ସଙ୍ଗୀତ ହଉଛି ଆଦିବାସୀ ସଙ୍ଗୀତ, ଲୋକ ସଙ୍ଗୀତ, ଲଘୁ ସଙ୍ଗୀତ ଏବଂ ଉପଶାସ୍ତ୍ରୀୟ ସଙ୍ଗୀତ ଆଉ ଶାସ୍ତ୍ରୀୟ ସଙ୍ଗୀତ। କୌଣସି ଜନବସତିର କୌଣସି ଗୋଟେ ପର୍ଟିକୁଲାର କ୍ଲାସିକାଲ ମ୍ୟୁଜିକର ତାର ଗୋଟେ ଲୋକ ସଙ୍ଗୀତ ଥିବ, ତାର ଗୋଟେ ଲଘୁ ସଙ୍ଗୀତ ଥିବ, ତାର ଗୋଟେ ଆଦିବାସୀ ସଙ୍ଗୀତ ଥିବ। ଆମର ସଙ୍ଗୀତଟା କଣ ହେଇଛି, ଡିଭିଜନ କେମିତି ଆରମ୍ଭ ହେଇଛି, ଆଦିବାସୀ ସଙ୍ଗୀତ ପ୍ରାୟ ସବୁ ଜାଗାର ସମାନ, ତାର ଇନଷ୍ଟ୍ରୁମେଣ୍ଟ ଗୁଡାକ ବି ସମାନ। ସେମାନେ ପ୍ରଥମରେ ଯେମିତି ଆମ ଓଡ଼ିଶାରେ ପ୍ରଥମରେ ସିଂହି ବୋଲି ଗୋଟେ ଇନଷ୍ଟ୍ରୁମେଣ୍ଟ ବାସୁଥିଲା, ଶଙ୍ଖ ଭଳିଆ ସିଂହରେ ମାନେ ଗୋଟେ ଛେଦ କରିକି ସେମାନେ ବଜାଉଥିଲେ, ସେମିତି ମହାରାଷ୍ଟ୍ରରେ ଆଦିବାସୀ ସଙ୍ଗୀତ ଯାହାର ନାଁ ମହାରାଷ୍ଟ୍ରରେ ତାକୁ କୁହନ୍ତି ୱାର୍ଲି ସଙ୍ଗୀତ, ୱାର୍ଲି ଆଦିବାସୀ, ସେମାନେ ଗୋଟେ ପ୍ରକାରରେ ଯନ୍ତ୍ର ବ୍ୟବହାର କରୁଥିଲେ, ସେଇଟା ହଉଛି ସିଙ୍ଗି, ମାନେ ପୁଅ କରିକି ଯେଉଁ ଶଙ୍ଖ ବାଜେ ସେଇ ପ୍ରକାର ବାଜେ। ଯେମିତି ଆମର କାଠର ଘୁଙ୍ଗୁର ଟାଇପ୍ର ବନେଇକି ସେମାନେ ତା ଦେହରେ ବଜାନ୍ତି। ଆଉ କମନ୍ ଜିନିଷ ହଉଛି ଢୋଲ, ଯୋଉ ଚମଡ଼ାରେ ଗୋଟେ ହାଣ୍ଡି ଉପରେ ଚମଡ଼ା ଦେଇ ସେମାନେ ବଜେ, ଯୋଉଟାକି ଆମ ଓଡ଼ିଶାରେ ବି ଆମର ଯେମିତି ଟ୍ରାଇବାଲ ମ୍ୟୁଜିକ ଜୟପୁରରେ, କୋରାପୁଟରେ ଅଛି ବା ସମ୍ବଲପୁରରେ ଟ୍ରାଇବାଲ ମ୍ୟୁଜିକ ଅଛି, ସେମିତି ମହାରାଷ୍ଟ୍ରରେ ଅଛି। ପୁଣି ଲୋକଗୀତକୁ ଆମେ ଆସିବା, ମହାରାଷ୍ଟ୍ର ଟ୍ରାଇବାଲ ଗୀତ ବହୁତ ପ୍ରସିଦ୍ଧ, ତା ଦେହରେ ଗୋଟେ ଇନଷ୍ଟ୍ରୁମେଣ୍ଟ ବାଜେ, ସେ ତାର ଇନଷ୍ଟ୍ରୁମେଣ୍ଟ ନୁହେଁ, ଆକ୍ଚୁଆଲି ତନ୍ତୁ ଇନଷ୍ଟ୍ରୁମେଣ୍ଟ, ତାର ସାଉଣ୍ଡ ଓଡ଼ିଶାରେ ବି ଗୋଟେ ତନ୍ତୁ ଇନଷ୍ଟ୍ରୁମେଣ୍ଟ ବାଜେ ଯୋଉଟାକି ଟ୍ରାଇବାଲ ମ୍ୟୁଜିସିଆନ ମାନେ ବଜାନ୍ତି, ତାର ସାଉଣ୍ଡ ଯଦି ଆପଣ ଚାହାନ୍ତି ତାହେଲେ ମୁଁ ବଜେଇକି ଶୁଣି ପାରିବି ଠିକ, ସେଟା ଗୋଟେ କମନ୍ ସାଉଣ୍ଡ, ସେଟା ସବୁ ଜାଗାରେ ପ୍ରାୟ ସମାନ। ମୁଁ ଏବେ ସେ ସାଉଣ୍ଡଟା ଶୁଣଉଛି, ମୁଁ ଭାଇଲିନ୍ ବଜେଇବି କିନ୍ତୁ ମୋ ଭିତରେ ସେ ମୁଁ ଯେ ସେଟାକୁ ଷ୍ଟଡି କରୁଛି ସେ ପାଇଁ ମୁଁ ସାଉଣ୍ଡଟାକୁ ମୁଁ ଭାଇଲିନ୍ରେ କ୍ରିଏଟ୍ କରିପାରିବି, ଆପଣ ଲାଗିବନି ଏଟା ଭାଇଲିନ୍ ବାଜୁଛି। ତ ଆପଣ ସେ ସାଉଣ୍ଡ ଶୁଣନ୍ତୁ, ଏଇଟା ସବୁ ଜାଗାର ଟ୍ରାଇବାଲ ମ୍ୟୁଜିକର ଏଇ ସାଉଣ୍ଡ ଆସିବ।

ଯୋଉ ସାଉଣ୍ଡ ଆପଣ ସବୁ ଟ୍ରାଇବାଲ ମ୍ୟୁଜିକରେ ସାଉଣ୍ଡ ପାଇବେ ଏବଂ ଢୋଲ ଗୋଟେ ରିଦମ ଇନଷ୍ଟ୍ରୁମେଣ୍ଟ ତା ଦେହରେ ଦରକାର ଢୋଲ ଆଉ ପର୍କସନ ହିସାବରେ ସେମାନେ ବହୁତ ପ୍ରକାର ଜିନିଷ ୟୁଜ୍ କରନ୍ତି ଯେମିତି ଦିଟା କାଠି ଠକ୍ ଠକ୍ କରି ସାଉଣ୍ଡ ହବ ଏବଂ ଘୁଙ୍ଗୁର ଟାଇପ୍ର କିଛି କାଠକୁ ଏକାଠି କରିକି ସେମାନେ ବଜାନ୍ତି ଇଏ ଗଲା ଟ୍ରାଇବାଲ ମ୍ୟୁଜିକ ଏଇଟା ମହାରାଷ୍ଟ୍ରରେ ଅଛି ଏବଂ ବହୁତ ପପୁଲାର ଆମର ମହାରାଷ୍ଟ୍ରରେ କିଛି ଫୋକ୍ ମ୍ୟୁଜିକ ଅଛି ନା ଯେମିତି ଲାବଣୀ ହେଲା ସେସବୁ ଆମର ଓଡ଼ିଶାରେ ଯେମିତି ଅଛି ଫୋକ୍ ମ୍ୟୁଜିକ ଆମର ସମ୍ବଲପୁରୀ ଲୋକସଙ୍ଗୀତ

ସେମିତି ମହାରାଷ୍ଟ୍ରରେ ଲାବଣୀ ସଙ୍ଗୀତ ଅଛି, ଯାହାକୁ ଆମେ କହୁଛୁ ସେ ଲୁଣର ଯୋଉ ଚାଷୀମାନେ ବା ଲୁଣକୁ ଯୋଉମାନେ କ୍ଷତିବାଡ଼ି କରନ୍ତି ସେଇମାନଙ୍କ ଠୁ ବୋଧେ ଏଇଟା ଆସିଛି, ପ୍ରାଧାନ୍ୟ ଦେଇକି ମ୍ୟୁଜିକ୍ ତିଆରି ହେଇଛି। ତାର ସାଉଣ୍ଡ ଆପଣ ଦେଖନ୍ତୁ, ମୁଁ ଆପଣଙ୍କୁ ଫୋକ୍ ମ୍ୟୁଜିକ୍ର ସାଉଣ୍ଡ ବି ଭାଇଲିନ୍ରେ ବଜେଇକି ଶୁଣୁଛି, ତା ସାଉଣ୍ଡ ଟ୍ରାଇବାଲ ମ୍ୟୁଜିକ୍ କେମିତି ଅଲଗା। ଆମେ ଧୀରେ ଧୀରେ ମ୍ୟୁଜିକ୍କୁ ଡିଷ୍ଟିଙ୍କ କରିବାକୁ ଚେଷ୍ଟା କରିଛୁ। ଡିଷ୍ଟିଙ୍କ କରିବାକୁ କେମିତି ଚେଷ୍ଟା କରିଛୁ ନା, ଟ୍ରାଇବାଲ ମ୍ୟୁଜିକ୍ର ଯୋଉ ପ୍ଲେସମେଣ୍ଟ ଅଫ୍ ଶ୍ରୁତି ବା ସ୍ୱର ସେଟା ପରଫେକ୍ଟ ନୁହଁ, ଏକ୍ଜାକ୍ଟଲି ଆମକୁ ଜଣା ନାହିଁ ଯେ କୋଉଠି। ତ ଆମେ ଗୋଟେ ଅନ୍ଦାଜରେ ବଜୁଛୁ, ତା ଦେହରେ ଏକ୍ଜାକ୍ଟ ସୁର ମିଳିବନି, ଆପଣଙ୍କୁ ଗୋଟେ ଅନୁଭବ ମିଳିବ, ସୁରର ଫିଲିଙ୍ଗସ ମିଳିବ। ଏଇଟା ଧୀରେ ଧୀରେ ଧୀରେ ଯେତେବେଳେ ଲୋକସଙ୍ଗୀତକୁ ଆସୁଛି ଟିକେ ପରିମାର୍ଜିତ ହେଇକି ଆସୁଛି, ତା ସାଉଣ୍ଡ ଆପଣଙ୍କୁ ଟିକେ ଲାଗିବ। ଏମିତି ଦେଖନ୍ତୁ ଆପଣ ମନେ କରନ୍ତୁ, ଯେମିତି ଓଡ଼ିଶାରେ ଆପଣ ଶୁଣିଥିବେ କେନ୍ଦ୍ରା ବଜାନ୍ତି, ସେ ସାଉଣ୍ଡ ଭାଇଲିନ୍ରେ କେମିତି ଆସିବ?

ମ୍ୟୁଜିକ୍ ସାଉଣ୍ଡ ଇଏ ଟିକେ ଆର ପ୍ଲେସମେଣ୍ଟ କରେକ୍ସନ ହେଲା ଭଳିଆ ଟ୍ରାଇବାଲ ମ୍ୟୁଜିକ୍ରୁ ଫୋକ୍ ମ୍ୟୁଜିକ୍ ଆସିବା ପାଇଁ, ସେମିତି ମହାରାଷ୍ଟ୍ରର ଯୋଉ ଲାବଣୀ ତାର ଗୋଟେ ଷ୍ଟାଇଲ ଅଛି, ଆମର ମହାରାଷ୍ଟ୍ରରେ ଯେତେ ପ୍ରକାରର ମ୍ୟୁଜିକ୍ ଅଛି ସେ ମ୍ୟୁଜିକ୍ ଟିକେ ଚଞ୍ଚଳ ପ୍ରକୃତିର ମ୍ୟୁଜିକ୍, ମାନେ ନର୍ମାଲ ଯୋଉ ଆମର ଯେମିତି ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍ରେ ମାନେ ଯାହାକୁ କହନ୍ତି ଥେରା ଯାହାକୁ କହନ୍ତି ଆମେ ଯାହାକୁ ସନ୍ଥ ମ୍ୟୁଜିକ୍ କହୁଛୁ, ସେ ସିଷ୍ଟମଟା ପ୍ରାୟ ମହାରାଷ୍ଟ୍ରର ଲୋକାଲ ମ୍ୟୁଜିକ୍ ଲୋକପ୍ରିୟ ଗୀତ ଲଘୁ ସଙ୍ଗୀତ ସେଥିରେ ଦେଖିବାକୁ କମ୍ ମିଳେ। ଲାବଣୀର ଯୋଉ ଷ୍ଟାଇଲ ହଉଛି ସେଟା ବଜେଇକି ଶୁଣଉଛି, ସେଟା ହଉଛି ଏମିତି ବାଜିବ।

0: ଇଏ ଯୋଉ ଷ୍ଟାଇଲ ଆମର ଯେମିତି ସମ୍ବଲପୁର ଗୀତରେ ଅଛି ରଙ୍ଗବତୀ ଆମର ବହୁତ ଗୋଟେ ଫେମସ ଗୀତ ସେ ରଙ୍ଗବତୀ ଫେମସ ଗୀତ ପୂର୍ବରୁ ଯେମିତି ଢୋଲ ର ପାର୍ଟ ଅଛି ଆମେ ସମସ୍ତେ ଶୁଣିଥିବା ଆକ୍ୱେଣ୍ଟେଡ ମାନେ ଏଇପରା ବାଜେ ତାପରେ ରଙ୍ଗବତୀ ଗୀତ ଆସେ ସେମିତି ଲାବଣୀ ପୂର୍ବରୁ ବି ଏଇ ଆଧିରେ ଆମର ସମ୍ବଲପୁରରେ ଢୋଲ ବାଜେ ଏବଂ ଲାବଣୀ ପୂର୍ବରୁ ସେମାନେ ନାଲ ବଜାନ୍ତି ତା ଦେହରେ ଘୁଙ୍ଗୁରର ବି ବହୁତ ପ୍ରୟୋଗ କରନ୍ତି ଲଘୁ ସଂଖ୍ୟାର ଯୋଉ ପର୍ଯ୍ୟାୟ ସେଟା ମହାରାଷ୍ଟ୍ରରେ ବହୁତ ବିସ୍ତୃତ ଯାହା ମଧ୍ୟରେ ଆମର ମାନେ ସବୁ ସନ୍ଥ ବାଣୀ ଯେମିତି ସନ୍ଥ ତୁକାରାମ ସନ୍ଥ ନାମଦେବ ଏକନାଥ ଏ ପ୍ରକାର ବହୁତ ସନ୍ଥ ବାଣୀ ସେଥିରେ ଗାଇବା ଯାଏ ଯାହାକୁ ଅଭଙ୍ଗ କହୁ ଆମେ ଭଜନ ଏସବୁ ଜିନିଷକୁ ଛାଡିକି ମହାରାଷ୍ଟ୍ରରେ ଆଉ ଗୋଟେ ମାନେ ସ୍ପେଶାଲ ଗୀତ ଅଛି ଯୋଉଟା କି ପୁରା ମହାରାଷ୍ଟ୍ରରେ ଗାଇବା ବଜାଇବା ଯାଏ ସେଇଟା ହଉଛି ନାଟ୍ୟ ସଙ୍ଗୀତ ଯେମିତି ଆମ ଓଡ଼ିଶାରେ ନାଟକ ହୁଏ ବା ଯାତ୍ରା ହୁଏ ଆମେ ତାକୁ ଯାତ୍ରା କହୁ ମହାରାଷ୍ଟ୍ର ସେମିତି ନାଟକ ହୁଏ ଆମ ସମୟର କଥା କହୁଛି ଆଜି କି 30-40 ବର୍ଷ ତଳେ ସେତେବେଳେ ବ୍ୟାକଗ୍ରାଉଣ୍ଡରେ ଯେମିତି ଆଜିକାଲି ଫିଲ୍ମରେ ବ୍ୟାକଗ୍ରାଉଣ୍ଡରେ ଅନ୍ୟ ଜଣେ ଗାଉଛି ଅନ୍ୟ ଜଣେ ଆକ୍ସନ୍ କରୁଛି ଲିପ୍ସିଂ କରୁଛି ସେ ସିଷ୍ଟମ ନଥିଲା ଯିଏ ରୋଲ୍ କରୁଥିଲା ସେଇ ଗାଉଥିଲା ତ ମହାରାଷ୍ଟ୍ରରେ ବି ସେଇ ସିଷ୍ଟମ ଥିଲା ଯିଏ ରୋଲ୍ କରିବେ ସେଇ ଗାଇବେ ଆ ପାଇଁ ଆମର ଯୋଉ ବାଲ ଗାନ୍ଧର ଜୀ ସବୁଠୁ ବଡ ନାଟ୍ୟ ସଙ୍ଗୀତର ଯୋଉ ଗାୟକ ସିଏ ନିଜେ ଗୋଟେ ବହୁତ ପ୍ରତିଷ୍ଠିତ ଆକ୍ଟର ବି ଥିଲେ ସେମାନେ ଏତେ ମାତ୍ରାରେ ଗୀତ ଶିଖୁଥିଲେ ଏତେ ମାତ୍ରାରେ ଗୀତକୁ ରିସର୍ଚ୍ଚ କରିକି ଜାଣୁଥିଲେ ତାପରେ ନାଟ୍ୟ ସଙ୍ଗୀତ ଗାଇ ପାରୁଥିଲେ ସେମିତି ନାଟ୍ୟ ସଙ୍ଗୀତର ଗୋଟେ ରାଗ ଅଛି ଏବଂ ତାର ଗୋଟେ ଗାଇବାର ଶୈଳୀ ଅଛି ଆଉ ତାର ନାଟକର ଯୋଉ ବିଷୟ ସେ ବିଷୟକୁ ନେଇକି ପ୍ରତିପାଦନ କରିବାର ଗୋଟେ କ୍ଷମତା ଅଛି
1: ଆଜ୍ଞା
0: ମୁଁ ମହାରାଷ୍ଟ୍ର ଗୋଟେ ସବୁଠୁ ବହୁତ ଫେମସ ଗୀତ ତାକୁ ଗାଇକି ଆପଣ ଶୁଣଉଛି ଯେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ଯେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ପିଆ ମିରିନ୍ଦ ମକରନ୍ଦ ପିଆ ମିରିନ୍ଦ ମଧୁଦେବର ନନ୍ଦ ସୁଚନ୍ଦ ଛନ୍ଦ ଗେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ହେ ଛନ୍ଦ ମକରନ୍ଦ ଛନ୍ଦ ମକରନ୍ଦ
2: ମାନେ ମକରନ୍ଦ ମାନେ ଯୋଉ ଆମେ ପରାଗଟାକୁ କହୁଛେ ତ ସେଇଟାକୁ ସେ କଲେକ୍ସନ କରିବାକୁ ସବୁ ଜାଗାକୁ ଯାଉଛି ତା ଭିତରେ ଅଛି ୱାର୍ଡିଂ କଣ ଅଛି

0: ମହାରାଷ୍ଟ୍ର ଆଉ ଓଡ଼ିଶାର ଗୋଟେ ବହୁତ ବଡ ସମ୍ବନ୍ଧ ଅଛି।
1: କି ପ୍ରକାର ସମ୍ପର୍କ?
0: ରାଗ ରାଗିଣୀଙ୍କ ସମ୍ପର୍କ। ମହାରାଷ୍ଟ୍ର ଗୋଟେ ଗୀତ ଗାଇକି ଶୁଣୁଛି, ଆପଣ ଦେଖନ୍ତୁ ଓଡ଼ିଶୀ ଗୀତ ସାଙ୍ଗରେ ଯେ କେତେ ମିଶୁଛି।

ଏଠି ଆଉ ଗୋଟେ କଥା ମୁଁ କହିବି ଆପଣଙ୍କୁ, ଯୋଉଟା ଓଡ଼ିଶାର ଅଛି ମହାରାଷ୍ଟ୍ରରେ ନାହିଁ, ଓଡ଼ିଶାର କିଛି ନିଜସ୍ୱ ରାଗ ଅଛି, ମୁଖାରୀ ଏବଂ ସାବେରୀ ଏସବୁ ଓଡ଼ିଶାର ସ୍ପେଶାଲ ରାଗ, ଏ ରାଗ ଗୁଡାକ ଅନ୍ୟ କୋଉଠି ଶୁଣିବାକୁ ମିଳେନି। ସେମିତି ମହାରାଷ୍ଟ୍ର ଗୋଟେ ପର୍ଟିକୁଲାର କିଛି ରାଗ ନାହିଁ, ଇଏ ଯୋଉ ସବୁ ରାଗରେ ବନ୍ଧା ହେଇଛି ସେ ସବୁ ହିନ୍ଦୁସ୍ତାନୀ ମ୍ୟୁଜିକର ରାଗ। ଆମେ ପୁରା ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତକୁ ଆସିବା, ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତରେ ମହାରାଷ୍ଟ୍ର କିଛି ସ୍ପେଶାଲ କ୍ୱାଲିଟି ନାହିଁ, ଯୋଉଟା କି ହିନ୍ଦୁସ୍ତାନୀ ମ୍ୟୁଜିକର ଶାସ୍ତ୍ରୀୟ ସଙ୍ଗୀତକୁ ସେମାନେ ଆପଣେଇ ନେଇଛନ୍ତି। ଭଜନ ବି ରାଧାଙ୍କର, କୃଷ୍ଣଙ୍କର, ରାମଙ୍କର ସବୁ ନର୍ଥ ସାଇଡ୍ର ବନ୍ଦିଶ ଆପଣଙ୍କୁ ଶୁଣିବାକୁ ମିଳିବ, ମହାରାଷ୍ଟ୍ରର କ୍ଲାସିକାଲ ବା ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ।

0: ये भगवान राधा और कन्हैया कृष्ण पर ये ଅୟୁଭୈରବରେ ମହାରାଷ୍ଟ୍ରିଆନ ମାନେ ସମସ୍ତେ ଗାଁ ତ ଇଏ ଗୋଟେ ହିନ୍ଦୁସ୍ତାନୀ ଶୈଳୀର ମୁଁ କହିଲି ଆଉ ମହାରାଷ୍ଟ୍ରର କଣ ଟ୍ରାଡିସନାଲ ପାରମ୍ପରିକ ସଂସ୍କୃତି ସମ୍ପନ୍ନ ରାଜ୍ୟ
1: ଆମର ଯେମିତି ଚଳଚ୍ଚିତ୍ର ସଂଗୀତ ରହିଛି ସେମିତି ମହାରାଷ୍ଟ୍ରର ଚଳଚ୍ଚିତ୍ର ସଂଗୀତରେ ଆପଣ କଣ ଲକ୍ଷ୍ୟ କରନ୍ତି
0: ଦେଖନ୍ତୁ ଚଳଚ୍ଚିତ୍ର ସଂଗୀତ ଗୋଟେ ଭିନ୍ନ ବିଷୟ ଆମେ ସବୁବେଳେ ଦେଖିଛେ ଚଳଚ୍ଚିତ୍ର ମ୍ୟୁଜିକରେ ଆମର ଯୋଉ ଭାରତୀୟ ଚଳଚ୍ଚିତ୍ର ମ୍ୟୁଜିକ ସଙ୍ଗୀତରେ ଯୋଉ ଗୀତ ଗୁଡାକ ହୁଏ ଦେଖୁଥିବେ ଆପଣ ସବୁବେଳେ ଇଣ୍ଡିଆନ କ୍ଲାସିକାଲ ବ୍ଲେଣ୍ଡ ଗୀତ ହୁଏ ମାନେ ଶାସ୍ତ୍ରୀୟ ସଙ୍ଗୀତ ବ୍ଲେଣ୍ଡ ତାହେଲେ ଗୋଟେ ରାଗ ଟାଇପ୍ର ଥିବ ଟିକେ ରାଗକୁ ଛାଡୁଥିବ ମାନେ ଉପଶାସ୍ତ୍ରୀୟ ସଙ୍ଗୀତ କିନ୍ତୁ ଯୋଉ ମ୍ୟୁଜିକ ଗୁଡାକୁ ତାର ଆରେଞ୍ଜମେଣ୍ଟ କରାଯାଏ ସେଇଟା ଗୋଟେ ୱେଷ୍ଟର୍ନ ମ୍ୟୁଜିକର ଆରେଞ୍ଜମେଣ୍ଟ କରାଯାଏ କାହିଁକିନା କର୍ଡ ଫର୍ମାଟ ଯୋଉଟାକି ତିନିଟା ସ୍ୱରକୁ ନେଇ ଏକାଠି କରିବା ସେଟା ଆମ ହିନ୍ଦୁସ୍ତାନୀ ମ୍ୟୁଜିକରେ କମ୍ ଦେଖାଯାଏ ଏଇଟା ୱେଷ୍ଟର୍ନ ମ୍ୟୁଜିକରେ ଦେଖାଯାଏ ତେଣୁ ଆପଣ ମାର୍କ କରନ୍ତୁ ଯୋଉଠି ୱେଷ୍ଟର୍ନ ମ୍ୟୁଜିସିଆନ ବହୁତ ଜାଦା ହେଇଛନ୍ତି ବହୁତ ଦିନ ତଳର କଥା ମାନେ ପୂର୍ବର କଥା କହୁଛି ସେଇଠି ଫିଲ୍ମ ମ୍ୟୁଜିକ ଡେଭଲପ୍ କରିଯାଏ ଏଇଟା କୋଉ କୋଉ ଜାଗା ଆପଣ ତ ମାଡ୍ରାସ ମାଡ୍ରାସରେ ଆମର ଯୋଉ ମାଡ୍ରାସ ଆର୍ମି ବ୍ୟାଣ୍ଡ ଥିଲା ଫରେନ୍ର ଭାଇଲେନିଷ୍ଟ ମାନେ ଆସି ସର୍ଭିସ କରୁଥିଲେ ସେଠୁ ୱେଷ୍ଟର୍ନ ମ୍ୟୁଜିକର ଇମ୍ପାକ୍ଟ ପାଇ ସେମାନେ ତାଙ୍କ ଗୀତରେ ୱେଷ୍ଟର୍ନର ଆରେଞ୍ଜମେଣ୍ଟ ଆରମ୍ଭ କରି ସେଠି ଫିଲ୍ମର ଗୀତ ଅଲଗା ପ୍ରକାର କରିଚାଲିଲେ ନେକ୍ସଟ ଆସିଲା କାଲକାଟ ଇଷ୍ଟ ଇଣ୍ଡିଆ କମ୍ପାନୀ ସେଠି ଯେତେବେଳେ ଥିଲା ସେଠି ଯୋଉ ବିଦେଶୀ ବାଦକ ବା ସବୁ ଆସୁଥିଲେ ସେ ଫିଲ୍ମ ମ୍ୟୁଜିକ କେମିତି ସଜେଇ ହବ ବା କମର୍ସିଆଲିଜିମ୍ କେମିତି କରାଯିବ କମର୍ସିଆଲାଇଜ୍ କେମିତି କରାଯିବ ସେସବୁ ଜିନିଷ ସେଠୁ ଗାଇଡ୍ ପାଇଁ ସେମାନେ ମ୍ୟୁଜିକ କଲେ ତାପରେ କାଲକାଟାରୁ ସିଫ୍ଟ କଲା ବର୍ତ୍ତମାନ ବମ୍ବେ ବମ୍ବେ ଯୋଉ ଏରିଆ ଥିଲା ଗୋଆ ବମ୍ବେ ସବୁ ତ ଏକାଠି

0: ଥିଲା ନା ଏସବୁ ପର୍ତ୍ତୁଗୀଜ ମାନଙ୍କର ଯୋଉ ୱେଷ୍ଟର୍ଣ୍ଣ ବାପ୍ଟିଷ୍ଟ ମାନେ ଯୋଉ ଚର୍ଚ୍ଚର ପରମ୍ପରା, ଏଠି ବହୁତ ବିଦେଶୀ ଲୋକ ଆସି ଆଜି ମ୍ୟୁଜିସିଆନ୍ କାମ କରୁଥିଲେ। ଆପଣ ଦେଖନ୍ତୁ କଲ୍ୟାଣ ରାଗ ୟମନ, ରାଗ ୟମନ
1: ବୁଝିଲା,
0: ରାଗ ୟମନ ଗୋଟେ ବନ୍ଦିଶ ଅଛି, ସେଟା ସମସ୍ତେ ଜାଣିଛନ୍ତି ବା ପପୁଲାର ବନ୍ଦି। ଆରେଞ୍ଜର ଭୂମିକା ପାଇଁ ଏଇଟା ମୁଁ କହୁଛି, ଆରେଞ୍ଜର କଣ କରେ, ଗୋଟେ ଖୁସିକୁ ଦୁଃଖ ଏବଂ ଦୁଃଖକୁ ଖୁସିରେ ପରିଣତ କରିଦେଇପାରିବ ୱିଥ୍ ମ୍ୟୁଜିକ। କେମିତି ୟମନ ରାଗରେ ଗୋଟେ ବନ୍ଦିଶ ଅଛି ଯୋଉଟାକି ବହୁତ ପପୁଲାର ବନ୍ଦି, ଆମେ ସମସ୍ତେ ଜାଣିଛୁ ବା ୟମନ ରାଗ ଆରମ୍ଭ କଲେ ଶିଖିବାକୁ ତାକୁ ଶିକ୍ଷା ଦିଆଯାଏ ହିନ୍ଦୁସ୍ତାନୀ ମ୍ୟୁଜିକରେ। ତାର ବୋଲ ହଉଛି ଏରି ଅଲି ପିଆ ଦିନା କଲନ ପଟ ତ ମହେ ଘଡ଼ି ପଲ ଚିହ୍ନ ଦିନ ଜବ ସେ ଗଏ ପର ଦେଶ ଗମନ ଚିହ୍ନ ରତିଆ କଟ ତ ମହେ ତାରେ ଗିନ ଗିନ। ତାର ବନ୍ଦିଶ ସ୍ୱର କେମିତି ଶୁଣନ୍ତି, ପିଆ ବିନା ସକି କଲନ।

ମାନେ ଇଏ ଯୋଉ ଗୀତ ଆପଣ ଟିକେ ବିଚାର କରନ୍ତି, ଗୋଟେ ନାୟିକା ସେ ଦୁଃଖୀ ଅଛି, ମୋର ଏମିତି ଦିନ ଯାଉଛି ତାରା ଗଣି ଗଣିକି ମୁଁ ଏତେ ଦୁଃଖୀ, ମୋ ପିଆଜ ଏବେ ପରଦେଶକୁ ଚାଲିଯାଇଛି, ଆପଣଙ୍କୁ ଏ ଗୀତର ବନ୍ଦୀ ଶୁଣିଲା ପରେ ଲାଗୁଛି କି ଗୋଟେ ଦୁଃଖରେ ଗାଉଛି ବୋଲି? ଯଦି ଆରେଞ୍ଜର ଥିବ ସିଏ ଆପଣଙ୍କୁ ଗାଇଡ କରିବ, ଏ ଗୀତ ଏମିତି ନ ଗାଇକି ଏମିତି ଗାଆନ୍ତୁ, ଆପଣଙ୍କ ସ୍ୱର ସମାନ ରହିବ।

0: ବିନା
1: ଶବ୍ଦକୁ ନୋଟେସନ ମଧ୍ୟରେ ବାନ୍ଧି ଦେଇଛନ୍ତି,
0: ବାନ୍ଧିଛନ୍ତି ଏବଂ ସରଳତା କରିଦେଇଛନ୍ତି, ବହୁତ ସରଳ। ମାନେ କେହି ଗୋଟେ ଛୋଟ ପିଲା ବି ଦେଖିଲେ ସେ ବୁଝିଯିବ ଯେ ହଁ ଏ ରି, ଏଇଟା ତ ଗୀତରେ ଗାଇ ହବନି, ଅଟୋମେଟିକ ସେ ଆସିବ ଏ ରି ଏ ରି ଓ ଅଟୋମେଟିକାଲି ଆସିବ। କିନ୍ତୁ ତାର ମେନ୍ ଯୋଉ ସ୍କେଲିଟନ୍ ଆପଣଙ୍କର ସେଟା ନି ପା ରେ ସା ଗା ରେ ଗାଦା, ସେ ବନ୍ଦିଶ ଭିତରେ ତାଙ୍କୁ ସେଇଟା ଦେଖାଯାଇଛି ଆଉ ସିଏ ଲିପିବଦ୍ଧ କରିଛନ୍ତି। ଲିପିବଦ୍ଧ

0: ଠୁ କଣ ହେଇଛି ନା ଆମର ଯୋଉ କନଫ୍ୟୁଜନ ସେଟା ଦୂର ହେଇଛି। ଆମ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମାନଙ୍କ ଭିତରେ ଯଦି କେବେ କ୍ଲେଶ ହୁଏ ଯେ ଏଇଟା ଠିକ ସେଇଟା ଠିକ, ତ ଆମେ ସେମାନଙ୍କ ଦି ଜଣଙ୍କର ମାନେ ବହି ଗୁଡାକ ଆଣିକି କମ୍ପେୟାର କରୁ। ପଲିସ୍କଙ୍କ ପଦ୍ଧତିରେ ଯୋଉ ନୋଟେସନ ପଦ୍ଧତି ଟିକେ ଅଲଗା, ଆଉ ଭାତକଣ୍ଡେଜୀଙ୍କର ନୋଟେସନ ପଦ୍ଧତି ଟିକେ ଅଲଗା। ଭାତକଣ୍ଡେଙ୍କର ନୋଟେସନ ପଦ୍ଧତି ମୁଁ ଆପଣ କହୁଛି, ତା ଦେହରେ ବି ସାରେଗାମ ପାଦାରେ ଲେଖାଯାଏ। ତାଙ୍କ ପଦ୍ଧତିରେ କଣ ହୁଏ, ଆମେ ଯଦି ସାରେଗାମ ଗୋଟିଏ ମାତ୍ରାରେ କହିବା ତାହେଲେ ସାରେଗାମ ଲେଖି ତା ତଳେ ଗୋଟେ ବନ୍ଧନୀ ଦବା, ଗୋଟିଏ ବନ୍ଧନୀରେ ଚାରି ଜଣଙ୍କୁ ବାନ୍ଧି ଦବା, ତ ଏକ ଦୋ ତିନ ଚାର ସାରେଗାମା ମାନେ ଆମେ ଗୋଟିଏ ମାତ୍ରାରେ ସାରେଗାମା କରୁଛେ। ପଲିସ୍କନଙ୍କର ସେ ସିଷ୍ଟମ ନଥିଲା, ସିଏ କଣ କରିଥିଲେ ୱେଷ୍ଟର୍ନ ମ୍ୟୁଜିକ ଫଲୋ କରିକି ଜିରୋ ବୋଲି ଗୋଟେ ଜିନିଷକୁ ଡେଭଲପ କରିଥିଲେ। ଦେଖନ୍ତୁ ସାରେଗାମା ସିଏ ଲେଖିଲେ, ସାରେଗାମାଟା ଆପଣଙ୍କ ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି, ଗୋଟିଏ ମାତ୍ରା ଚାରିଟା ଲେଟର ଆସୁଛି ମାନେ ଗୋଟାଏ ଲେଟରର ଯୋଉ ଭାଲ୍ୟୁଟା କେତେ, 1.4। ତ ସିଏ କଣ କରୁଥିଲେ ନା ସେଠି ହାଫ୍ ବନ୍ଧନୀ ତଳେ, ତ ଏ ସିଷ୍ଟମ ଲେଖୁଥିଲେ। ଆଉ ଦି ଜଣଙ୍କର ବାର୍ ସିଷ୍ଟମ ସମାନ ଥିଲା, ସବୁ ଜିନିଷ ସିଷ୍ଟମ ସମାନ ଥିଲା, ବନ୍ଦିଶ ବି ସିଏ ବନ୍ଦିଶ ଯୋଉ ଲେଖିଛନ୍ତି ଇଏ ବି ସେଇ ବନ୍ଦିଶ ଲେଖିଛନ୍ତି କିଛି ସେମିତି। ଆଉ ଦି ଜଣ ଯାକ ହିନ୍ଦୁସ୍ତାନୀ ରହି ଗୁଣୀ ବା ବିଦ୍ୱାନ, ଦି ଜଣ ହିନ୍ଦୁସ୍ତାନୀ ଲେଖିଛନ୍ତି ଏବଂ ଦି ଜଣ ଯାକ ଗ୍ୱାଲିୟର ଘରାନାକୁ ହିଁ ବେଶୀ ପ୍ରାବଲ୍ୟ ଦେଇଛନ୍ତି।
1: ଆପଣ ତ ଖୁବ୍ ସୁନ୍ଦର ଭାତକଣ୍ଡେ ପଦ୍ଧତି ଏବଂ ପଲୁସ୍କର ପଦ୍ଧତି କିଭଳି ଉଭୟଙ୍କର ସମତା ରହିଛି ଏବଂ ଭିନ୍ନତା ରହିଛି ସେ ବିଷୟରେ ସୁନ୍ଦର ବୁଝେଇକିରି କହିଦେଲେ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଜଣେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ, ତା ଛଡ଼ା ଖୁବ୍ ସୁନ୍ଦର ଭାବରେ ଗାଇପାରୁଛନ୍ତି ମଧ୍ୟ। ଆଜି ଆମର ଶ୍ରୋତାମାନେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ବିଷୟରେ ବିସ୍ତୃତ ଭାବରେ ଜାଣିଥିବେ ଏବଂ ନିଶ୍ଚୟ ଆନନ୍ଦିତ ହେଇଥିବେ ମଧ୍ୟ। ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ଆପଣ ସୁଦୂର ମୁମ୍ବାଇରେ ରହି ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇପାରିଛନ୍ତି ଏବଂ ଆପଣଙ୍କର ଦୀର୍ଘ ଦିନର ସଙ୍ଗୀତ କ୍ଷେତ୍ରରେ ଯେଉଁ ଅନୁଭୂତି ଆମ ସହିତ ବାଣ୍ଟିଛନ୍ତି ସେଥିପାଇଁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତୁ ଏବଂ ଆପଣ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରନ୍ତୁ ଏବଂ ଏହି କଳା କ୍ଷେତ୍ରରେ ଆପଣ ଆହୁରି ଆଗକୁ ଯାଆନ୍ତୁ, ଏତିକି ଆମର ଜଗନ୍ନାଥଙ୍କ ପାଖରେ କାମନା। ନମସ୍କାର।
0: ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଶୁଣିଲେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା, ଏ ସମ୍ପର୍କରେ ବିଶିଷ୍ଟ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ରଙ୍କ ସହିତ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ସୁମିତ୍ରା ମହାପାତ୍ର। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: certain retail outlets is highly localized and temporary in nature. In IPL cricket, Lucknow's Super Giants will take on Punjab Kings in Lucknow this evening at 7:30 p.m. Last night, Sunrisers Hyderabad defeated Royal Challengers Bengaluru by 55 runs in Hyderabad. And that is the end of this news bulletin.
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା।
2: ଚାଷବାସନେ ଆମେ ରାସାୟନିକ ସାର ବେଶୀ ବେଶୀ ବ୍ୟବହାର କରିକରି ଧୀରେ ଧୀରେ ଆମର ମାଏଟ ଫସଲ ଏ ସବୁଯାକ ବିଷ ଭଳିଆ ହେଇଯାଉଛି। ତ ଏଇଟା ମାନକେ କମାବାର ଲାଗି ହେଲେ ଗୋଟେ କେକା ଠିକ ଉପେ ସେଟା ହେଲା ଜୈବିକ ଉପେ ନା ଚାଷ କରବାରଟା। ଖୁବ୍ ଗୁଡ଼ା ଜୈବିକ ପଦ୍ଧତିକେ ପରୀକ୍ଷା କରିକରି ଦେଖାଯାଇଛି ଯେ ସବୁଠାନୁ ମୁଖ୍ୟ କାମ ହେଉଛି ଗାଈ ଗୋରୁ ଠାନୁ ମିଳୁଥିବାର ଜିନିଷ। ଗୋଟେ ବରଷକେ ଗୋଟେ ଗାଈ କି ବଲଦ ଠାନୁ ମିଳୁଥିବାର ଖତ 36 ବେଗ ୟୁରିଆ 18 ବେଗ ସୁପର ଫସ୍ଫେଟ୍ ଆରୁ 54 ବେଗ ପଟାସ ସଙ୍ଗେ ସମାନ। ଗାଈର ଗୋବର ଥି ପ୍ରୋଟିନ ତନ୍ତୁ ଆରୁ ଖୁବ୍ ଗୁଡ଼ା ଅଣୁସାର ଥିସି। ଗାଈ ମୁତନେ ବି ଜବକ୍ଷା ଜାନସାର ପଟାସ ଫସ୍ଫରସ ଥିସି। ବିହନକେ ଯଦି ଆମେ ଗୋବରନେ ବିଶୋଧନ କର୍ମା ବିହନ ଉପରେ ସେଲ୍ୟୁଲୋଜ ଅଣୁସାର ଜବକ୍ଷାର ଜାନସାର ପଟାସ ଗନ୍ଧକ ଫସ୍ଫରସ ଆରୁ ଖୁବ୍ ଗୁଡ଼ା ଜୀବାଣୁ ଲାଗିକରି ଥିସନ୍। ମଞ୍ଜିର ଚାରାଡ଼େ ଲଟକିଲା ଗୋବର ମାଏଟନୁ ପାଏନ୍ ଚୁହିଁକରି ମଞ୍ଜିକେ ଗଜା ହେବାରେ ସାହାଯ୍ୟ କରିଥିସନ୍ ଆରୁ ଇଥି ଥିବାର ଜୀବାଣୁର ଲାଗି ଚାରା ଜଲ୍ଦି ଜଲ୍ଦି ବଢ଼ିଥିସି। ଏ ଜୀବାଣୁମାନେ ଗୋବରନେ ଥିବାର ସେଲ୍ୟୁଲୋଜ ହେମି ସେଲ୍ୟୁଲୋଜକେ ଖାଇକରି ମଞ୍ଜିର ଚାରାଡ଼େନେ ଗୋଟେ କଲୋନି ଭଳିଆ କରିକରି ଥିସନ୍ ଯେନ୍ଟାକେ ଡେଗିକରି ଭଟ୍ଟାର କ୍ଷତି କରାଉଥିବା ଜୀବାଣୁମାନେ ନେଇ ସମିପାରନ୍। ଶୁଖ୍ଲା ଗୋବର ଗୁଣ୍କେ ମାଏଟ୍ନେ ଦେଲେ ଇଟା ପରାଶ୍ରୟ କିଟ୍ ଆରୁ ପରଭୁଜୀ କିଟ୍ ମନ୍କେ ବଢ଼ାବାର୍ ଲାଗି ଜାଗା ଦେସି। ଯେନ୍ଥିର୍ଲାଗି ପଛ୍କେ ଗଛ୍କେ ଆର୍ ରୋଗ୍ ପୋକ୍ ନେଇ ଲାଗିନା। ଗାଈ ମୂତ୍ରେ ଥିବାର ମାଙ୍ଗାନିଜ୍ ଆରୁ କାର୍ବୋଲିକ୍ ଅମ୍ଳ କୀରାମାନଙ୍କର ବଂଶ ବଢ଼ାବାର୍କେ ନେଇଦିଏ। ଆମେ ଆର୍ ଗୋଟେ କଥା ଜାଣିଲେ ଆମ୍କେ ଆଶ୍ଚର୍ଯ୍ୟ ଲାଗ୍ବା ଯେ ଗାଈର ମୂତ୍ନେ ତମ୍ବା ବି ଥିସି ଯେନ୍ଟାକି ଗଛର ଶକ୍ତି ବଢ଼ାବାର ସନେ ରୋଗକେ ଲଢ଼ବାରେ ସାହାଯ୍ୟ କରିଥିସି। ଗାଈ ମୁତ ଯଦି ବି ଭଲ ହେ ତାକେ ଠିକ ହିସାବରେ ନେଇ ଠୁଲାମା ବେଲେ ଠିକ କାମ ନେଇ କରେ। ପଡ଼ିଆ ମନକେ ସଫା ଜାଗାନେ ଚରୁଥିବାର ଗାଈ ଗୋରୁମାନଙ୍କର ଠାନୁ ମୁତ ଆନବାର କଥା। ଗାଈ ମୁତକେ ହେମାଡ଼େ ଆନିକରି ସେ ସାଙ୍ଗେ ବ୍ୟବହାର ନେଇ କରିକରି 100 to 150 ମିଲିଲିଟର ମୁତକେ 15 liter ପାଣିରେ ମିଶେଇକରି ପଚ୍କେ ବ୍ୟବହାର କର୍ମା। ଗୋଟେ ଏକର ଚାଷର ଲାଗି ଆମେ 60 to 70 liter ଗାଈ ମୁତ ମିଶା ପାଣିକେ ଦେଇ ପାର୍ମା। ଇତାକେ ଦେବାର ବି ଗୋଟେ ସମୟ ଅଛେ, ସେଟା ହେଲା ସକାଳର 10 ଆଗରୁ କି ଉପରଓଲି 4 ଉତାରୁ ସବୁଆଡ଼େ ସମାନ ହିସାବରେ ଦେବାକେ ପଡ଼୍ବା। ହପ୍ତା ଲେଖା ଛାଡ଼ି ଛାଡ଼ି କରି ଗାଈ ମୁତକେ ପତର ଗୁଟକେନେ ଝିଟ୍ମା ବେଲେ କଦଲି ଗଛକେ ସହଜେ ରୋଗ ପୋକ ନେଇ ଧରେନା। ଫଲ ବଗିଚାନେ ଫୁଲ ଧରବାର ବେଲ୍କେ ଆରୁ ଇତାର ଆଗ୍ନୁ ବି ଗାଈ ମୁତକେ ପତରନେ ଝିଟି ଝିଟି ଦେଲେ ଅଧିକ ଅମଲ ହେସି। ପରୀକ୍ଷା କରିକରି ଜଣାପଡ଼ିଛି ଯେ ଗାଈ ମୁତ ଯଦି ଗୋବର ସନେ ମିଶିଯିବା ବେଲେ ଖତ ହେବାର ଲାଗି 15 to 20 ଦିନ ଡେରି ହେଇଯାଏସି। ମାତ୍ର ଗାଈ ମୁତ କେଚୁଆ ଖତ ତିଆରି କଲା ବେଲ୍କେ ଖୁବ୍ କାମ ଦେସି। ଗାଈ ମୁତ ଗୋଟେ ବଢ଼ିଆ କୀଟନାଶକ ହେ। ଇତାକେ ଆମେ ଅଶୁ ଗଛ ପତର ମନକର ସନେ ବିରେଇ କରି ନେଲେ ଖୁବ୍ ଗୁଡ଼ା ରୋଗ ଛଡ଼େଇ ହେସି। ଯେନ୍ତାକି ବାଇଗନ ଟମାଟର ଗଛନେ ଝାଲା ରୋଗ ଆରୁ ଫଲବିନ୍ଧା ପୋକେ କମାବାର ଲାଗି ଗାଈ ମୁତ 12 liter କରଞ୍ଜ ପତର 2 kg ଲିମ୍ ପତର 2 kg କୋଚିଲା ପତର 2 kg 12 ପତର 2 kg ଇଟା ମାନକେ ପ୍ରଥମେ ଭଲ କରି ଚୁପି ଦେମା ଆରୁ ଗାଏ ମୁତନେ ପକାମା। ପଛକେ ତାକେ 7 ତକ କୁହିଦେମା। ତେନ୍କେ ଇ ପାଏନ୍କେ ଛାନି କରି ସେଥିନେ 4 ପାଏନ୍ ମିଶେଇକରି ଗଛର ମୂଲନେ ଦେମା କିନେ ହେଲେ ପତରନେ ଝିଟ୍ମା। ଫସଲରେ କାଣ୍ଡବିନ୍ଧା କି ପତରଖିଆ ପୋକ କମାବାର ଲାଗି ଗାଏ ମୁତ 40 liter ଲିମ୍ ପତର 4 kg ଧନନ୍ତରୀ ଘାସ 4 kg କୁଳିଞ୍ଜନ କନ୍ଦା 4 kg ମନକେ ରୁବନା ଉଟକେନେ ବନେଇକରି ବାଟିଦେମା ଆର 40 liter ଗାଏ ମୁତନେ ଗୁଲିଦେମା। ଗୋଟେ ଦିନ ଗଲେ ତାକେ ଛାନିକରି 60 liter ପାନ୍ ସାନିକରି ଫସଲନେ ଝିଟ୍ମା। ଯୋଉ ପୋକ କମାବାର ଲାଗି 1 kg ବାଇଗନ ପତରକେ ଚୁପି ଦେଇକରି 5 liter ଗାଏ ମୁତନେ ଗୁଲି ଦେଇକରି 10 ତକ ରଖି ଦେଇକରି ପଛକେ ତାକେ ଛାନିକରି 25 liter ପାନ୍ରେ ଗୁଲି କରି ସ୍ପ୍ରେ କର୍ମା। ଫସଲରେ ରୋଗ ପୋକ କମାବାର ଲାଗି ଆମେ ପଞ୍ଚଗବ୍ୟକେ ବି ବ୍ୟବହାର କରିପାର୍ମା। ସେଟା ହେଲା ଗାଈ ଗୋବର ରସ 500 ml, ଗାଈ ମୁତ 300 ml, ଗାଈ ଗୁରସ 200 ml, ଗାଈ ଘି 100 ml, ପାଚିଲା କଦଳୀ 2 ପଇଡ଼ି ପାନ୍ 300 ml। ଏନ୍ତା କରି ସବୁକେ ମିଶେଇଦେଲେ 18,000 ml ହେବା। ଇ ସବୁକେ ଗୋଟେ ଜାଗାନେ ମିଶେଇକରି ଖୋଲା କରିଦେଇକରି 10 ଦିନ ତକ ରଖମା।

ଖରା କେତେବେଲେ କଷ୍ଟ ଦେସି ଆରୁ ଛାଇ କେତେବେଲେ ମୂଲ୍ୟବାନ ସେଟା ଖାଲି ଖରାଦିନ ଆଇଲେ ଏକା ଜନାପଡ଼ସି। ସ୍ୱାଗତ ଆପଣ ମନକେ ଆମର ଆଇଜର କାର୍ଯ୍ୟକ୍ରମ ଶକ୍ତି ରୂପାକେ। ଆଇଜର ଉପସ୍ଥାପନାନେ ମୁଇଁ ଅଛେ ଅନୁରାଧା ଜୁହାର। ଶ୍ରୋତା ଭଇନ ଆପଣମାନେ ତ ଜାଣିଛନ୍ ଯେ ଆମର ରାଇଜ ଓଡ଼ିଶା ଜଙ୍ଗଲ ନଦୀ ଡଙ୍ଗର ପାହାଡ଼ ଥିବା ଗୋଟେ ପ୍ରାକୃତିକ ସୁନ୍ଦରତା ନେଇ ଭରପୁର ରାଇଜ। ଏନେ ଆମର ଖୁବ୍ ଗୁରା ଲୋକ ଚାଷ ଉପରେ ଭର୍ସି କରି ଚଲସନ୍। ଏଇ ପ୍ରକୃତିକ ପରିବେଶ ନେ ଭରପୁର ରାଇଜ ନେ ଆମକେ ପ୍ରକୃତିର ପ୍ରକୋପକେ ବି ସହିବାକେ ପଡ଼ସି। କେବେ ବେଶୀ ବର୍ଷା ତ କେବେ ବେଶୀ ଖରା, ଏନ୍ତା ହିସାବେ ଇ ପ୍ରକୃତି ଆମକେ ତାର ପ୍ରକୋପ ଦେଖାସି। ଶ୍ରୋତା ଭଇନ ବେଶୀ ବର୍ଷା ହେଲେ ବି ଫସଲ ନଷ୍ଟ ହେସି ଆରୁ ବେଶୀ ଖରା ହେଲେ ବି ଫସଲ ନଷ୍ଟ ହେସି ଆରୁ ତାର ନୁକସାନ ଆମର ଚାଷୀ ଭାଇ ମନକେ ଏକା ଉଠାବାକେ ପଡ଼ସି। ଏବେ ତ ଏଇଟା ଖରାମାସ ଚାଲିଛେ, ଜହ ଖରା ବି ହଉଛେ, ଏମିତି ଖରା ହଉଛେ ଯେ ଗରମ 47 ଡିଗ୍ରୀ କେ ଧାପ ଦଉଛେ ଆରୁ ଯେନ୍ ଗୁଲଗୁଲି ହେଉଛେ ନାଇଁ କହନା, ସହିବାଟା ମୁସ୍କିଲ ହଉଛେ। ଘରେ ନାଇଁ ରହି ହେବାର କି ବାହାରେ ବି ନାଇଁ ରହି ହେବାର, କୁର୍ଚି କବାଟ ଖଟ ଆରୁ ଘରର କାନ୍ଥି ଆରୁ

0: ଅଲ୍ ବି ଏନ୍ତା ତପି ଯାଉଛେ ଯେ ଘରେ ଶୁଇ ବସି ନେଇ ହେଉଛେ। ହେଲେ ଇ ସବୁର୍ ଲାଗି ଆମେ କାହାକେ ଦୋଷ ଦେମା? ମନ୍ଥି ପ୍ରଶ୍ନ ଆଇସି ଯେ ଦୋଷ କାହାର? ଇ ପ୍ରଶ୍ନର ଉତ୍ତର ପାଇବାର୍ ଲାଗି ଆମେ କଥା ହେଇଥିଲୁ ଆମର କେତେଟା ଭଇନ୍ ସନେ। ତ ଆସନ୍ ଶ୍ରୋତା ଭଇନ୍, କାଣା ଭଇନ୍ ମାନେ କହୁଛନ୍ ଶୁନ୍ବା ଇନେ?
1: ଭଇନ୍ ଜୁହାର। ଜୁହାର ଭଇନ୍, ଆପଣଙ୍କର ପରିଚୟ ଆମର ଶ୍ରୋତା ଭଇନ୍ ମାନଙ୍କର ଲାଗି ଟିକେ ଦେବେ।
2: ଅଞ୍ଜଳି ନନ୍ଦ, ମୁଇଁ ରୁପଡା ଗାଁରେ ରହୁଛେ।
1: ଆପଣ କାଣା କରୁଛନ୍ ଭଇନ୍?
2: ମୁଇଁ ଘରେ କାମ କବାର କରୁଛି, ମୁଇଁ ଘରେ କାରୁଛି, ରନ୍ଧା ବଢ଼ା ଘର କାମ କରୁଛି, ଗୃହିଣୀ ଅଛନ୍।
1: ଆଚ୍ଛା, ତ ଘରେ କେନ୍ କେନ୍ ଅଛନ୍?
2: ଘରେ ମୋର ଶାଶ, ମୋର ସ୍ୱାମୀ, ମୁଇଁ, ମୋର ଦୁଇଟା ଛୁଆ।
1: ଗରମ ବହୁତ ହଉଛେ କି ନାଇଁ?
2: ହଁ, ବହୁତ ଗରମ ହଉଛେ।
1: କେମିତି ହଉଛେ ତମର ସେପଟେ ଖରା? କେମିତି ହଉଛେ?
2: ବହୁତ ହଉଛେ। ଘଣ୍ଟାଟି ଲୋକ ଧନ ଜୀବନ, ପାଣି ନାହିଁ ନା, ଘରେ ଖାଇବାକେ ଇଚ୍ଛା ନାଇଁ ଲାଗବାର, ଗରମ କି ଜଳା ପୁଡା ଦଉଛେ, ଶୁଇ ନାଇଁ ପାରବାର, ବସି ନାଇଁ ପାରବାର, ବହୁତ ଗରମ ହଉଛେ।
1: ଯେ ଇ ଗଛ ଖୁଟ ଯେନ୍ ଜଙ୍ଗଲ ଇ ସବୁ ଟିକେ କମୁଛେ, ନଷ୍ଟ ହଉଛେ, ହେଥିର ଲାଗି ଟିକେ ଗରମ ବଢି ଯାଉଛେ ନା କେ? ହେନ୍ତି ହଉଛେ ବୋଲି ଭାବୁଛନ୍ କେ?
2: ହଁ, ହେଥିର ଲାଗି ବି ହଉଛେ, ଯେନ୍ ଗଛ କେ ହାଣି ଦଉଛନ୍, ଜଙ୍ଗଲର ପରିମାଣଟା କମି ଯାଉଛେ, ଜଙ୍ଗଲରେ ଯାଇକରି ଜୁଏ ଲଗେଇ ଦଉଛନ୍, ହେଥିଲାଗି ବୋଲି କରି ଝୋଉ ଜଗର ହଉଛେ।
1: ଜଙ୍ଗଲ ଯଦି ନାଇଁ କଟା ହେଇଥିତା ବୋଇଲେ କାଣା ଏତେ ଗରମ ହେଇଥିତା କି
2: ନାଇଁ ହେଇଥିତା? ଗଛ ପତର ଥିଲେ ତ ବର୍ଷା ହେସି, ନହେଲେ କେନ୍ତା ହେବା? ଏବେ ତ କହୁଛନ୍ ଏଲିନୋ ବୋଲିକିନା କାଣା ଗୋଟେ ଆସିଛେ, ଯେନ୍ତା କି ଆମର 1900 କେତେ ମସିହା ହେଇଥିଲା, ଯେନ୍ ଅଙ୍କଦୁର୍ଭିକ୍ଷ, ହେନ୍ତା ଏବେ ବି ଅଙ୍କଦୁର୍ଭିକ୍ଷ ପଡ଼ବା ବୋଲିକରି କହୁଛନ୍।
1: ହେଲେ ଖାଲି ଗଛ ଲଗାଲେ କାଣା ଆମର ଇ ଗର୍ମିନୁ ରକ୍ଷା ପାଇପାରବା କେ?
2: ହଁ, ଗଛ ଲଗେଇଲେ ଗର୍ମିନୁ ରକ୍ଷା ପାଇପାରମା, ଠିକ ରକ୍ଷା ପାଇପାରମା, ବେଶୀ ନାଇଁ। ଯେନ୍ତା କି କଳକାରଖାନା ହେଇକିନା ଧୂଆଁ ମାନେ ବି ଉପରକେ ଯାଉଛେ, ଆମର ପ୍ରଦୂଷଣ କରୁଛେ ବାୟୁମଣ୍ଡଳ କେ, ସେଥିଲାଗି ବି ଏନ୍ତା ହଉଛେ।
1: ଆଚ୍ଛା, ଯେନ୍ ଘର ମାନଙ୍କରେ ଏସି ଲାଗୁଛେ, କୁଲର ଲାଗୁଛେ, ଏଟା କାଣା ଗର୍ମି ବଢ଼ବାର ଗୋଟେ ଛୋଟ ମାଧ୍ୟମ ବୋଲି ନେଇ ଭାବୁଛନ୍ କେ?
2: ହଁ, ଘର ମାନଙ୍କରେ ଏସି କୁଲର ନାଇଁ ଲାଗିଲେ ତ ନାଇଁ ରହି ହେବାର, ଏନ୍ତା ଗରମ ହଉଛେ ଯେ ଆଗେ ନାଇଁ ଲାଗୁଥାଇ, ଏବେ ତ ଖୁବ ଲାଗୁଛେ ଏସି କୁଲର ସବୁ ଆଣିକରି ଲଗଉଛନ୍।
1: ହେଟା ବି ତ ଥଣ୍ଡା ପବନ ଦଉଛେ, ହେଲେ ବି ତ ଗର୍ମି ବି ତ ହଉଛେ ନା ତାର ମେସିନ ନୁ ନେ କେ?
2: ହଁ, ତାର ଯେନ୍ ଗର୍ମି ପବନଟା ଆର୍ କେଆଡ଼େ ଯାଉଛେ, ବାୟୁମଣ୍ଡଳ କେତେ ଯାଉଛେ।
1: କାଣା କରୁଛନ୍ ଗରମ ଦିନରେ ନିଜର ପରିବାର କେ ସୁସ୍ଥ ରଖବାର କାଜେ?
2: ଆମେ ମଠିଆଠି ପାଣି ରଖୁଛୁ ପିଇମା ପାଇଁ ଥଣ୍ଡା କରିକିନା, ମଡ଼ିଆ କେ ତାକେ ଗୁଣକେ ବନେଇକିନା ହେଟା ପେ ଥଣ୍ଡା ହବା ଲାଗି ଖୋଉଛୁ। ଆଜି ତରଭୁଜ ଏଇ ଥଣ୍ଡା ଜାତୀୟ ଜିନିଷ ଯେନ୍ତା କି ପଖାଳ ଭାତ, ଆଜି ଦହି, ଏନ୍ତା କରି ସବୁ ଖାଉଛୁ।
1: ଏ ଯୋଉ ଗର୍ମି ବଢୁଛେ ଯେନ୍ ହଉଛେ, ମୁଖ୍ୟ କାରଣ କାଣା ବୋଲି ଭାବୁଛନ୍?
2: ମୁଖ୍ୟ କାରଣ କିଛି ନାହିଁ, ଆମର ଏଇ ଯେନ୍ ପ୍ରଦୂଷଣ ଲାଗି ଗଛ କେ କାଟି ଦଉଛନ୍, ବାୟୁମଣ୍ଡଳ ପ୍ରଦୂଷଣ ହଉଛେ, ସବୁଆଡୁ ହେଇକରି ଗର୍ମିଟା ବଢି ଚାଲିଛେ।
1: ଇତର ଲାଗି କାହାକେ ଦୋଷ ଦେମା ଆମେ?
2: ଯେନ୍ ଲୋକମାନେ ଅଛନ୍ ସେମାନେ ଯଦି ନିଜକେ ଠିକ କରିବେ, ଗଛ ମାନେ ଲଗେଇବେ, ପ୍ରଦୂଷଣ ନାଇଁ କରିବେ, କଳକାରଖାନା ଏତେ ନାଇଁ ହେବା, ଏନ୍ତା ସବୁ ଜିନିଷ ଆଗ୍କେ ଆଗ୍କେ ତ ଏବେ ଗ୍ୟାସ ବି ବନ୍ଦ ହେଇଗଲା ନା, ପେଟ୍ରୋଲ ବି ବନ୍ଦ ହେଇ ଆସୁଛେ, ସବୁ ଲୋକମାନଙ୍କେ ଏକା ଦୋଷ ଦେବା କଥା ଆଉ କାଣା?
1: ନିଜକେ ଏକା ଦୋଷ ଦେବା କଥା ନା କେ?
2: ହଁ, ନିଜକେ ଏକା ଦୋଷ ଦେବା କଥା, ଆର୍ କିଛି ନାଇଁ।
1: ତ କାଣା ପଦକ୍ଷେପ ନେବା ଇ ଗର୍ମିନୁ ରକ୍ଷା ପାଇବାର ଲାଗି? ଆମେ
2: ସବେ ଗୋଟେ ଗୋଟେ ଗଛ ଲଗେଇବା କଥା।
1: ହେଲେ ଗଛ କା ମୁଖ୍ୟ କାରଣ ନା କେ?
2: ହଁ,
1: ଗର୍ମିନୁ ରକ୍ଷା ପାଇପାରବା ଯଦି ଗଛ ଲଗାମା ନା କେ? ଆମର ସରକାର ମାର ଲାଗି ଗଛ ଗୋଟେ ଅଭିଯାନ ଆରମ୍ଭ କରିଛନ୍, ତ ଆପଣ କାଣା ଇ ପଦକ୍ଷେପ କେ ସ୍ୱାଗତ କରିବେ ସରକାରଙ୍କର?
2: ହଁ, ସ୍ୱାଗତ କରିବି, ସବେ ଗୋଟେ ଗୋଟେ ଗଛ ଲଗେଇବା କଥା, ଯେନ୍ତାକି ପ୍ରଦୂଷଣ ହେବା କଥା ନାହିଁ, ଗଛ ଲଗେଇଲେ ହିଁ ଆମର ବର୍ଷା ବି ହେସି, ବହୁତ ସୁବିଧା ହେସି। ଏବେ ଜଣକେ ଗର୍ମି ଲାଗିଲା ବୋଲି ବି ସେ ବାଟେ ଆସୁଥିଲେ ଗଛ ମୂଳେ ଠିଆ ହେଲେ ବି ତାକେ ଥଣ୍ଡା ଲାଗ୍ସି।
1: ଘରର ଆଗରେ ଗୋଟେ ଗୋଟେ ଗଛ, ଯଦି ନିମ ଗଛ ହଉ, ଆମ ଗଛ ହଉ, ରହିଲା ବୋଇଲେ ଗୋଟି ଗଛ ଗୋଟେ ଗାଁର ଗାଁ ଭିତରେ ରହିଲା ବୋଇଲେ ବି ସେଥିଲା
2: ଗାଁ ମୁଠାନେ ଗୋଟି ଗଛ ଲଗେଇଲେ ବି ଥଣ୍ଡା ହେବା।
1: ତ ଆପଣଙ୍କର ହିସାବରେ ଗୋଟେ ଲୋକର କାଣା କର୍ତ୍ତବ୍ୟ ରହିବା କଥା

0: ନିଜର ପରିବେଶର ରକ୍ଷା କରବାର ଲାଗି
1: ସବୁ ସବୁ କିଛି କର୍ତ୍ତବ୍ୟ ରହିବା ଦରକାର, ଯେନ୍ତା କି ସେ ଗୋଟେ ଚାହିଁବା କି ଆମର ଆମର ପରିବେଶକେ ପ୍ରଦୂଷଣ ନାଇଁ କରବା, ଭଲ କାମ କରିବେ, ଗଛ ଗୋଟେ ଗୋଟେ ଲଗେଇବେ, ଦେନ ହାଣି ଦେଲେ ତାକେ ମନା କରିବେ ନାଇଁ ହଣ ବୋଲି କରି
0: କଚରା କୁଡା ବି ଫେଲଉଛନ୍ତି,
1: ଯେନ୍ କଚରା ଯେତା ମାନେ କରୁଛନ୍ତି ସେ ସବୁ ନାଇଁ କରିବେ, ସଫା ଗୋଟେ ଜାଗାରେ ପକେଇକରି ତାକେ ପୁଡେଇ ଦେବେ, ଏସବୁ କରିବା କଥା।
0: ଜଙ୍ଗଲ ରେ ଯେନ୍ ନିଆଁ ଲାଗୁଛେ ହେଟା ବି ନାଇଁ ଲଗେଇବା,
1: ହେଟା ନାଇଁ ଲଗେଇବାର କଥା। ସେମାନେ ଫଳରେ ଯେତେ ଜୀବ ଜନ୍ତୁ ଅଛନ୍ ସବ ତ ମରି ଯାଉଛନ୍ ନା।
0: ହେଲେ ଆମର କର୍ତ୍ତବ୍ୟ ଆମର ଜୀବ ଜନ୍ତୁ ପରିବେଶ କେ ରକ୍ଷା କରବାର ଲାଗି କାଣ ରହିବା କଥା? ଏତେ ଗର୍ମୀ ହଉଛି, ଆମର ଜୀବ ଜନ୍ତୁ ଲାଗି ଆମେ କଣ କରବା କଥା?
1: ନିଆଁ ନିଆଁ ତ ଫାଷ୍ଟ ତ ମୁଁ କହିବି, ଜଙ୍ଗଲ ରେ ନିଆଁ ଲଗେଇବା କଥା ନାହିଁ, ଗଛ ଲଗେଇବା କଥା, ଯେତେ ଜୀବ ଜନ୍ତୁ ଅଛନ୍ କିଛିଟା ସୁବିଧା କରିବା କଥା ସରକାର।
0: ଯେମିତି କି ଗୋଟେ ବୁଲା ଗାଈ ହେଲା କି କୁକୁର ମନେ ହେଲେ କି ଚଢେଇ ହେଲେ ଇମାନଙ୍କ ଲାଗି ଆମର କର୍ତ୍ତବ୍ୟ କାଣ?
1: ଲାଗି ଆମର ଘର ସାମ୍ନାନେ ବାଲ୍ଟି ନେ ହଉ କି ସିମେଣ୍ଟ କୁଣ୍ଡ ହଉ ନାଇଁ ତ ମାଟିର କ୍ୟାମ୍ପ ଜାଗା ନେ ହାଣ୍ଡି ନେ ହଉ ପାନ ଫିର ସବୁ ରଖିବା କଥା ସୁନ୍ଦରସେ। ଆରି କେନ୍ ଚଢେଇ ମାନେ ଯେନ୍ ଉଡି ଯାଇଛନ୍ ସେମାନଙ୍କ ଲାଗି ଛୋଟ କୁଣ୍ଡି ପେ ପାଣି ଆର ଖୁଦ ଟିକେ ଏମିତି ସବୁ ରଖିବା କଥା।
0: ବୋଇଲେ ସେମାନେ ବି ଖରା ଦିନେ ଟିକେ ଶାନ୍ତି ଜୀବନ
1: ସେମାନେ ବି ଟିକେ ହାଇ ହେବେ, ସେମାନଙ୍କ ଜୀବନ ସେନ୍ତା ଡହଲ ବି କହୁଛେ ଆର ନାଇଁ ହୁଏ ନା।
0: ଯେ ଆପଣ ଆପଣ ମାନଙ୍କର ପିଲାମାନଙ୍କେ କାଣ ଶିକ୍ଷା ଦଉଛନ୍? ଇ ପାଇବା ପରିସ୍ଥିତିରେ ବଡ଼ ହେବେ ଛୁଆ ମାନେ, କେତେଟା ଛୁଆ ଆପଣଙ୍କର ପହିଲା ତ ପଚାରିବି।
1: ମୋର ଦୁଇଟା ଛୁଆ, ଦୁଇଟା ଝିଅ। ମୋର
0: ଦୁଇଟା ଝିଅ କେନ୍ କେନ୍ କ୍ଲାସ ନେ ପଢୁଛନ୍?
1: ଗୋଟେ 10 ପଢୁଛେ ଆର ଗୋଟେ 4 ପଢୁଛେ।
0: ହେଲେ ସେମାନଙ୍କେ କାଣ ଶିକ୍ଷା ଦଉଛନ୍ ଗଛ ଲଗେଇବାଟା ପରିବେଶ?
1: ସେମାନଙ୍କେ ଗଛ ଗଛ ଲଗାବ, ପ୍ରଦୂଷଣ ନାଇଁ କରବ, ଆରେ ଯେନ୍ ଗାଈ ଗୋରୁ ମାନେ ଯାଉଛନ୍ ସେମାନଙ୍କେ ଦେଖିଲେ ପାଣି ଦେବ, ଖାନା ଦେବ, ସବୁ ଆମେ ଶିକ୍ଷା ଦଉଛୁ।
2: ଶ୍ରୋତା ଭଏନ୍, ଆପଣ ମାନେ ଶୁଣୁଥିଲେ ଭଏନ୍ ଅଞ୍ଜଳି ନନ୍ଦକେ ରୂପରା କଳାହାଣ୍ଡି ଠାନୁ। ଧନ୍ୟବାଦ ଭଏନ୍, ଆପଣ ଆମର ସଙ୍ଗେ କଥା ହେଲେ ଆରୁ ଆପଣଙ୍କର ମତାମତ ଦେଲେ। ଭଏନ୍ ମାନେ ଇନେ ଆସନ୍, ଆର ଗୋଟେ ଭଏନ୍ କାଣା କହୁଛନ୍ ଗର୍ମି ବାବଦେ ଶୁନ୍ବା।
3: ଜୁହାର।
4: ଜୁହାର।
3: ତମର ନା କାଣା?
4: ମୋର ନା ବତି।
3: କେନେ ରହୁଛ?
4: ସରଲାଞ୍ଜି।
3: ସରଲାଞ୍ଜି? କେନ ସରଲାଞ୍ଜି?
4: ସରଲାଞ୍ଜି ବେଲେ ଆମପଡ଼ା।
3: ଆମପଡ଼ା? ହଁ। ଇ ଭବାନୀ ପାଟନା?
4: ହଏ।
3: କାଣା କରୁଛ?
4: କାମ ଧାମ କରି କହୁଛ ନାଇଁ?
3: କି କାମ ଧାମ?
4: ସକାଳ ପହିଲେ ତ ଭଇନି ପାଟନା ଯାଉଛୁ, ଯେନେ କାମ ମିଳିଲେ ତେନେ କରି ଖାଉଛୁ, ଆର କାଁ କର।
3: ଏବେ ଖରା ଦିନ ଚାଲିଛେ।
4: ହଏ।
3: ଖରା ବି ଖୁବ ହଉଛେ।
4: ହଏ। ଖରା ଚାଲିଛେ, ଡକ ବି କଲିନି, ପାନ ପିଇ ପିଇ ତ ଖଟବାର ପଡୁଛେ, ଆର ନେଇ ଖଟିଲେ ପୁଅ ଝିଅ କାଁଟା ପୋଷୁ?
3: କେମିତି କାମ କେ ଯାଉଛ?
4: ଭଇନି ପାଟନା ମିଳିଲେ ବି ଯାଇସୁ, ଯେନେ ଡାକିଲେ ତେନେ।
3: ଆଚ୍ଛା, ଯେ ଖରା ଦିନେ କାଣା କରୁଛ?
4: ଖାନା ପିନା ବେଲେ ମଡିଆ ଗୁଲସୁ, ମଡିଆ ଥଣ୍ଡା କରବା ପେଟ ବୋଲି କରି। ହଏ। ଆରୁ ସେ ଧାନ ଚୋଲ ପେଜ ପୂଜା ବି ରାନ୍ଧା ବଟା କରି ପିଲା ଛୁଆ ମାନକେ ବାସି କରିଥିସୁ, ପିଲା ଛୁଆ ବାସି ଖାଇଲେ ତପଲାଟା ଏତକି ବେଲେ ଅଡ଼ୁଆ। ହଏ।
3: ଖରା ହଉଛେ, ଆଗଲି ତ ଏତେ ହଉନଥିଲା,
4: ଜୀବନ ଆକାଶ ପାତାଳ। ଆମ ଟୁବେଲ କେ ଚେପେଲା ବେଲ ଗୋଟେ ଲୋକ କେ ଚେପେଛେ ଯେ ଦାଗ ଅଛି ନା ଲୁରା ଘର ଗୋଟେ ଆମ ଗଛ ଗୋଟେ ଭାଙ୍ଗି ଗଲା ତ ଚେପେ ଦେଇଥିଲା ଗାଇକି ଘର ଭିତରେ, ତ ଆମର ଜୀବନ ଧୁର ଫୁକର ଧୁର ଫୁକର ଇନି ତ ଆକୁଲି ଯାଉ।
3: ଆଚ୍ଛା, କାଣା କଲେ ହେବା? ହେଲେ
4: ହେଟା ତ ଚେଷ୍ଟା କରି ଦେଖୁଛନ୍ ଯେ କିଛି ଗୋଟେ।

0: ନେଇ ପାରୁଛେ।
1: ଗଛ ପତ୍ର ଲଗାଲେ ଖରା କମ ହବା କେ?
0: ହଏ ସେ ଛାଇ ହବା ଯେ
2: ଭଏନ୍ମାନେ ଆପଣମାନେ ଶୁଣୁଥିଲେ ବତୀ ଭଏନ୍କେ ସର୍ଲାଞ୍ଜି ମେଦିନୀପୁର ଭବାନୀପାଟଣା ଠାନୁ। ଭଏନର୍ କଥା ଶୁଣିକରି ମନ୍ ଟିକେ ଭରି ଆସିଲା। ଆପଣମାନଙ୍କର ମନ୍ ବି ନିଶ୍ଚୟ ଭରି ଯାଇଥିବ। ଇନେ ଭଏନ୍ ତାଙ୍କର ସନେ ଯେନ୍ଟା ବିତୁଛେ କହିଲେ ଆପଣମାନେ ବି ତାଙ୍କର ଦରଦ ବୁଝିପାରୁଥିବେ। ଭଏନ୍ର କଥା ଶୁଣିକରି ମନ୍କେ ଟିକେ ବାଧିଲା, ଲାଗ୍ଲା ଯେମିତି ଆମର୍ ସବକର୍ ବି ଇନେ କିଛି ନା କିଛି ଭୁଲ୍ ରହୁଛେ। ତ ଆସନ୍ ଟିକେ ମନ୍କେ ଉସାସ୍ କର୍ବା, ଶୁନ୍ବା ଇନେ ଗୁଟେ ଗୀତ୍କେ।

0: ଯେନ୍ଟା କି ଥଣ୍ଡା ଦେଇ ପାରବା ନାଇଁ କି?
1: ହଁ, ବହୁତ ଗଛ ମାନେ ଆଗ ବର ଗଛ ଲଗଉଥିଲେ, ଘର ପାଖେ ପାଖେ ବର ଗଛ ଥିଲା, ଆଜିକାଲି ତ ଘର ପାଖେ ବର ଗଛ ମିଳିଲେ ଘର ଫାଟବା ବୋଲୁଛନ୍, ନାଇଁ
0: ହେଲେ ଆମେ କାଣା ପଦକ୍ଷେପ ନବା କଥା ଗର୍ମୀ ନୁ ରକ୍ଷା ପାଇବାର ଲାଗି ଖରା ଦିନେ?
1: ନାଇଁ, ପଦକ୍ଷେପ ନେବା କଥା ସମସ୍ତେ ଗୋଟେ ଗୋଟେ ଗଛ ଲଗେଇବା କଥା, ଛୁଆ ପିଲାକେ ବତାବା କଥା କେନ୍ତା ଗଛ ଲଗେଇଛନ୍, ପାଖ ପଡୋଶୀକେ ବି କହିବା କଥା, ସବକେ ନେଇକିନା ଯାଇକିନା ଗୋଟେ ଗୋଟେ ଗଛ ଲଗେଇକିନା ଆଗକେ ଆମେ ବଢ଼ବା କଥା।
0: ଆମର ସରକାର ମାର ଲାଗି ଗଛ ଗୋଟେ ଅଭିଯାନ ଆରମ୍ଭ କରିଛନ୍, ସେଟା ତ ଜାଣିଥିବେ ନିଶ୍ଚୟ?
1: ହଁ, ଏକ ପେଡ ଏକ ମା କେ ନାମ ଆରମ୍ଭ କରିଛନ୍।
0: ତ ଏ ଯୋଉ ସରକାର ପଦକ୍ଷେପ ନଉଛନ୍, ହେଟାକେ କେନ୍ତେ କରି ଆମେ ସ୍ୱାଗତ କରିବା କଥା?
1: ସରକାର ଗଛ ଲଗାବା ଲାଗି ବହୁତ ପଦକ୍ଷେପ ନଉଛନ୍, ତା ଲାଗି ଆମେମାନେ ବି ସବୁଯାକ ସାହାଯ୍ୟ କର, ଯେନ୍ତା ସେମାନେ ଗଛ ଲଗଉଛନ୍, ଖାଲି ସେମାନଙ୍କର କର୍ତ୍ତବ୍ୟ ନାଇଁ ସେ ଯେ ସେମାନେ ଖାଲି ପାଣି ଦେବେ, ମାନେ ଗାଈ ଗୋରୁ ନୁ ବଚାବେ ସେ ଗଛ କେ, ହେନ୍ତା କିଛି ନାଇଁ। ସେ ସବୁ ସମାଜର ସମସ୍ତେ ମିଶିଲେ ହିଁ ଗଛ ବଢ଼ବା, ଖାଲି ଗଛ ଲଗେଇଲେ ତ ନାଇଁ ବଢେ, ତାକେ ପାଣି ଦେବାକେ ପଡ଼ବା, ତାକେ ଯତ୍ନ କରବାକେ ପଡ଼ବା, ହେଟା ଆମେ ସବୁଯାକ ଲାଗିଲେ ହିଁ କରିପାରବା।
0: ଆପଣଙ୍କର ହିସାବରେ ଗୋଟେ ଲୋକର କାଣା କର୍ତ୍ତବ୍ୟ ରହିବା କଥା ନିଜର ପରିବେଶ କେ ରକ୍ଷା କରବାର ଲାଗି?
1: ନିଜ ପରିବେଶ କେ ରକ୍ଷା କରବାର ଲାଗି କିଛି ଜାଗା କେ ଛାଡ଼ବା କଥା, ଛାଡିକିନା ସେଠି ଗଛ ଦୁଇଟା ଲଗାବା କଥା, ମାନେ ସବୁ ପ୍ରକାରର ଗଛ। ଏବେ ଆମେ ଫଳ ମୂଳ ନେଇ ପାଇପାରବା, ଡାମ ଗୁଟେ ଖୁଜମା ବେଲେ ଦୋକାନ ବଜାରକେ ଯିବାକେ ପଡୁଛେ, ଆମ ଗୁଟେ ଖୁଜମା ବେଲେ ବଜାରକେ ଯିବାକେ ପଡୁଛେ, ନିଜେ ଗୁଟେ ଗୋଟେ ବଗିଚା କରବା କଥା।
0: ଠିକ କଥା କହିଲେ। ଆଚ୍ଛା, ଆମର ଯେନ୍ ପଶୁ ପକ୍ଷୀ ମାନେ ବାହାରେ ଖରାରେ ଡହଲ ବିକଲ ହଉଛନ୍, ଆମେ ଯେମିତି ଗରମ ନେ ବହୁତ କଷ୍ଟ ପାଉଛୁ, ସେମାନେ ବି ତ ପାଉଛନ୍, ସେମାନଙ୍କର ଲାଗି କାଣା ପଦକ୍ଷେପ ରହିବା କଥା?
1: ବନ ବିଭାଗ ଲୋକ ସେମାନଙ୍କର ଲାଗି ବି ଗୁଟେ କରିଛନ୍, ଗୁଟେ ସରିଆ କରିଛନ୍, ସେ ସରିଆ ସବୁ ଗଛ ନେ ଲଗେଇଛନ୍, ଆର ପାଣି ଦଉଛନ୍, ସେନେ ଯେନ୍ ପକ୍ଷୀ ଆଇଲେ ପିଇବା ବୋଲିକିନା ତଳେ ଗୁଟେ ଟବ ରଖୁଛନ୍, ଆରୁ ଏନେ ଯେନ୍ ମାନେ ପଶୁ ଆସିଲେ ପିଇବା ବୋଲିକିନା। ସରକାର ତାର କାମ ଯେନ୍ତା କରୁଛେ, ସାଧାରଣ ଜନସାଧାରଣ ବି ସେନ୍ତା କିଛି କିଛି କଲେ ବହୁତ ଭଲ ହବ।
0: ଧନ୍ୟବାଦ ଭଏନ୍, ଆମକେ ସମୟ ଦେଲେ, ଭଲ ଭଲ କଥା ପଦେ କହିଲେ, ଏନେ ରହିଲୁ, ଜୁହାର,
1: ଧନ୍ୟବାଦ।
2: ଶ୍ରୋତା ଭଇନ, ଏବେ ଯେନ୍ ଖରା ହେଉଛେ, ତାପମାନ 40 ଡିଗ୍ରୀ ନୁ ତଲକେ ନେଇ ଖସୁଛେ, ଭଟାକେ ବାହାରବାର ଲାଗି ଡର ଲାଗୁଛେ। ସକାଳ 8 ବାଜିଗଲେ ଗର୍ମୀ ଲାଗବା ଆରମ୍ଭ ହଉଛେ ଯେ, ରାତି 12 ବଜା ତକ ଟିକେ ହେଲେ ଶାନ୍ତି ନାଇଁ ମିଳୁଛେ। ପେଜ ପାଇନ ଖାଇବା କାଜେ ବି ମନ ନାଇଁ ଲାଗବାର, ମନ ନୁରୁଛେ ଖାଲି ଥଣ୍ଡା ଆରୁ ଶୀତଲା ଜାଗା, ଫେନ୍ କୁଲର ଆରୁ ଏସି ବି ଫେଲ ମାରୁଛେ। ଏବେ ଆମର ଦେଶ ଯେତେ ପ୍ରଗତିର ଦିଗକେ ଆଗୁଛେ, ଆମର ଖମନ ସବୁ ନଷ୍ଟ ହଉଛେ, ଗଛ କାଟି କରି କଳକାରଖାନା ରାସ୍ତା ଆରୁ ବଡ଼ ବଡ଼ ଘର ସବୁ ତିଆରି କରାଗଲା ନା, ଯେନ୍ ଆଡ଼େ ଯିବେ ଖାଲି ସେଟାକେ ଏକା ପାଇବେ ନା। ବଡ଼ ଭାଗ ଲୋକର ଘରେ ତ ଖାଲି କୁଲର ଆରୁ ଏସି, ଯେନ୍ଟାକି ଆରୁ ଭଲ କରି ଗର୍ମୀ ଛାଡ଼ୁଛେ। ଭଏନ୍ମାନେ ଆପଣମାନେ ଅନୁମାନ କରିଥିବେ, ସିରମେଟ୍ ଘର ସବୁ ଖରାବେଲେ ତପି ଯାଉଛେ, ଆରୁ କୁକୁଡ଼ା ଡାକ୍ଲା ବେଲ ପତେ ଘର ଶୀତଲା ନେଇ ହଉଛେ। ହେଲେ ଭାବନ୍ ତ ଭଏନ୍ମାନେ, ଇ ହାଲତ ଯଦି ରହିବା ହେଲେ ଆମର ପରପିଢ଼ି ଆଇଲା ବେଲକେ ତ ଇ ଆମର ସଂସାର ନଷ୍ଟ ହେଇଯିବା ନା। ଗର୍ମୀ ନେ ଖାଲି ମାନେ ନେଇ ସେ ପଶୁପକ୍ଷୀ ବି ଡହଲ ବିକଲ ହେଇଯାଉଛନ୍। ଇସବୁର ଲାଗି ଆମେ ଏକା ଦେଇ, ଆମେ ଆମର ସୁବିଧାର ଲାଗି ଗଛ କାଟି କରି ଜଙ୍ଗଲ ସଫା କଲେ, ଆମେ ସବୁ ଜାନିଶୁନି କରି ଗଛ କାଟି ଚାଲିଛେ। ଯଦି ଆମେ ଗୋଟେ ଗଛ କାଟି ତାର ବଦଲା ଆର୍ ଭଲ ଗଛ ଦୁଇଟା ଲଗାଲେ ଏକା ଇ ଆମର ଧରତୀ ମାତାକେ ରକ୍ଷା କରିପାରବା। ତ ଶ୍ରୋତା ଭଏନ୍, ଆମେ ଆମର ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ ନେ ଆସିକରି ଗଛ ଗୁଟେ ଯେନ୍ଟାକି ଶୀତଲା ଦେବା, ପରିବେଶକେ ଥଣ୍ଡା ରଖ୍ବା, ଯେମିତିକି ଆମ ଗଛ, ନିମ୍ ଗଛ, ବୁଡ଼ି ଗଛ ଲଗାବା କଥା, ଆରୁ ଆମର ସମାଜକେ ବି ରକ୍ଷା କରିପାରବା। ତ ସମିଆ ତ ହେଇ ଆସିଲା ନା, ସମିଆର ଇସାରା ନେଇ କାର୍ଯ୍ୟକ୍ରମକେ ଇନେ ରଖ୍ବାକେ ପଡ଼୍ବା। ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କେ କେନ୍ତା ଲାଗ୍ଲା ଚିଠି ଲେଖିକରି ଜଣାବେ। ଆମକେ ଚିଠି ଲେଖବାର କାଜେ ଆମର ଠିକନା ହେଲା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟନା, ପିନ୍ 7660।
3: ଶୁଣୁଥିଲେ ମହିଳାମାନଙ୍କ ପାଇଁ ଶକ୍ତିରୂପ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟନା। ସମୟ 1:50 PM। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ଏବଂ ଦୋପହର

0: ଆଚାର ଆକାଶବାଣୀ ଦିଲ୍ଲୀରୁ ଓ ପରେ ଶୁଣିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ନାଗରିକମାନଙ୍କ ଜୀବନଧାରଣର ସହଜତା ତଥା ବିକାଶ ଦିଗରେ ସରକାରୀ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଆଭାସୀ ଜରିଆରେ 19ତମ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତା'ର କର୍ମଯୋଗୀଙ୍କ ଉପରେ ଭରସା କରୁଛି, ତେଣୁ ଏହା ସେମାନଙ୍କର ଦାୟିତ୍ୱ ଯେ ସେମାନେ ଉତ୍ସର୍ଗୀକୃତ ଭାବରେ ନିଜର କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମ ନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। ସେ କହିଛନ୍ତି, ଭାରତ ଏବେ ବିଶ୍ୱର ଏକ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳ ସହଯୋଗୀ ପାଲଟିଛି।
2: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
1: श्री मोदी कहिछन्ति, भारतीय माने 2047 सुद्धा विकसित भारत लक्ष्य हासिल लागि कार्य करुछन्ति एवं एथि लागि विभिन्न क्षेत्र रे देश निवेश करुछि।
2: हर भारतीय एक बड़े संकल्प के साथ आगे बढ़ रहा है। ये संकल्प 2047 तक विकसित भारत के निर्माण का संकल्प है। इस लक्ष्य की प्राप्ति के लिए आज देश अलग अलग सेक्टर्स में निवेश कर रहा है और इस निवेश से देश के युवाओं के लिए रोजगार के लाखों नए अवसर बन रहे हैं, जिसे आज भारत में सेमीकंडक्टर मैन्युफैक्चरिंग की पूरी सप्लाई चेन तैयार की जा रही है।
1: ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ି ପାଇଁ ନୂଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଥିବା କହିଛନ୍ତି। ଆଜି 19ତମ ରୋଜଗାର ମେଳାରେ 51,000ରୁ ଅଧିକ ଚୟନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଦେଶର 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁର୍ଗନ୍ କହିଛନ୍ତି, ସରକାର ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ପ୍ରତିବଦ୍ଧ ଅଟନ୍ତି। ଆଇସିଏଫ୍ ଚେନ୍ନାଇଠାରେ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତ୍ୱରିତ ବେଗରେ ଭିତ୍ତିଭୂମି, ଡିଜିଟାଇଜେସନ୍, ନିଯୁକ୍ତି ସୁଯୋଗ ଓ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ବିକାଶ ଘଟିଛି। କେନ୍ଦ୍ର ସରକାର 12 ଲକ୍ଷ କର୍ମନିଯୁକ୍ତି ଯୋଗାଇ ଦେଇଥିବା ଡକ୍ଟର ମୁର୍ଗନ୍ କହିଛନ୍ତି। ସେ କହିଛନ୍ତି, ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ପାଥେୟ କରି ସରକାର ସଫଳତାର ସହ ଅଗ୍ରସର ହେଉଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀ ରୁବିଓ ଆସନ୍ତା 26 ତାରିଖରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେବାତୀର୍ଥରେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଶ୍ରୀ ରୁବିଓ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ରୁବିଓ ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମଦର ହାଉସ୍ ପରିଦର୍ଶନ କରିଥିଲେ। ଶ୍ରୀ ରୁବିଓ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ।

ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଗତ ଦଶ ଦିନ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 99.51 ହୋଇଥିବା ବେଳେ ଡିଜେଲ ମୂଲ୍ୟ 92.49 ବୃଦ୍ଧି ପାଇଛି। ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି ପାଇଥିବା ବେଳେ ଦ୍ୱିତୀୟ ଥର ପାଇଁ ଗତ 19 ତାରିଖରେ ଲିଟର ପିଛା 90 ପଇସା ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ସିଏନ୍ଜି ଦର 1 ଟଙ୍କା ବୃଦ୍ଧି କରିଛି, ଫଳରେ ରାଜଧାନୀ ଦିଲ୍ଲୀରେ 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 81.09 ପଇସାକୁ ବୃଦ୍ଧି ପାଇଛି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ଉପଲବ୍ଧ ହେଉଛି। ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣ ମଧ୍ୟ ସ୍ୱାଭାବିକ ରହିଥିବା ମନ୍ତ୍ରଣାଳୟ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ଭୟଭୀତ ହୋଇ ତୈଳ ନ କିଣିବା ଲାଗି ପରାମର୍ଶ ଦିଆଯାଇଛି। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣ୍ଡରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଏବେ ମଧ୍ୟ ସମ୍ପୃକ୍ତ ଖଣିରେ 9 ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ଆହତମାନଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏସିଆନ୍ ଉତ୍ପାଦକ ସଂଗଠନର ସାଧାରଣ ପରିଷଦ ବୈଠକର ନୂଆଦିଲ୍ଲୀର 3-ଦିନିଆ 68ତମ ଅଧିବେଶନରେ ବାର୍ତ୍ତାଳାପ, ରଣନୈତିକ ଆଲୋଚନା ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ 2030 ସୁଦ୍ଧା ଆସିଆନ୍ ଉତ୍ପାଦକ ସଂଗଠନ ଏପିଓର ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ ଉଦ୍ୟମ କରିବା ଲାଗି ମତ ପ୍ରକାଶ ପାଇଛି। ଡିଜିଟାଲ୍ ପରିବର୍ତ୍ତନ, ସମାବେଶୀ ବିକାଶ, ନବସୃଜନ, ଦକ୍ଷତା ନିର୍ମାଣ ଏବଂ ଉତ୍ପାଦନ ଆଧାରିତ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ବୈଠକ 2027 ଲାଓସ୍ରେ ଅନୁଷ୍ଠିତ ହେବ। କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦର ସ୍ଥିତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଜାତୀୟ ସ୍ତରରେ ଉଚ୍ଚରୁ ଅତି ଉଚ୍ଚକୁ ବୃଦ୍ଧି କରିଛି। WHOର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଦନମ୍ ଘେଭ୍ରିସିୟସ୍ କହିଛନ୍ତି, ବିଶ୍ୱସ୍ତରରେ ଇବୋଲା ସଂକ୍ରମଣ ସ୍ତର ନିମ୍ନରେ ଥିଲେ ମଧ୍ୟ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଉଚ୍ଚରେ ରହିଛି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 82 ଇବୋଲା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସଂକ୍ରମଣ ଧାରାକୁ ରୋକିବା ଲାଗି ଏକ ନୂଆ ଟିକାର ବିକାଶ କରିଛନ୍ତି। ଆସନ୍ତା 2-3 ମାସ ମଧ୍ୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ବାଦୁଡ଼ଠାରୁ ବ୍ୟାପିଥିବା ଇବୋଲା ଭୂତାଣୁ ପଶୁ, ମଣିଷ ଏବଂ ସଂକ୍ରମିତ ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ବ୍ୟାପିବାରେ ଲାଗିଛି। ବିହାରରେ ଆସନ୍ତା 5 ବର୍ଷ ମଧ୍ୟରେ 1 ଲକ୍ଷ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ 20,000 ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଏବଂ କେନ୍ଦ୍ରୀୟ ଭାରତରେ ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୋଲଦୋଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକନାଟକ କଳାକାର ତଥା ଗୁରୁ ନବଦୀପ ଚାନ୍ଦ ବେହେରା ଓ ଦଣ୍ଡ ନୃତ୍ୟ ଗୁରୁ ଯୋଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ 29ତମ ବରିଷ୍ଠ ଆଥଲେଟିକ୍ ଫେଡେରେସନ କପ୍ରେ ଓଡ଼ିଶାର ଆନିମେସ୍ କୁଜୁର ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସଫଳତା ପରେ ସେ ଗ୍ଲାସ୍ଗୋ କମନ୍ୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ

ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନ ଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏଥିପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ ଚଳଚ୍ଚିତ୍ର ଡର୍ରୁ, ଦ୍ୱୈତକଣ୍ଠରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଅଭିଜିତ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା ଶିବ ହରି, ଚଳଚ୍ଚିତ୍ର ଡର୍।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଚଳଚ୍ଚିତ୍ର ଲମ୍ହେରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଇଲା ଅରୁଣ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ସଂଯୋଜନା ଶିଭରି। ଚଳଚ୍ଚିତ୍ର ଲମ୍ହେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ଭବାନୀପାଟଣା। ସମୟ ଦିନ 3:20। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ। ଯୁବବାଣୀରେ ଚିଠିପତ୍ରର କାର୍ଯ୍ୟକ୍ରମ ସାପ୍ତାହିକ ଶୁଣିବେ ଅପରାହ୍ନ 5:30। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ ଏକତାରା ଭଜନ, ପରିବେଷଣ କରିବେ ଦିନମଣି ପ୍ରଧାନ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ ଓ ରାତି 7:30 ବନାନୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଦେଶ ବନ୍ଦନା ରାତି 8ଟାରେ। ରାତି 8:15ରେ ଶୁଣିବେ ହିନ୍ଦୀ ଭକ୍ତିଗୀତ। ସ୍ପୋର୍ଟସ୍ କେନ୍ ରାତି 8:30ରେ। ସ୍ପଟ୍ଲାଇଟ୍ ରାତି 9:15ରେ। ରାତି 9:30ରେ ବିଜ୍ଞାନ ଭାରତୀ ଓ ରାତି 10ଟାରେ ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାବନ୍ଧୁ, ଏଇ ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5ଟାରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00। ଆପଣଙ୍କୁ ସାଦର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, FM ରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତଟି ନେଇଛୁ କହୋ ନା ପ୍ୟାର ହେ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ସାଥୀ। ଗୀତ ରଚନା ଇବ୍ରାହିମ ଅସ୍କ, ସଙ୍ଗୀତ ପରିଚାଳନା ରାଜେଶ ରୋଶନ।

ଆପଣ ଶୁଣିଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ପରବର୍ତ୍ତୀ ଗୀତ କୁମାର ସାନୁଙ୍କ କଣ୍ଠରେ, ସଙ୍ଗୀତ ରାହୁଲ ଦେବ ବର୍ମନ, ଗୀତ ରଚନା ଜାଭେଦ ଅଖ୍ତର। କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀ।

ଏଥର ରାଜେଶ ରୋଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣନ୍ତୁ ପରବର୍ତ୍ତୀ ଗୀତ। ଗୀତ ରଚନା ଇବ୍ରାହିମ ଅସ୍କ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଓ ଚିତ୍ରା। କଥାଚିତ୍ର କୋଇ ମିଲ୍ ଗୟା।

ଆପଣ ଶୁଣିଛନ୍ତି ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏହି ଗୀତଟି ନେଇଛୁ ଦିଲୱାଲେ ଦୁଲ୍ହନିଆ ଲେ ଜାଏଙ୍ଗେ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ଆଶା ଭୋସଲେ ଓ ଅଭିଜିତ। ଗୀତ ରଚନା ଆନନ୍ଦ ବକ୍ସି। ସଙ୍ଗୀତ ଯତୀନ ଲଲିତ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତ ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଏହି କ୍ରମରେ ଆଜି ଆପଣମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ସାପ୍ତାହିକୀ।

0: ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ।
0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: नकली ऑफर्स प्रति सावधान।
4: आरबीआई कहे
5: सचेतन हुंतु, सतर्क रुहंतु।
6: कौन भाई एते दिन परे?
7: हाँ भाई, अरे सुन, दाढ़ी काटिबो को केते लागिबो?
6: अरे सही अमर 60 टंका।
7: अरे भाई, एमे मात्र मो पाखरे 30 टंका कैश अछि।
6: तो देखो, दुईटा उपाय अछि। प्रथम, आधा दाढ़ी काटी पारिबो।
7: आउ अन्यटा?
6: अरे डिजिटल पेमेंट करो यूपीआई द्वारा।
7: एई देखो ଭାଇ, ୟୁପିଆଇ ତ ବଞ୍ଚେଇ ଦେଲା।
6: ଗୋଟେ କାମ କର, ଫେସିଆଲ ବି କରେଇ ନିଅ, ଡିଜିଟାଲ ପେମେଣ୍ଟ କରିଦେବ।
7: ଭାରତ ପରେ ଡିଜିଟାଲ ଦେୟ ପ୍ରଦାନ
8: ସହଜ ଅଟେ ପ୍ରତିଦିନ ନେଣ ଦେଣ।

0: କିଛି କଥା କାଗଜରେ, କିଛି ମୋବାଇଲ ସ୍କ୍ରିନ୍‌ରେ, ସପ୍ତାହ ସାରର ସେହି ଅକୁହା ଭାବନା ଆଜି ମିଶିଯିବ ଆମ ସ୍ୱରରେ।
1: ମେ ମାସର ଏହି ଝାଞ୍ଜି ଖରା ପରେ ଯେବେ ଆସେ ଶନିବାରର ସଞ୍ଜର ଶୀତଳ ଆଭା, ଚିଠି ଆଉ ମେସେଜ ସାହାଯ୍ୟରେ ଆମ ସାପ୍ତାହିକୀ ଆସରାର ଅସଲ ଶୋଭା।
0: ନମସ୍କାର, ଶୁଭ ସନ୍ଧ୍ୟା। ମେ ମାସର ଏହି ରଙ୍ଗୀନ ଶନିବାର ସନ୍ଧ୍ୟାରେ ଆକାଶରେ ଲାଲ ସୂର୍ଯ୍ୟ ଅସ୍ତ ହେଉଥିବା ବେଳେ, ଏକ ମଧୁର ସନ୍ଧ୍ୟାକାଳୀନ ପବନ ଆମକୁ ଛୁଇଁ ଯାଉଥିବା ବେଳେ, ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛୁ ଆପଣଙ୍କ ସବୁଠୁ ଆପଣାର ସବୁଠୁ ନିଆରା କାର୍ଯ୍ୟକ୍ରମ ସାପ୍ତାହିକୀକୁ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଲିପ୍ସା
1: ଏବଂ ମୁଁ ଆପଣ ସମସ୍ତଙ୍କ ରେଡିଓ ସାଥୀ ନନ୍ଦିତା।
0: ବନ୍ଧୁଗଣ, ସାପ୍ତାହିକୀ କେବଳ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଏହା ହେଉଛି ଆପଣଙ୍କ ମନର ଆଇନା। ସପ୍ତାହ ସାରା ଆପଣ ଶୁଣୁଥିବା କାର୍ଯ୍ୟକ୍ରମର ଭଲମନ୍ଦ, ଆପଣଙ୍କ ଅନୁଭୂତି, ପ୍ରଶଂସା, ପରାମର୍ଶ ଓ ଅଭିମାନକୁ ଆମେ ଏକାଠି କରିଥାଉ। କାହାର ଚିଠିରେ ଥାଏ କବିତାର ମାଧୁର୍ଯ୍ୟ, କାହାର ସନ୍ଦେଶରେ ଥାଏ ଆତ୍ମୀୟତାର ସୁଗନ୍ଧ, ଆଉ କାହାର ମତାମତ ଆମକୁ ଆହୁରି ଭଲ କରିବାକୁ ନୂଆ ପ୍ରେରଣା ଦେଇଥାଏ।
1: ଆଜି ମଧ୍ୟ ଆମ ପାଖକୁ ଆସିଛି ଢେର ସାରା ହାତଲେଖା ଚିଠି, ହ୍ୱାଟ୍ସଆପ୍ ମେସେଜ, ସ୍ନେହ ପରା ଶୁଭେଚ୍ଛା ଓ ମନଛୁଆ ମତାମତ। କାହାରି ଲେଖାରେ

0: ରହିଅଛି ପ୍ରଶଂସାର ଫୁଲ, ତ ଆଉ କାହାରି କଥାରେ ରହିଅଛି ସୁନ୍ଦର ପରାମର୍ଶର ସୁଗନ୍ଧ।
1: ହଁ ବନ୍ଧୁଗଣ, ଏହି ଚିଠି ଓ ସନ୍ଦେଶ ହିଁ ଆମକୁ ବୁଝାଇ ଦେଇଥାଏ ଯେ ଆମର ଏହି ଛୋଟ ଆଶରାଟି କେତେ ନିକଟରେ ଅଛି ଆପଣମାନଙ୍କ ହୃଦୟର। ଆପଣଙ୍କ ଭଲ ପାଇବା ହିଁ ଆମର ସବୁଠୁ ବଡ଼ ଶକ୍ତି। ଆପଣଙ୍କ ପ୍ରତ୍ୟେକ ଶବ୍ଦ ଆମ ପାଇଁ ଅମୂଲ୍ୟ। ତେଣୁ ବନ୍ଧୁଗଣ, ଆଜିର ଏହି ସୁନ୍ଦର ସନ୍ଧ୍ୟାରେ ସର୍ବତ୍ର ପ୍ରଥମ ଚୁସ୍କି ସହ ମନକୁ ଟିକେ ହାଲକା କରନ୍ତୁ। କାରଣ ଆସନ୍ତୁ ପଢି ନେବା ଚିଠି ଓ ହ୍ୱାଟ୍ସଆପ୍ରେ ପଠାଯାଇଥିବା ଆପଣମାନଙ୍କ ଆତ୍ମୀୟତାର ସ୍ପର୍ଶ ସବୁକୁ। ତେବେ ନନ୍ଦିତା
0: ହଲିପ୍ସା,
1: ଆରମ୍ଭ କରିବା ଆଜିର ଆମର ଚିଠିପତ୍ର କାର୍ଯ୍ୟକ୍ରମକୁ।
0: ନିଶ୍ଚିତ ଭାବରେ। ତାହେଲେ ଆଜିର ସାପ୍ତାହିକୀ ସନ୍ଧ୍ୟାର ପ୍ରଥମ ଚିଠିଟି ଲେଖି ପଠାଇଛନ୍ତି ନିରାକାର ରଣା ଭାଇ, ଗ୍ରାମ ସିନୁଆ, ପୋଷ୍ଟ ମାଲାଡ, ଭାୟା ଖୋଲାନ, ଥାନା ଟିଟିଲାଗଡ଼, ଜିଲ୍ଲା ବଲାଙ୍ଗୀରରୁ। ଭାଇ ତାଙ୍କ ଚିଠିଟି ଆରମ୍ଭ କରିଛନ୍ତି ଶନିବାର ଦିନର ଶୀତୁଆ ସନ୍ଧ୍ୟାରେ ଉପସ୍ଥାପନା ଦାୟିତ୍ୱରେ ଥିବା ଭାଇ ଓ ଅପାଙ୍କୁ ମୋର ନମସ୍କାର ଓ ଶୁଭ ସନ୍ଧ୍ୟା। ଗତ ମେ ମାସ 16 ତାରିଖ ଦିନର ସାପ୍ତାହିକୀ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ହୋଇଥିଲା। ଏଠିରେ ଉପସ୍ଥାପନା ଦାୟିତ୍ୱରେ ଥିଲେ ଅନିନ୍ଦିତା ଓ ଲିପ୍ସା ଅପା। ବହୁତ ସୁନ୍ଦର ଭାବରେ ଶ୍ରୋତାବନ୍ଧୁ ମାନଙ୍କର ଚିଠିପତ୍ରର ଉତ୍ତର ଦେଇଥିଲେ। ଲିପ୍ସା ଅପାଙ୍କ କଣ୍ଠ ବହୁତ ସୁନ୍ଦର ଓ ହୃଦୟସ୍ପର୍ଶୀ ହୋଇଥିଲା। ତେଣୁ ଲିପ୍ସା ଓ ଅନିନ୍ଦିତା ଅପାଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଗକୁ ଏମିତି କାର୍ଯ୍ୟକ୍ରମ ଆମ ଯୁବ ବନ୍ଧୁମାନଙ୍କୁ ପରଶୁଥାନ୍ତୁ। ଭାଇ ଆଗକୁ ଲେଖିଛନ୍ତି, ଗତ ରବିବାର 17 ତାରିଖ ଦିନର ମନୋରଞ୍ଜନୀ କାର୍ଯ୍ୟକ୍ରମଟି ବହୁତ ସୁନ୍ଦରମୟ ଓ ହୃଦୟସ୍ପର୍ଶୀ ହୋଇଥିଲା। ଏଥିରେ ଲିପ୍ସା ଅପା ଓ ଯେଉଁ ସିଙ୍ଗର ଭାଇ ଆସିଥିଲେ ତାଙ୍କ ସହିତ ସାକ୍ଷାତକାରଟି ବହୁତ ଭଲ ଲାଗିଥିଲା। ତେଣୁ ଭାଇ ଓ ଅପାଙ୍କୁ ମୋର ହୃଦୟର ସହିତ ଅନେକ ଅନେକ ଶୁଭକାମନା ଓ ନମସ୍କାର। ଗତ ମଙ୍ଗଳବାର 19 ତାରିଖ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ହୋଇଥିଲା ଓ ମନଲୋଭ ହୋଇଥିଲା। ଏଥିରେ ନନ୍ଦିତା ଅପା ଶ୍ରୋତାମାନଙ୍କ ସହିତ ସୁନ୍ଦର ଭାବରେ କଥା ହେବା ସହିତ ବହୁତ ଭଲ ପ୍ରଶ୍ନ ପଚାରିଥିଲେ। ତେଣୁ କାର୍ଯ୍ୟକ୍ରମଟି ମନକୁ ଛୁଇଁ ଯାଇଥିଲା। ତେଣୁ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଲାଗିଲା। ତେଣୁ ଅପାଙ୍କୁ ହୃଦୟସ୍ପର୍ଶୀ ଭାବରେ ଧନ୍ୟବାଦ। ଆଗକୁ ଯୁବବାଣୀ କାର୍ଯ୍ୟକ୍ରମମାନ ଏମିତି ଭଲ ଭଲ କାର୍ଯ୍ୟକ୍ରମମାନେ ପରଶୁଥାନ୍ତୁ।
1: ନମସ୍କାର ଭାଇ, ଆପଣଙ୍କୁ ଆଜିର ଏହି ସାପ୍ତାହିକୀ ସଞ୍ଜରେ ଅନେକ ସ୍ୱାଗତ। ଆଜି ଆମ ପାଖକୁ ଏକ ଅତ୍ୟନ୍ତ ସୁନ୍ଦର ଓ ଆତ୍ମୀୟତା ଭରା ଚିଠି ପଠାଇଥିବାରୁ ଆପଣଙ୍କୁ ଆନ୍ତରିକ ଧନ୍ୟବାଦ ଓ ଅଭିନନ୍ଦନ ମଧ୍ୟ। ଆପଣଙ୍କ ଚିଠିର ପ୍ରତ୍ୟେକ ଧାଡ଼ିରେ ଥିଲା ଭଲ ପାଇବା, ସଚେତନତା ଓ କାର୍ଯ୍ୟକ୍ରମ ପ୍ରତି ଆପଣଙ୍କ ଅଗାଧ ଆତ୍ମୀୟତା। ଆପଣ ଲେଖିଛନ୍ତି, ଶନିବାର ସାପ୍ତାହିକୀ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ହୋଇଥିଲା। ଏଥିରେ ଉପସ୍ଥାପନା ଦାୟିତ୍ୱରେ ଥିବା ଉପସ୍ଥାପିକା ଦ୍ୱୟ ବହୁତ ସୁନ୍ଦର ଭାବରେ ଶ୍ରୋତା ବନ୍ଧୁଙ୍କ ଚିଠି ପତ୍ରର ଉତ୍ତର ଦେଇଥିଲେ। ନିରାକାର ଭାଇ, ଆପଣଙ୍କର ଏହି ମିଠା ମତାମତ ଶୁଣି ନିଶ୍ଚିତ ଭାବରେ ଅନିନ୍ଦିତା

0: କେତେ ନିଖୁଣ ଭାବରେ ଶୁଣୁଛନ୍ତି ତାହା ଆପଣଙ୍କ ଚିଠିରୁ ଜଣାପଡୁଛି। ନନ୍ଦିତା ଭଉଣୀଙ୍କ ପଚାରିଥିବା ପ୍ରଶ୍ନ ଏବଂ ଶ୍ରୋତାଙ୍କ ସହ ତାଙ୍କର ସେହି ଆପଣାର ଶୈଳୀରେ କଥା ହେବା ଆପଣଙ୍କ ମନକୁ ଛୁଇଁଛି। ଏହା ଜାଣି ବର୍ତ୍ତମାନ ଭଉଣୀ ଆମ ପାଖରେ ଅଛନ୍ତି ଏବଂ ଆପଣଙ୍କୁ ହୃଦୟ ସ୍ପର୍ଶୀ ଧନ୍ୟବାଦ ମଧ୍ୟ ଜ୍ଞାପନ କରୁଛନ୍ତି। ଆପଣ ଚିଠିର ଶେଷ ଧାଡିରେ ଆମକୁ ବହୁତ ବଡ଼ ଆଶୀର୍ବାଦ ଦେଇଛନ୍ତି ଏବଂ ଲେଖିଛନ୍ତି, ଯୁବବାଣୀରେ ଏମିତି ଭଲ ଭଲ କାର୍ଯ୍ୟକ୍ରମ ସବୁ ଶୁଣାଉଥାନ୍ତୁ। ନିରାକାର ଭାଇ, ଆପଣଙ୍କ ପରି ସ୍ନେହୀ ଏବଂ ସଚେତନ ଶ୍ରୋତା ହିଁ ଆମ ଯୁବବାଣୀ କାର୍ଯ୍ୟକ୍ରମର ପ୍ରକୃତ ପ୍ରେରଣା। ଆପଣମାନେ ଚିଠି ଲେଖିଲେ ଆମର ଉତ୍ସାହ ଦ୍ୱିଗୁଣିତ ହୋଇଯାଏ। ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଆଗକୁ ମଧ୍ୟ ଏମିତି ଅନେକ ନୂଆ ନୂଆ ଶିକ୍ଷଣୀୟ ଏବଂ ମନୋରଞ୍ଜନ ଭରା କାର୍ଯ୍ୟକ୍ରମ ଆପଣମାନଙ୍କ ପାଇଁ ନେଇ ଆସିବୁ। ପୁଣି ଥରେ ଚିଠି ଲେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ।
1: ଆଜିର ଏହି ସନ୍ଧ୍ୟାର ଦ୍ୱିତୀୟ ଏବଂ ଶେଷ ଚିଠିଟି ଲେଖି ପଠାଇଛନ୍ତି ମନୋଜ କୁମାର ପଟେଲ ଭାଇ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ।
0: ଆଚ୍ଛା, ତେବେ ଭାଇ କଣ ଲେଖିଛନ୍ତି?
1: ଭାଇ ତାଙ୍କ ଚିଠିଟି ଆରମ୍ଭ କରିଛନ୍ତି ଏକ ସୁନ୍ଦର କବିତା ସହିତ। ଭାଇ ଲେଖିଛନ୍ତି, ତୋ ହୃଦୟ ସାଥି ମୋ ହୃଦୟ ମିଶିଗଲା ଯେଉଁ ଦିନ, ସେହିଦିନଠାରୁ ତୋ ମନ ସାଥି ମିଶିଗଲା ମୋର ମନ। କେବେ ତୁ ଆସୁଛୁ ମନୋରଞ୍ଜନୀ ରୂପେ, କେବେ ସାହିତ୍ୟାନ, କେବେ ଆସୁ ଗୀତଟିଏ ମିତଟିଏ କରାଉ ମନୋରଞ୍ଜନ। କେବେ ଆସୁଛୁ ତୁ ଖେଳ ଓ ଖେଳାଳି ଯୁବାକୁ ଦେଇ ଉତ୍ସାହ, କେବେ ବିଜ୍ଞାନର କଥା କହି ତୁ ଲୋ ବଢ଼ାଉ ଜ୍ଞାନ ସମୂହ। ସମ୍ଭାବନାରେ ତୁ ଦେଉ ନୂଆ ବାର୍ତ୍ତା ନିଯୁକ୍ତି ସୂଚନା ଆଣି, ଶନିବାରରେ ତୁହି ସାପ୍ତାହିକୀ ସାଜି ଶ୍ରୋତାଙ୍କୁ ନେଉରେ ଟାଣି। ଭାଇ ଏହି ମନଛୁଆଁ କବିତା ପରେ ଆଗକୁ ଲେଖିଛନ୍ତି ସୁନେଲି ସନ୍ଧ୍ୟାରେ ଉପସ୍ଥିତ।

0: ଉପସ୍ଥିତ ଥିବା ଭାଇ ଓ ଭଉଣୀଙ୍କୁ ମୋର ପ୍ରୀତିପୂର୍ଣ୍ଣ ନମସ୍କାର। ଗତ ସପ୍ତାହରେ ପ୍ରସାରିତ କାର୍ଯ୍ୟକ୍ରମମାନେ ଗତ 13 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି ସନ୍ଧ୍ୟାରେ ଅନିନ୍ଦିତା ଭଉଣୀଙ୍କର ସ୍ପୋର୍ଟସ୍ ବିଷୟରେ ବର୍ଣ୍ଣନା ବହୁତ ଶିକ୍ଷଣୀୟ ଥିଲା ଓ ଗତ 14 ଓ 15 ତାରିଖ ଗୁରୁବାର ଏବଂ ଶୁକ୍ରବାର ଦିନ ବିଜ୍ଞାନିକା ଓ ସମ୍ଭାବନା ସନ୍ଧ୍ୟାରେ ସେହି ଦିନର ବିଶେଷତ୍ୱ ଓ ବିଜ୍ଞାନ ଚର୍ଚ୍ଚା ଏବଂ କ୍ୟାରିୟର ସୂଚନା ସମୟ ଉପଯୋଗୀ ହୋଇଥିଲା। ତେଣୁ ଶିବଶକ୍ତି ଭାଇଙ୍କୁ ଧନ୍ୟବାଦ। ଗତ 16 ତାରିଖ ସାପ୍ତାହିକୀ ସନ୍ଧ୍ୟାରେ ଲିପ୍ସା ଭଉଣୀ ଓ ଅନିନ୍ଦିତା ଭଉଣୀଙ୍କର ଉପସ୍ଥାପନା ଶୈଳୀରେ ମାଧୁର୍ଯ୍ୟପୂର୍ଣ୍ଣ ହୋଇଥିଲା, କିନ୍ତୁ ଅନିନ୍ଦିତା ଭଉଣୀ ଉତ୍ତର ଦେବା ସମୟରେ ଚିଠିର ଟିକିନିଖି ଦେଖି ଉତ୍ତର ଦେଇନଥିଲେ। ଦୟାକରି ଏହି ପ୍ରତି ଦୃଷ୍ଟି ଦେବେ। ରବିବାର 17 ତାରିଖ ମନୋରଞ୍ଜନୀ ସନ୍ଧ୍ୟାରେ ଲିପ୍ସା ଭଉଣୀଙ୍କର ମାଧୁର୍ଯ୍ୟପୂର୍ଣ୍ଣ ଶୈଳୀରେ ଉପସ୍ଥାପନା ବହୁତ ହୃଦୟସ୍ପର୍ଶୀ ହୋଇଥିଲା। ତେଣୁ ଲିପ୍ସା ଭଉଣୀଙ୍କୁ ମୋର ତରଫରୁ 2 କୋଟି 10 ମାଣ ଧନ୍ୟବାଦ ଜଣାଇଦେବେ। 18 ତାରିଖ ସୋମବାରର ସାହିତ୍ୟାନ ସନ୍ଧ୍ୟାରେ ଆସିଥିଲେ ନନ୍ଦିତା ଭଉଣୀ। କାର୍ଯ୍ୟକ୍ରମ ଭଲ ଲାଗିଥିଲା, କିନ୍ତୁ ଏଥିରେ ଯେଉଁ କାର୍ଯ୍ୟକ୍ରମ ବାଜିଥିଲା ସେଥିରେ ନା ସାହିତ୍ୟର ଚର୍ଚ୍ଚା ଥିଲା ନା କବିତାର କଥା, ଖାଲି ଏଥିରେ କିଛି ସଂଗ୍ରହାଳୟ ବିଷୟରେ ଚର୍ଚ୍ଚା କରାଯାଇଥିଲା। ଏହା ମନୋରଞ୍ଜନୀ ଅନ୍ତର୍ଗତ କାର୍ଯ୍ୟକ୍ରମ, ତେଣୁ ଯଦି ନନ୍ଦିତା ଭଉଣୀ ସାପ୍ତାହିକୀ କାର୍ଯ୍ୟକ୍ରମରେ ଆସିବେ କିମ୍ବା କାର୍ଯ୍ୟକ୍ରମ ଶୁଣୁଥିବେ, ସେ ଯେଉଁ କାର୍ଯ୍ୟକ୍ରମ ପାଇଁ କହୁଛନ୍ତି ତାହା ନିର୍ଣ୍ଣୟ ଆଗକୁ କରି କହନ୍ତୁ। ମୁଁ ଭଉଣୀଙ୍କୁ ରାଗୁନାହିଁ କି ସେହି କାର୍ଯ୍ୟକ୍ରମ ଖରାପ ଲାଗି ନାହିଁ, ଭଲ ଲାଗିଥିଲା, କିନ୍ତୁ ଏହା ମନୋରଞ୍ଜନୀ ସନ୍ଧ୍ୟା ପାଇଁ ବୋଧେ ସ୍ଥାନିତ କରିବା କଥା। ମଙ୍ଗଳବାର ଦିନର ଗୀତଟିଏ ମିତଟିଏ ସନ୍ଧ୍ୟାରେ ନନ୍ଦିତା ଭଉଣୀଙ୍କର ଉପସ୍ଥାପନା ଓ ଶ୍ରୋତାଙ୍କ ସହିତ ଭାବ ବିନିମୟ, ତା ସହିତ ମନଛୁଆଁ ଗୀତ ବହୁତ ହୃଦୟସ୍ପର୍ଶୀ ହୋଇଥିଲା। ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ। ଗୋଟିଏ ଅନୁରୋଧ ଯେ ଯୁବବାଣୀରେ ଗୋଟିଏ ନାଟକ ଓ ରୂପକ ବିଭାଗ ରଖନ୍ତୁ, ଯାହାଫଳରେ ସମସ୍ତ ଶ୍ରୋତା ମନୋରଞ୍ଜନ ସହିତ କିଛି ଶିକ୍ଷା ପାଇପାରିବେ। ଏତିକି କହି ଭାଇ ତାଙ୍କ ଚିଠିଟି ଶେଷ କରିଛନ୍ତି।
1: ନମସ୍କାର ମନୋଜ ଭାଇ, ଆପଣଙ୍କୁ ସମଗ୍ର ଯୁବବାଣୀ ପରିବାର ତରଫରୁ ପ୍ରୀତିପୂର୍ଣ୍ଣ ସାଦର ନମସ୍କାର ଏବଂ ଅନେକ ଶୁଭେଚ୍ଛା। ମନୋଜ ଭାଇ, ଆପଣ ଚିଠିର ପ୍ରାରମ୍ଭରେ ଯେଉଁ ଚମତ୍କାର କବିତାଟି ଲେଖିଛନ୍ତି ତାହା ସତରେ ଆମ ହୃଦୟକୁ ଛୁଇଁଗଲା। ଆପଣ ଲେଖିଛନ୍ତି, ତୋ ହୃଦୟ ସାଥେ ମୋର ହୃଦୟ ମିଶିଗଲା ଯେଉଁଦିନ, ସେଇଦିନ ଠାରୁ ତୋ ମନ ସାଥେ ମିଶିଗଲା ମୋର ମନ। ସତରେ ଭାଇ, ଆପଣଙ୍କ ମନ ଆଉ ଆମ ଯୁବବାଣୀର ମନ ଏବେ ଏକ ହୋଇଯାଇଛି। ଶନିବାରର ଏହି ସାପ୍ତାହିକୀ ସଞ୍ଜରେ ଆପଣଙ୍କ ଏହି କାବ୍ୟିକ ଭାବନା ଆମ ସାରା ସପ୍ତାହର ପରିଶ୍ରମକୁ ସାର୍ଥକ କରିଦେଇଛି। ତେବେ ବର୍ତ୍ତମାନ ଦେଖିବା ଆପଣ ମତାମତ ଦେଇ କଣ ସବୁ ଚର୍ଚ୍ଚା କରିଛନ୍ତି। ତେବେ ଆପଣ ମେ 13 ତାରିଖ ବୁଧବାର ଦିନର ଖେଳ ଓ ଖେଳାଳି କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି ଯେ ଆପଣ ଅନିନ୍ଦିତା ଭଉଣୀଙ୍କ ଇ ସ୍ପୋର୍ଟସ୍ ଆଲୋଚନାକୁ ବହୁତ ପ୍ରଶଂସା କରିଛନ୍ତି। ଆଜିକାଲିର ଡିଜିଟାଲ ଯୁଗରେ ଯୁବପିଢ଼ିଙ୍କ ପାଇଁ ଏହା ସତରେ ଏକ ଶିକ୍ଷଣୀୟ ବିଷୟ। ଆପଣଙ୍କ ପରି ଜଣେ ସଜାଗ ଶ୍ରୋତା ଏହାକୁ ପସନ୍ଦ କରିଥିବାରୁ ଅନିନ୍ଦିତା ଭଉଣୀଙ୍କୁ ଆପଣଙ୍କ ପ୍ରଶଂସା ବାର୍ତ୍ତା ନିଶ୍ଚିତ ପହଞ୍ଚାଇଦେବୁ। ଆଗକୁ ଆପଣ ବିଜ୍ଞାନ ଚର୍ଚ୍ଚା ଏବଂ କ୍ୟାରିୟର ସୂଚନା ସମୟ ଉପଯୋଗୀ ହେଉଥିବାରୁ ଶିବଶକ୍ତି ଭାଇଙ୍କୁ ତାଙ୍କ ଗତ ମେ 14 ଓ 15 ତାରିଖର ବିଜ୍ଞାନିକା ଏବଂ ସମ୍ଭାବନା କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଶିବଶକ୍ତି ଭାଇ ମଧ୍ୟ ଆପଣଙ୍କୁ ଅନେକ ଧନ୍ୟବାଦ ଜଣାଇବେ ଯେତେବେଳେ ସେ ଆପଣଙ୍କର ଏହି ପ୍ରଶଂସା ବାର୍ତ୍ତାଟି ପାଇବେ। ତେବେ ଆଗକୁ ଆପଣ ଗତ ସାପ୍ତାହିକୀ କାର୍ଯ୍ୟକ୍ରମର ପ୍ରଶଂସା ବାର୍ତ୍ତା କରିଛନ୍ତି ଯେ ଆପଣ ମୋର ଓ ଅନିନ୍ଦିତା ଭଉଣୀଙ୍କ ଯୋଡ଼ି ଏବଂ ଉପସ୍ଥାପନା ଶୈଳୀକୁ ମାଧୁର୍ଯ୍ୟପୂର୍ଣ୍ଣ ବୋଲି କହିଛନ୍ତି। ସତରେ ଏହା ପାଇଁ ଆମ ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ବର୍ତ୍ତମାନ ଯଦି ଅନିନ୍ଦିତା ଭଉଣୀ କାର୍ଯ୍ୟକ୍ରମଟି ଶୁଣୁଥିବେ ସେ ନିଶ୍ଚିତ ଭାବରେ ଖୁସି ଅନୁଭବ କରୁଥିବେ, ଏବଂ ଆଗକୁ ଆପଣ ଏହି କାର୍ଯ୍ୟକ୍ରମ ବିଷୟରେ ଗୋଟିଏ ଅଭିଯୋଗ ମଧ୍ୟ କରିଛନ୍ତି ଯେ ଅନିନ୍ଦିତା ଭଉଣୀ ଉତ୍ତର ଦେବା ସମୟରେ ଚିଠିର ଟିକିନିଖି ଦେଖି ଉତ୍ତର ଦେଇନଥିଲେ। ଆପଣଙ୍କୁ ଯଦି ସେହି କାର୍ଯ୍ୟକ୍ରମରେ

0: କାର୍ଯ୍ୟକ୍ରମଟି ଶୁଣୁଥିବେ ସେ ନିଶ୍ଚିତ ଭାବରେ ଖୁସି ଅନୁଭବ କରୁଥିବେ ଏବଂ ଆଗକୁ ଆପଣ ଏହି କାର୍ଯ୍ୟକ୍ରମ ବିଷୟରେ ଗୋଟିଏ ଅଭିଯୋଗ ମଧ୍ୟ କରିଛନ୍ତି ଯେ ଅନିନ୍ଦିତା ଭଉଣୀ ଉତ୍ତର ଦେବା ସମୟରେ ଚିଠିରୁ ଟିକି ନିଖି ଦେଖି ଉତ୍ତର ଦେଇନଥିଲେ। ଆପଣଙ୍କୁ ଯଦି ସେହି କାର୍ଯ୍ୟକ୍ରମରେ ଏମିତି ଲାଗିଥିଲା ତେବେ ଆମେ ଏହା ପ୍ରତି ଆଗକୁ ନିଶ୍ଚିତ ଭାବରେ ଦୃଷ୍ଟି ଦେବୁ ଏବଂ ଆପଣମାନେ ପଠାଉଥିବା ପ୍ରତିଟି ଚିଠି ପ୍ରତିଟି ମେସେଜକୁ ନିଖୁଣ ଭାବରେ ଦେଖି ଏହାର ଉତ୍ତର ଦେବୁ। ମନୋଜ ଭାଇ, ଆପଣଙ୍କର ଏହି ଗଠନମୂଳକ ସମୀକ୍ଷା ପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ। ଜଣେ ସଚେତନ ଶ୍ରୋତା ହିଁ ଏମିତି ଅଭିଯୋଗ ସବୁ କରିଥାନ୍ତି। ଆଗକୁ ଆମେ ଏହି ପ୍ରତି ଧ୍ୟାନ ଦେବୁ ଏବଂ ଆପଣଙ୍କୁ ଅଭିଯୋଗ କରିବାର ସୁଯୋଗ ଦେବୁ ନାହିଁ ବୋଲି ଆମେ ସର୍ବଦା ଚେଷ୍ଟାରତ ରହିବୁ। ତେବେ ଆଗକୁ ଆପଣ ଗତ ରବିବାର ମନୋରଞ୍ଜନୀ କାର୍ଯ୍ୟକ୍ରମର ପ୍ରଶଂସା କରିଛନ୍ତି ଏବଂ ଏହି କାର୍ଯ୍ୟକ୍ରମଟିର ଉପସ୍ଥାପନା ମୁଁ କରିଥିଲି। ଆପଣ ଏହାର ପ୍ରଶଂସା ବାର୍ତ୍ତା ଦେଇ ଲେଖିଛନ୍ତି ଯେ 2 ପୁଟି 10 ମାଣ ଧନ୍ୟବାଦ। ତେବେ କଣ ଭାଇ, ଏହା 3 ପୁଟି 10 ମାଣ ଧନ୍ୟବାଦର ଯୋଗ୍ୟ ହୋଇନଥିଲା? ତଥାପି ଆପଣଙ୍କର ଏହି ପ୍ରେମ ଓ ଭଲ ପାଇବା ପାଇଁ ଆପଣଙ୍କର ଅଶେଷ ଧନ୍ୟବାଦ। ଏହା ସହିତ ଆପଣ ଗତ ସୋମବାର 18 ତାରିଖ ସାହିତ୍ୟାୟନ କାର୍ଯ୍ୟକ୍ରମକୁ ନେଇ ଏକ ମିଠା ଅଭିମାନ କରିଛନ୍ତି। ଆପଣ ଲେଖିଛନ୍ତି ଯେ ନନ୍ଦିତା ଭଉଣୀଙ୍କ କାର୍ଯ୍ୟକ୍ରମ ଭଲ ଥିଲା, କିନ୍ତୁ ସାହିତ୍ୟ ବଦଳରେ ସଂଗ୍ରହାଳୟ ବିଷୟରେ ଚର୍ଚ୍ଚା ହୋଇଥିବାରୁ ଏହା ମନୋରଞ୍ଜନୀ ଅନ୍ତର୍ଗତ ହେବା କଥା, ସାହିତ୍ୟାୟନରେ ନୁହେଁ। ଆପଣ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଆପଣ ରାଗୁନାହାନ୍ତି, ବରଂ ଏକ ସୁପରାମର୍ଶ ଦେଉଛନ୍ତି। ଭାଇ, ଏଠାରେ ମୁଁ ଆପଣଙ୍କୁ ଜଣାଇ ଦେବା ପାଇଁ ଚାହିଁବି ଯେ ସେହିଦିନ ସଂଗ୍ରହାଳୟ ଦିବସ ଥିଲା ଏବଂ ଭଉଣୀ ଚେଷ୍ଟା କରିଥିଲେ ଯେ ସଂଗ୍ରହାଳୟ ଆମକୁ ଆମ ସଂସ୍କୃତି, ପରମ୍ପରା ଆଉ ଇତିହାସ ସହିତ କିପରି ପରିଚିତ କରାଏ ସେ ବିଷୟକୁ ନେଇ କାର୍ଯ୍ୟକ୍ରମଟି ପ୍ରସାରିତ କରିଥିଲେ ଏବଂ ସେ ମଧ୍ୟ ଚେଷ୍ଟା କରିଥିଲେ ଯେ କିପରି ଭାବରେ ଏହା ଅଧିକ ସାହିତ୍ୟ ଧର୍ମୀ ହେଉ ବୋଲି। ତଥାପି ଯଦି ଆପଣଙ୍କୁ ଏହା ତ୍ରୁଟିପୂର୍ଣ୍ଣ ଲାଗିଲା ତେବେ ଆମେ ଆମର ତ୍ରୁଟି ସୁଧାରି ଆଗକୁ ଚେଷ୍ଟା କରିବୁ ଯେ ସାହିତ୍ୟାୟନ କାର୍ଯ୍ୟକ୍ରମଟି ଆହୁରି ସାହିତ୍ୟ ସହିତ ଜଡିତ କେମିତି ହେଉ ଏବଂ ଆପଣଙ୍କ ମନକୁ ଛୁଇଁ ଯାଉ ବୋଲି। ଆଗକୁ ଆପଣ ମଙ୍ଗଳବାର ଦିନ ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ନନ୍ଦିତା ଭଉଣୀଙ୍କ ଗୀତ ଓ ଶ୍ରୋତାଙ୍କ ସହ ଭାବ ବିନିମୟ ଆପଣଙ୍କ ମନକୁ ଛୁଇଁ ଥିବାରୁ ଆପଣ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ବର୍ତ୍ତମାନ ଆମ ପାଖରେ ନନ୍ଦିତା ଭଉଣୀ ଅଛନ୍ତି ଏବଂ ସେ ମଧ୍ୟ ବେଶ ଖୁସି ହେଇ ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରୁଛନ୍ତି। ଶେଷରେ ଆପଣ ଏକ ସୁନ୍ଦର ଅନୁରୋଧ କରିଛନ୍ତି ଯେ ଯୁବବାଣୀରେ ଏକ ନାଟକ କିମ୍ବା ରୂପକ ବିଭାଗ ରଖାଯାଉ, ଏହାଦ୍ୱାରା ଶ୍ରୋତାମାନେ ମନୋରଞ୍ଜନ ସହିତ କିଛି ଶିକ୍ଷା ପାଇପାରିବେ। ମନୋଜ ଭାଇ, ଆପଣଙ୍କ ଏହି ପ୍ରସ୍ତାବ ସୁବର୍ଣ୍ଣ ଅକ୍ଷରରେ ଲେଖିବା ଭଳି ରେଡିଓ ନାଟକ ଓ ରୂପକ ବିଭାଗ ସମ୍ପୂର୍ଣ୍ଣ ନିଆରା। ଆମେ ଆମର ଉପରିସ୍ଥ ଅଧିକାରୀ ଏବଂ ପ୍ରଯୋଜକ ମହୋଦୟଙ୍କ ସହ ଏହି ବିଷୟରେ ନିଶ୍ଚିତ ଆଲୋଚନା କରିବୁ ଏବଂ ଆପଣଙ୍କ ଅନୁରୋଧକୁ ରକ୍ଷା କରିବା ପାଇଁ ଚେଷ୍ଟା କରିବୁ। ଆପଣଙ୍କ ପରି ଶ୍ରୋତା ହିଁ ଆମ ଯୁବବାଣୀ କାର୍ଯ୍ୟକ୍ରମର ଅସଲ ଶକ୍ତି। ଆପଣ ଏମିତି ହିଁ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ, ଚିଠି ଲେଖୁଥାନ୍ତୁ ଏବଂ ଆମର ଭୁଲ ତ୍ରୁଟି ସୁଧାରି ଆମକୁ ଆଗକୁ ବଢିବାରେ ସାହାଯ୍ୟ କରୁଥାନ୍ତୁ। ଆପଣଙ୍କର ଦିନ ଶୁଭ ହେଉ। ଆପଣ ସଦା ସର୍ବଦା ହସୁଥାନ୍ତୁ ଓ ସୁସ୍ଥ ରୁହନ୍ତୁ। ଆଜିର ସାପ୍ତାହିକୀ ଆସରାରେ ଚିଠି ପଠାଇଥିବା ପାଇଁ ପୁଣି ଥରେ ଆପଣଙ୍କୁ ଅଶେଷ ଧନ୍ୟବାଦ ଓ ଶୁଭକାମନା।
1: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏତିକି ହିଁ ଥିଲା ଆପଣମାନଙ୍କ ଦ୍ୱାରା ହସ୍ତଗତ ଚିଠି ସବୁ। ଏବେ ଆସନ୍ତୁ ଆଗକୁ କାର୍ଯ୍ୟକ୍ରମଟି ନେବା, ହେଲେ ତା ପୂର୍ବରୁ ଶୁଣି ନେବା ଏକ ମନଛୁଆ ଗୀତ।

0: ଛୁଆଁ ବିରତି ପରେ ପୁଣି ଥରେ ସମସ୍ତଙ୍କୁ ସ୍ୱାଗତ। ତେବେ ବନ୍ଧୁଗଣ, ଆପଣମାନେ ଜାଣିଛନ୍ତି ପ୍ରତିବର୍ଷ ମେ ମାସ 23 ତାରିଖରେ ପାଳିତ ହୋଇଥାଏ ବିଶ୍ୱ କଇଁଛ ଦିବସ ବା ୱାର୍ଲଡ ଟର୍ଟଲ ଡେ। ଜୀବନର ଦୌଡ଼ରେ ଯିଏ କେବେ ହାର ମାନେ ନାହିଁ, ଯାହାର ପିଠିରେ ଥାଏ ସାରା ସଂସାରର ସହନଶୀଳତା ଏବଂ ଯିଏ ପ୍ରକୃତିର ପରିବେଶ ସନ୍ତୁଳନ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ସିଏ ହେଉଛି କଇଁଛ। ଆମ ସଂସ୍କୃତିରେ ଯାହାକୁ କୁର୍ମ ଅବତାର ଭାବେ ପୂଜା କରାଯାଏ ସେହି ଜୀବମାନଙ୍କ ସୁରକ୍ଷା ପାଇଁ ପ୍ରତିବର୍ଷ ମେ ମାସ 23 ତାରିଖକୁ ସାରା ବିଶ୍ୱରେ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଏ। ଏହି ଦିବସ କେବଳ ଏକ ପରମ୍ପରା ନୁହେଁ, ବରଂ ପ୍ରକୃତିର ଏହି ମନ୍ଥର ଅଥଚ ମହତ୍ୱପୂର୍ଣ୍ଣ ଜୀବ ବଞ୍ଚାଇବା ପାଇଁ ଏକ ବିଶ୍ୱବ୍ୟାପୀ ଆହ୍ୱାନ।
1: ଶ୍ରୋତା ବନ୍ଧୁ, ଏହି ସୁନ୍ଦର ଦିବସ ପାଳନ ପଛରେ ଜଣେ ମହିଳା ଏବଂ ଏକ ସଂସ୍ଥାର ଅକ୍ଲାନ୍ତ ପରିଶ୍ରମ ରହିଅଛି। 2002 ମସିହାରେ ଆମେରିକାର ଏକ ସଂସ୍ଥା ଆମେରିକା ଟର୍ଟଲ ରେସ୍କ୍ୟୁ ATR ଦ୍ୱାରା ପ୍ରଥମ କରି ଏହି ଦିବସର ଶୁଭାରମ୍ଭ କରାଯାଇଥିଲା। ଏହି ସଂସ୍ଥାର ପ୍ରତିଷ୍ଠାତା ସୁଜେନ୍ ଟେଲେମ୍ ଏବଂ ମାର୍ଶଲ ଥମ୍ପସନ୍ କଇଁଛମାନଙ୍କ ପ୍ରତି ହେଉଥିବା ନିର୍ଯାତନା ଏବଂ ସେମାନଙ୍କର ସଂଖ୍ୟା ହ୍ରାସ ପାଉଥିବା ଦେଖି ଏହି ସ୍ୱତନ୍ତ୍ର ଦିବସର ପରିକଳ୍ପନା କରିଥିଲେ। ସେଠାରୁ ପ୍ରତିବର୍ଷ ମେ ମାସ 23 ତାରିଖରେ ସାରା ବିଶ୍ୱରେ ଲୋକମାନଙ୍କୁ କଇଁଛ ଓ କାଉଡ଼ିଆ କଇଁଛ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇବା ସହ ସେମାନଙ୍କ ବାସସ୍ଥଳର ସୁରକ୍ଷା ପାଇଁ ସଚେତନ କରାଯାଉଛି। କଇଁଛ ହେଉଛନ୍ତି ପୃଥିବୀର ସବୁଠାରୁ ପ୍ରାଚୀନ ଜୀବମାନଙ୍କ ମଧ୍ୟରୁ ଜଣେ। ପ୍ରାୟ 200 ମିଲିୟନ ବର୍ଷରୁ ଅଧିକ ସମୟ ଧରି

0: ମାନେ ଏହି ପୃଥିବୀରେ ବସବାସ କରୁଛନ୍ତି, ଅର୍ଥାତ୍ ଡାଇନୋସର ଯୁଗରୁ ମଧ୍ୟ ସେମାନେ ଅଛନ୍ତି। ପରିବେଶ ବିଜ୍ଞାନ ଅନୁସାରେ ସେମାନଙ୍କର ଗୁରୁତ୍ୱ ଅତୁଳନୀୟ। ପ୍ରଥମେ ସାମୁଦ୍ରିକ କଇଁଛମାନେ ସମୁଦ୍ର ମଧ୍ୟରେ ଥିବା ଜେଲି ଫିସ୍ ଏବଂ ସାମୁଦ୍ରିକ ଘାସ ଖାଇ ସମୁଦ୍ରର ପରିବେଶକୁ ସନ୍ତୁଳିତ ଓ ସ୍ୱଚ୍ଛ ରଖିଛନ୍ତି। ଦ୍ୱିତୀୟରେ ଆମ ଓଡ଼ିଶାର ଗଭୀର ମଥା, ଋଷିକୁଲ୍ୟା ଏବଂ ଦେବୀ ନଦୀ ମୁହାଣ ସାରା ବିଶ୍ୱରେ ପ୍ରସିଦ୍ଧ, କାରଣ ପ୍ରତିବର୍ଷ ଲକ୍ଷ ଲକ୍ଷ ଅଲିଭ୍ କଇଁଛ ହଜାର ହଜାର ମାଇଲ ଅତିକ୍ରମ କରି ଆମ ଉପକୂଳକୁ ଅଣ୍ଡା ଦେବାକୁ ଆସନ୍ତି। ସେମାନେ ଓଡ଼ିଶାର ଅତିଥି। ତୃତୀୟରେ ଆଜିର ମଣିଷ ସ୍ୱାର୍ଥୀ, ପ୍ଲାଷ୍ଟିକ ପ୍ରଦୂଷଣ, ବେଆଇନ ଶିକାର ଏବଂ ସମୁଦ୍ର କୂଳରେ ମାତ୍ରାଧିକ ଆଲୋକ ଯୋଗୁଁ ଏହି ନିରୀହ ଜୀବମାନଙ୍କର ଅସ୍ତିତ୍ୱ ବିପଦରେ ରହିଅଛି। ଅଣ୍ଡାରୁ ବାହାରୁଥିବା ଛୋଟ ଛୋଟ କଇଁଛ ଛୁଆମାନେ ସମୁଦ୍ରକୁ ନ ଯାଇ ଲାଇଟ ଆଲୋକ ଆଡ଼କୁ ଆକର୍ଷିତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି।
1: ତେବେ ବନ୍ଧୁଗଣ, କଇଁଛର ଜୀବନଶୈଳୀ ଆମ ମଣିଷ ସମାଜକୁ ଏକ ବହୁତ ବଡ଼ ଶିକ୍ଷା ଦିଏ। ସେ ଧୀରେ ଚାଲେ କିନ୍ତୁ କେବେ ଅଟକେ ନାହିଁ। ଜୀବନର ଝଡ଼ ଝଞ୍ଜା ଆସିଲେ ସେ ନିଜ ପିଠିରେ ଶକ୍ତ କବଚ ଭିତରକୁ ନିଜକୁ ସଙ୍କୁଚିତ କରିନିଏ। ଏହା ଆମକୁ ଶିଖାଏ ଯେ ବିପଦ ସମୟରେ ଧୈର୍ଯ୍ୟର ସହ ନିଜକୁ ସଂଯତ ରଖିବା ଉଚିତ। ସମୁଦ୍ରର ଅଗାଧ ଜଳରାଶି ମଧ୍ୟରେ ହଜାର ବାଧା ବିଘ୍ନ ସତ୍ତ୍ୱେ କଇଁଛ ମାଟି ନିଜର ଜନ୍ମ ମାଟିକୁ ମନେ ରଖିଥାଏ ଏବଂ ଅଣ୍ଡା ଦେବା ପାଇଁ ସେହି ନିର୍ଦ୍ଦିଷ୍ଟ କୂଳକୁ ହିଁ ଫେରିଆସେ। ଏହା ପ୍ରକୃତିର ଏକ ଅଲୌକିକ ପ୍ରେମ। ଆସନ୍ତୁ ବନ୍ଧୁଗଣ, ଏହି ବିଶ୍ୱ କଇଁଛ ଦିବସରେ ଆମେ ସଂକଳ୍ପବଦ୍ଧ ହେବା ଯେ ସମୁଦ୍ର କୂଳ କିମ୍ବା ନଦୀ କୂଳକୁ ପ୍ଲାଷ୍ଟିକ ମୁକ୍ତ ରଖିବା, ବେଆଇନ ଭାବେ କଇଁଛ ଚୋର ଚାଲଣାକୁ ବିରୋଧ କରିବା, କଇଁଛ ମାନଙ୍କର ଅଣ୍ଡାଦାନ ସମୟରେ ସେମାନଙ୍କୁ କୌଣସି ପ୍ରକାର ବିରକ୍ତ ନ କରି ପ୍ରକୃତିକୁ ତାର ନିୟମରେ ଚାଲିବାକୁ ଦେବା। କଇଁଛ ବଞ୍ଚିଲେ ସମୁଦ୍ର ବଞ୍ଚିବ, ସମୁଦ୍ର ବଞ୍ଚିଲେ ପୃଥିବୀ ହସିବ। ଆସନ୍ତୁ ପୃଥିବୀର ଏହି ପ୍ରାଚୀନ ସନ୍ତାନକୁ ସୁରକ୍ଷା ଦେଇ ଏକ ସୁନ୍ଦର ଭବିଷ୍ୟତ ଗଢିବା।
0: ତେବେ ଶ୍ରୋତା ବନ୍ଧୁ, ଏ ଥିଲା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ସଂକ୍ଷିପ୍ତ ସୂଚନା।

ଆଜି ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ ଏକତାରା ଭଜନ, ପରିବେଷଣ କରିବେ ଶିଳ୍ପୀ ଦିନମଣି ପ୍ରଧାନ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ, ଏବଂ 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନି। ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ଶୁଣେଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ରାତି 8:00। ଶିଳ୍ପୀମାନେ ହେଲେ ମହମ୍ମଦ ସିକନ୍ଦର ଆଲାମ, ସରୋଜିନୀ ହେମ୍ବ୍ରମ ଓ ରାଧାକୃଷ୍ଣ ଭଞ୍ଜ। ରାତି 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ, ଶିଳ୍ପୀ ନରେନ୍ଦ୍ର ଚଞ୍ଚଲଙ୍କ କଣ୍ଠରେ। ସ୍ପୋର୍ଟସ୍ ସ୍କାନ୍ ରାତି 8:30, ସ୍ପଟଲାଇଟ୍ 9:15, ଏବଂ ରାତି 9:30 ବିଜ୍ଞାନ ଭାରତୀ। ରାତି 10:00 ଶୁଣିବେ ଅଖିଳ ଭାରତୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ। ଆସନ୍ତାକାଲି ସକାଳ 6:10ରେ ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଚେତନା ଚିନ୍ତନ ଶୁଣିବେ ସକାଳ 6:30ରେ। 6:35ରେ ରହିଛି ଶ୍ରୀମଦ୍ ଭାଗବତ। କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ ଶୁଣିପାରିବେ ସକାଳ 7:25ରେ। ସକାଳ 8:30ରେ ଶୁଣିବେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଶୁଣିବେ ସକାଳ 9:00। ପୂର୍ବାହ୍ନ 10:10ରେ ଶୁଣିବେ ସ୍ଥାନୀୟ ଖବର ଓ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା।

ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା, ଫିକା, ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା, କଫି, ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ବାହାରକୁ ଯିବାକୁ ଥିଲେ ସାଥିରେ କଳା ଚଷମା, ଜୋତା, ଚପଲ ଏବଂ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରା, ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ।

ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଲୋକଗୀତ କ୍ରମରେ ଶୁଣୁଥିଲେ ଏକତାରା ଭଜନ, ପରିବେଷଣ କରିଥିଲେ ଶିଳ୍ପୀ ଦିନମଣି ପ୍ରଧାନ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାସିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପରବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ହର

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ସରକାରୀ ନିଯୁକ୍ତି ନାଗରିକମାନଙ୍କ ଜୀବନଧାରଣ ଶୈଳୀକେ ସହଜ ଆଉ ଉନ୍ନତ କରୁଛି, କହିଲେ ପ୍ରଧାନମନ୍ତ୍ରୀ। 19 ନମ୍ବର ରୋଜଗାର ମେଳାତି 51,000 ନୁ ଅଧିକା ନବନିଯୁକ୍ତଙ୍କୁ ଦେଲେ ନିଯୁକ୍ତି ପତ୍ର। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ଶିଳ୍ପାୟନ ପ୍ରସଙ୍ଗକେ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଇବୋଲା ଭାଇରସର ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଆଉ ପ୍ରସ୍ତୁତି ବାବଦେ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଉର୍ ଗ୍ରୀଷ୍ମ ପ୍ରବାହ ଆଉ ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରତି ରଖିକରି ଆଇବା କାଲିନୁ ସ୍ଥଗିତ ରହିବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗନ୍ତିମନ୍ତୀ।

0: ଆଜିର ପୁରା ଖବର। ଭାରତର ବିକାଶ ଯାତ୍ରାଥି ସହଭାଗୀ ହେବାର୍ ଲାଗି ପୃଥି ପ୍ରସ୍ତୁତ ରହିଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ପୃଥିର ବହୁତରେ ଦେଶ ସାଙ୍ଗେ ଭାରତ ସହଯୋଗ ଭିତ୍ତିନ ସୁଯୋଗ ସୃଷ୍ଟି କରବାର୍, କର୍ମ ନିୟୋଜନ ଦେବାର ଆଉ ଦେଶର ଯୁଆନ ପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରନ ମାନ୍ୟତା ଦେବାର୍ ଲାଗି କାମ କରୁଛି। 19 ନମ୍ବର ରୋଜଗାର ମେଲାତି ଆଜ 51,000 ଅତ୍କା ନୂଆ କରି ଚାକିରି ପାଇଥିବା ପିଲା ଟୁକେଲ୍କୁ ନିଯୁକ୍ତିପତ୍ର ଦେଇକରି ପ୍ରଧାନମନ୍ତ୍ରୀ ଆବାସୀ ଜରିଏ କହିଛନ୍, ଦେଶ ତାର କର୍ମଯୋଗୀଙ୍କ ରୂପରେ ଭରସା କରୁଛି। ନାଗରିକମାନଙ୍କ ଜୀବନଧାରଣର ସହଜତା ଆଉ ବିକାଶ ଦିଗି ସରକାରୀ ଚାକିରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
1: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
0: ଶ୍ରୀ ମୋଦି କହିଛନ୍, ଭାରତୀୟମାନେ 2047 ତକ୍ ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି କାମ କରୁଛନ୍। ଆଉ ଇଥିର୍ଲାଗି ଦେଶ ଭିନ୍ ଭିନ୍ କ୍ଷେତ୍ରର ନିବେଶ କରୁଛି। ଦେଶର 47 ଜାଗାନ ଖାସ କାର୍ଯ୍ୟକ୍ରମଟି ନିଯୁକ୍ତିପତ୍ର ବଣ୍ଟା ଯାଇଛି। ନବନିଯୁକ୍ତମାନେ ଭିନ୍ ଭିନ୍ ସରକାରୀ ବିଭାଗ ଆଉ ସଂଗଠନମାନଙ୍କୁ ନିଯୁକ୍ତି ପାଇଛନ୍। ଖାସ୍ କରି ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଆର୍ ଉଚ୍ଚଶିକ୍ଷା ବିଭାଗକୁ ନିଯୁକ୍ତି ଦିଆଯାଇଛି। ରାଜ୍ୟର ଭିନ୍ ଭିନ୍ ଜାଗାର ରୋଜଗାର ମେଳା ହୋଇଯାଇଛି। ଭୁବନେଶ୍ୱର ରେଲ୍ ଅଡିଟୋରିୟମ୍ଠାରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମକର ଅଧ୍ୟକ୍ଷତା ଦେଇ ହୋଇଥିବା ଆଞ୍ଚଳିକ ରୋଜଗାର ମେଳାଟି 186 ଜଣ ପ୍ରାର୍ଥୀଙ୍କୁ ଭିନ୍ ଭିନ୍ ସରକାରୀ ପଦବୀ ଲାଗି ନିଯୁକ୍ତିପତ୍ର ଦିଆଯାଇଥିଲା। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ହୋଇଥିବା ରୋଜଗାର ମେଳାଟି ଭାରତୀୟ ରେଳବାଇ 26 ଜଣ ଡାକ ବିଭାଗ 16 ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ ଭୁବନେଶ୍ୱର ଖାରବେଳ ଭବନର ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ଶିଳ୍ପାୟନ ପ୍ରସଙ୍ଗକୁ ନେଇକରି ଉଚ୍ଚଦର୍ଜାର ବୈଠକଟି ସମୀକ୍ଷା କରିଛନ୍। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉନ୍ନତି ଆଣବାର ଲାଗି ମୁଖ୍ୟମନ୍ତ୍ରୀ ଆଘନୁ ଦେଇଥିବା ନିର୍ଦ୍ଦେଶାବଳୀର କେତେଦୂର ପାଳନ ହୋଇଛେ ସେ ବାବଦେ ବୈଠକଟି ସମୀକ୍ଷା କରାଯାଇଥିଲା। ପୁଲିସ ପ୍ରଶାସନ ଦକ୍ଷତା ଆଉ ସତର୍କତାର ସହିତ କାମ କରବାରକେ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ରାଜ୍ୟ ସରକାର 2 ବଛର ପୁରା କରବାରକେ ଯାଉଥିବାର ବେଳେ ସରକାରଙ୍କର ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ୱୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ, ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦେ ବିଲ୍ ଆଲୋଚନା ହୋଇଛି। ବୈଠକଟି ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ଗୃହ ସଚିବ ହେମନ୍ତ ଶର୍ମା, ପୁଲିସ ମହାନିର୍ଦ୍ଦେଶକ ୱାଇଭି ଖୁରାନିଆ ଉପସ୍ଥିତ ଥିଲେ। ଇବୋଲା ଭାଇରସର ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଆଉ ପ୍ରସ୍ତୁତିକୁ ନେଇକରି ଲୋକସେବା ଭବନର ଆଜ ଗୋଟିଏ ଉଚ୍ଚଦର୍ଜାର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତା କରିକରି ଇବୋଲା ଭାଇରସ ଲାଗି ଦରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ତୟାରୀ ଆଉ ଚିକିତ୍ସା ସୁବିଧା ବାବଦେ ସମୀକ୍ଷା କରିଛନ୍। ରାଜ୍ୟର ସବୁ ବିମାନ ବନ୍ଦରର ସ୍କ୍ରିନିଂ ବ୍ୟବସ୍ଥାକେ ଅତ୍କା ବରକସ କରବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଏତାର ସହିତ ସନ୍ଦିଗ୍ଧ ରୋଗୀଙ୍କର ଚିହ୍ନଟ, ଆଇସୋଲେସନ୍ ୱାର୍ଡର ତୟାରୀ, ଉଷୋ ଆଉ ସୁରକ୍ଷା ଦରବମାନଙ୍କର ମିଲ୍ବାର ଉପରେ ବୈଠକଟି ଜୋର ଦିଆଯାଇଥିଲା। ଲୋକର ଭିତରେ ଇବୋଲା ଭାଇରସ ବାବଦେ ସଚେତନତା ବଢ଼ାବାର, ଡର ଆଉ ଗୁଜବକେ ଦୂର କରବାର ଲାଗି ଠିକ୍ ସୂଚନା ପ୍ରଚାର ପ୍ରସାର କରବାରକେ ନିଷ୍ପତ୍ତି ନିଆଯାଇଛି। ଏ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍, ରାଜ୍ୟ ସରକାର ଯେନ୍ କେନ୍ସି ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତି ସାମ୍ନା କରବାର ଲାଗି ପୁରା ତୟାର ଅଛନ୍। ଲୋକୁ ନାଇଁ ଡରିକରି ସଚେତନ ରହିବାରକେ ମନ୍ତ୍ରୀ ଅନୁରୋଧ କରିଛନ୍। ବୈଠକଟି ସ୍ୱାସ୍ଥ୍ୟ ବିଭାଗର କମିଶନର ଆଉ ଶାସନ ସଚିବ ଅଶ୍ୱତୀ ଏସ୍କର ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଶାନ୍ତି ଆଉ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦରଙ୍କର ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି। ଆଇବା ମାସ 15 ତାରିଖ ଦିନ ମୂଲେବାରକେ ଥିବାର ଏହି ଯାତ୍ରାକେ ଶୃଙ୍ଖଳିତ ଭାବେ ପରିଚାଳନା କରବାର ଲାଗି ଜିଲ୍ଲାପାଳ ସବୁ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ନନ୍ଦପଡ଼ା, ଝାଡ଼ୁଆପଡ଼ା ବାଗିର ଭିଡ଼ ଇଲାକାନ ଶ୍ରଦ୍ଧାଳୁଙ୍କର ସୁବିଧା ଲାଗି ଖାସ୍ ପ୍ରସ୍ଥାନ ବ୍ୟବସ୍ଥା ଆଉ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଉ ମହାନଗର ନିଗମ କାର୍ଯ୍ୟାଳୟଠାରେ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲବାର ଲାଗି ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦେଖରେଖି ବ୍ୟାପକ ପୁଲିସ ଫୋର୍ସ ଲଗାବାର, ଟ୍ରାଫିକ୍ ନିୟନ୍ତ୍ରଣ ଆଉ ପେଟ୍ରୋଲିଂ ବ୍ୟବସ୍ଥାକେ କଡ଼ାକଡ଼ି କରବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ଷଷ୍ଠୀ ଯାତ୍ରା ଆଗନୁ ରାସ୍ତାଘାଟ ସଫେଇ, ମରାମତି ଆଉ ଉଚ୍ଛେଦ କାମକେ ଜଲ୍ଦି ଶେଷ କରବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କର ଭିଡ଼କେ ନଜରଟି ରଖିକରି ପୁରୀ ଶ୍ରୀମନ୍ଦିର ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ମନ୍ତିକାମ ଆଇବା କାଲିଠାନୁ ସ୍ଥଗିତ ରହିବା। ଏ ବାବଦେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ଆଇବା ମାସ ଫେର ଗାଏ ଗଣତି ମନ୍ତି ମୂଲ କରବାରକେ ସ୍ଥିର କରାଯାଇଛି। ଆଇବା ହପ୍ତାନୁ ଛତିଶା ନିଯୋଗ ପରିଚାଳନା କମିଟି ବୈଠକ ସଙ୍ଗେ ରଥଯାତ୍ରା ଲାଗି ଭିନ୍ ଭିନ୍

0: ବୈଠକ ହେବା। ଆଜି ଧାରିଜ କାର୍ଯ୍ୟସୂଚୀ ଅନୁସାରେ ମଧ୍ୟାହ୍ନ ଧୂପନୀତି ଉତ୍ତରୁ ଭିତର ରତ୍ନଭଣ୍ଡାରର ଗନ୍ତି କାମ କରାଯାଉଛି। ରତ୍ନଭଣ୍ଡାର କମିଟିର ପ୍ରାଧିକୃତ ସଦସ୍ୟ ଭଣ୍ଡାର ମେକଅପ୍ ଆଉ ଅଲଗା ଅଧିକାରୀମାନେ ଗନ୍ତି କାମଥି ସାମିଲ ଅଛନ୍। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗନ୍ତି ମନ୍ତୀ ବାବଦେ ପ୍ରତିକ୍ରିୟାଥି କହିଛନ୍,
1: ମହାପ୍ରଭୁଙ୍କର ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆମେ ଯେହେତୁ ପ୍ରସ୍ତୁତି ଆରମ୍ଭ କରିଛେ ଏବଂ ରତ୍ନଭଣ୍ଡାର ଗଣତି ପର୍ଯ୍ୟାୟ ମଧ୍ୟ ନିଶ୍ଚିତ ଭାବରେ ସମୟ ସାପେକ୍ଷ ଏବଂ କଷ୍ଟ ସାପେକ୍ଷ, ତେଣୁ ଗଜପତି ମହାରାଜଙ୍କର ପରାମର୍ଶ ନେଇଛୁ ଆମେ ଏବଂ ବାକି ସମସ୍ତ ଷ୍ଟେକହୋଲ୍ଡର୍ସମାନଙ୍କ ପରାମର୍ଶ ନେଲା ପରେ ଆମେ ଏହି ନିଷ୍ପତ୍ତି କରିଛୁ। ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଜୁନ୍ ମାସରେ ପୁଣି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଏହି ଗଣତି ପ୍ରକ୍ରିୟା କରିବୁ। ଏକ ସମୟ ସାପେକ୍ଷ ପ୍ରକ୍ରିୟା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଏବଂ ନିର୍ଭୁଲ ଭାବରେ ଆମେ ଏହି ପ୍ରକ୍ରିୟା କରୁଛୁ।
0: ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ତରଫୁ ଯୁକ୍ତ ଦୁଇଟି ନାଲେଖା ଆବେଦନ ଲାଗି ବିଜ୍ଞପ୍ତି ବାହାରିଛି। ବିଜ୍ଞପ୍ତି ଅନୁସାରେ ଆଇବା 26 ତାରିଖରୁ ଯୁକ୍ତ ଦୁଇଟି ନାଲେଖା ଲାଗି ଆବେଦନ ପ୍ରକ୍ରିୟା ମୂଲ୍ୟବା। ଛାତ୍ରଛାତ୍ରୀମାନେ 26 ଆଇବା ମାସ 30 ତାରିଖ ତକ ସାମ୍ସ ପୋର୍ଟାଲ ଜରିଏ ଆବେଦନ କରିପାରିବେ। ଜୁଲାଇ 8 ତାରିଖ ଦିନ ପହିଲା ଖେପ୍ ମେରିଟ୍ ଲିଷ୍ଟ ବାହାରିବା ଆଉ ଜୁଲାଇ 9 ତାରିଖରୁ 15 ତାରିଖ ଭିତରେ ପହିଲା ଖେପ୍ ନାଲେଖା କାମ ଚାଲିବା ବୋଲି ବିଜ୍ଞପ୍ତିଥି ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାଟି ହୋଇଥିବାର ଏହି ବୈଠକଟି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, ବୃଷ୍ଟିପୃଷ୍ଟ ଅଞ୍ଚଳ ବିକାଶ ଯୋଜନା, ଜଳଧାରା ଯୋଜନା, ମନରେଗା, କୃଷି ବନୀକରଣ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଛି। ନୂଆପଡ଼ା ଜିଲ୍ଲାର ଅପର ଜୋଙ୍ଗ ଜଳସେଚନ ପ୍ରକଳ୍ପର ଜଳସେଚନ କାମର ତଦାରଖକେ ଆହୁରି ବରକସ କରିବା ଲାଗି 20 ଅଧିକାରୀଙ୍କୁ 20 ପାଇନ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି। ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରିକି ଚାଷୀମାନଙ୍କ ସାଙ୍ଗେ ସିଧାସଳଖ ଆଲୋଚନା କରିକି ସେମାନଙ୍କର ସମସ୍ୟା ଜଲ୍ଦି ସମାଧାନ ଲାଗି ପଦକ୍ଷେପ ନେବେ। ବଲାଙ୍ଗୀର ଜିଲ୍ଲା 9 ଲୋକଲା ଉତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୁଲଦୁଲି କଳା ପରିଷଦ ତରଫୁ ହୋଇଥିବାର ଏହି ଉତ୍ସବଟି ଭିନ୍ ଭିନ୍ ଲୋକକଳା ପ୍ରଦର୍ଶିତ ହୋଇଛି। ଏ ବଛର ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକନାଟକ କଳାକାର ଆଉ ଗୁରୁ ନବଦୀପ ଚାନ୍ଦ ବେହେରା ଆଉ ଦଣ୍ଡନୃତ୍ୟ ଗୁରୁ ଯୁଗେଶ୍ୱର ପାତ୍ରଙ୍କୁ 9 ଲୋକକଳା ସମ୍ମାନିତ କରାଯାଇଛି। କେଛମାନଙ୍କର ସୁରକ୍ଷା ଆଉ ସେମାନଙ୍କର ଲୋପ ପାଇଯାଉଥିବାର ବାସସ୍ଥଳୀକେ ବଞ୍ଚାଇ ରଖବାର ଲାଗି, ଲୁକ୍କୁ ସଚେତନ କରବାର୍ ଲାଗି 2000 ଆଜିର୍ ଦିନକେ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଏ ବଛର ଏ ଦିବସର ବିଷୟବସ୍ତୁ ରହିଛେ ମୁଁ କଇଁଛକୁ ଭଲ ପାଏ। ଗଣନାନୁ ଜଣାପଡ଼ିଛେ ପୃଥିବୀର ପାଖାପାଖି 300 ପ୍ରଜାତିର କେଛ ଭିତରୁ ଏଚ୍ଏନ୍ ପାଖାପାଖି 129 ପ୍ରଜାତିର କେଛ ଲୋପ ପାଇଗଲେନ। କେଛମାନେ ପାଖାପାଖି 150 ବଛରରୁ 300 ବଛର ତକ ବଞ୍ଚିଥିସନ୍ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମ୍ ହୋଇଥିବା 29 ବରିଷ୍ଠ ଆଥଲେଟିକ୍ ଫେଡେରେସନ୍ କପ୍ ଥି ଓଡ଼ିଶାର ଆନିମେଶ କୁଜୁର ଚମତ୍କାର ପ୍ରଦର୍ଶନ କରିକି ଜାତୀୟ ରେକର୍ଡ ସ୍ଥାପନା କରିଛନ୍। ଏହି ସଫଳତା ଉତ୍ତରୁ ସେ ଗ୍ଲାସ୍ଗୋ କମନୱେଲ୍ଥ ଗେମ୍ସ 2026 ଲାଗି ଯୋଗ୍ୟ ହୋଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଉ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଅନିମେଶ କୁଜୁରଙ୍କର ଏହି ଅସାଧାରଣ ସଫଳତା ଲାଗି ଶୁଭେଚ୍ଛା ଜଣାବାର ସହିତ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍। ପାଣିପାଗ ଆଇବାକାଲିଠାରୁ ରାଜ୍ୟର ବଡ଼ଭାଗୀ ଜାଗାନ ଧୂକାଗଡ଼ି ସହିତ କମ୍ ନୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ବୌଦ୍ଧ ଅନୁଗୁଳ ସହିତ 6 ଜିଲ୍ଲାନ 50-60 କିଲୋମିଟର ବେଗତି ପବନ ବୋହିବା ଆଉ ବିଜୁଳି ମାରିକି ବର୍ଷା ହୋଇପାରେ। ସେଆଡ଼େ ଜବର ତାତିକି ନେଇକରି ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ାକେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ବଲପୁର ଆଉ ବଲାଙ୍ଗୀରନ ରାତି ନବିଲ ଜବର ତାତି ରହିବା ବୋଲି ସୂଚନା ମିଳିଛି। ସରକାରୀ ନିଯୁକ୍ତି ନାଗରିକମାନଙ୍କର ଜୀବନଧାରଣ ଶୈଳୀକେ ସହଜ ଆଉ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19 ରୋଜଗାର ମେଳାଥି 51,000 ଅତ୍କା ନବନିଯୁକ୍ତଙ୍କୁ ଦେଲେ ନିଯୁକ୍ତିପତ୍ର। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ଶିଳ୍ପାୟନ ପ୍ରସଙ୍ଗକେ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଇବୋଲା ଭାଇରସର ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଆଉ ପ୍ରସ୍ତୁତି ବାବଦେ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଉର୍ ଗ୍ରୀଷ୍ମ ପ୍ରବାହ ଆଉ ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ଆଇବା କାଲିନୁ ସ୍ଥଗିତ ରହିବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗନ୍ତି ମନ୍ତି। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଯିବା
2: ଶୁଣୁଥିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ସମ୍ବାଦ ପଢ଼ୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିବିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ। ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି। ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ସେଠାରେ ମିଶନାରିଜ୍ ଅଫ୍ ଚ୍ୟାରିଟି ଗସ୍ତ କରି ମଦର ଟେରେସାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଭିବିଜି ରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି

ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଯେକୌଣସି ବ୍ୟକ୍ତି ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1ରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ବିଶ୍ୱ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ରହିବା ସହ ରପ୍ତାନୀ ଅଭିବୃଦ୍ଧି ଜାରି ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଗତ ଏପ୍ରିଲ ମାସରେ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି ମେ ମାସରେ ମଧ୍ୟ ବଜାୟ ରହିଛି। ସରକାର ସାରର ବର୍ଦ୍ଧିତ ମୂଲ୍ୟର ଆର୍ଥିକ ବୋଝରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଏହାକୁ ନିଜେ ବହନ କରିଛନ୍ତି। ଆତ୍ମନିର୍ଭରତା ଏବଂ ବିଭିନ୍ନ ରାଷ୍ଟ୍ର ସହ ଭାଗିଦାରିତା ମାଧ୍ୟମରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଗତିଶୀଳ ହେଉଛି। ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା 9 ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏବଂ ପ୍ରଧାନମନ୍ତ୍ରୀଙ୍କ ସଫଳ ପଞ୍ଚରାଷ୍ଟ୍ରୀୟ ଗସ୍ତ ଏହାକୁ ପ୍ରମାଣ କରୁଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ବ୍ୟବସାୟ କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସରକାର ଭାରତ ଶିଳ୍ପ ବିକାଶ ଯୋଜନା ଭବ୍ୟ ଆରମ୍ଭ କରିବେ ବୋଲି ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଶ୍ରୀ ଗୋଏଲ କହିଛନ୍ତି, 33,600 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଭବ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ ସୁବିଧା ସୁଯୋଗ ଥିବା ଶିଳ୍ପ ପାର୍କ ନିର୍ମାଣ କରାଯିବ ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଉପଯୋଗ ପ୍ରତିବନ୍ଧକ ସତ୍ତ୍ୱେ ଭାରତ 76 ଦିନ ଧରି ଖୁଚୁରା ବିକ୍ରି କ୍ଷେତ୍ରରେ ଗ୍ୟାସ୍ ଏବଂ ତେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖିପାରିଥିଲା। ଏ କ୍ଷେତ୍ରରେ ଭାରତ ବିଶ୍ୱର ଏକମାତ୍ର ପ୍ରମୁଖ ଅର୍ଥନୀତି ପାଲଟିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରୁଷ ୟୁକ୍ରେନ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା କାରଣରୁ ବିଶ୍ୱସ୍ତରରେ ତେଲ ବଜାରରେ ସୃଷ୍ଟ ଆହ୍ୱାନ ସତ୍ତ୍ୱେ ଭାରତ ଦେଶବାସୀଙ୍କୁ ଆର୍ଥିକ ବୋଝରୁ ସୁରକ୍ଷା ପ୍ରଦାନ କରିଛି। ଇତିମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର 4 କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି। ସର୍ବଶେଷ ଶୁଳ୍କ ହ୍ରାସ ଯୋଗୁଁ ସରକାର 30,000 କୋଟି ଟଙ୍କାର ରାଜସ୍ୱ ବୋଝ ବହନ କରିଛନ୍ତି ବୋଲି ଆକାଶବାଣୀରୁ। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 90 ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 201 ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ର ଉତ୍ତର ପୂର୍ବ ସହର ସୁମିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଆହତ ହୋଇଛନ୍ତି। ରୁଷର ଅକ୍ତିଆରରେ ଥିବା ୟୁକ୍ରେନ୍ର ଲୁହାନସ୍କ ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲ ଉପରେ ୟୁକ୍ରେନ୍ କରିଥିବା ଆକ୍ରମଣର ଜବାବରେ ରୁଷିଆ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ନିର୍ଦ୍ଦେଶ କ୍ରମେ ରୁଷ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ହଷ୍ଟେଲ ଉପରେ ଆକ୍ରମଣ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗତ ବିଳମ୍ବିତ ରାତିରେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ରୁଷର ଏକ ତେଲ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଚାନ୍ଦିନଗର ବାୟୁସେନା ଘାଟିଠାରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ମାରୁନ୍ ବେରେଟ୍ ଦୀକ୍ଷାନ୍ତ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବାୟୁସେନାର ସ୍ୱତନ୍ତ୍ର ସେନା ଅଧିକାରୀଙ୍କ ପ୍ରଶିକ୍ଷଣ ସମ୍ପନ୍ନ ହୋଇଛି। ପରେଡ୍ରେ ବାୟୁସେନାର ଆସିଷ୍ଟାଣ୍ଟ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଅପରେସନ୍ ସ୍ପେସ୍ ଏୟାର ଭାଇସ୍ ମାର୍ଶାଲ୍ ରାହୁଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଶେଷ କରିଥିବା ଗରୁଡ଼ କମାଣ୍ଡୋଙ୍କୁ ଶ୍ରୀ ଗୁପ୍ତା ଅଭିନନ୍ଦନ ଜଣାଇଛନ୍ତି। ପରିବର୍ତ୍ତିତ ସମୟରେ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସ୍ୱତନ୍ତ୍ର ସେନାର ଦକ୍ଷତାକୁ ନିରନ୍ତର ଭାବେ ବଜାୟ ରଖିବା ଉପରେ ଶ୍ରୀ ଗୁପ୍ତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ଧର୍ମାନ୍ତରୀକରଣ କରାଯାଇଥିବା ଅଭିଯୋଗକୁ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟ ଆଧାରରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। କମିଶନର ଅଧ୍ୟକ୍ଷ ବିଜୟ ରାହତକର ଘଟଣାର ତଦନ୍ତ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 7 ମଧ୍ୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରିବା

0: ଆଡଭୋକେଟଙ୍କୁ କମିଶନର ଅଧ୍ୟକ୍ଷ ଶ୍ରୀମତୀ ରାହତକର ଚିଠି ମାଧ୍ୟମରେ କମିଶନରଙ୍କୁ କହିଛନ୍ତି। ରାଜସ୍ଥାନର ଦାଣ୍ଡେୱାଲ ଅଞ୍ଚଳରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଏକ ନୂତନ ଗ୍ୟାସ୍ କ୍ଷେତ୍ର ସନ୍ଧାନ କରିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି, ଦେଶର ଘରୋଇ ଶକ୍ତି ଉତ୍ପାଦନକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ। ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତ୍ରିଲୋକୀ ନାଥଙ୍କର ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଛି। ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଦୀର୍ଘ ବର୍ଷ ଧରି ଆକାଶବାଣୀର ସମ୍ବାଦ ସମ୍ପାଦକ ଭାବେ ଶ୍ରୀ ନାଥ କାର୍ଯ୍ୟ କରିଥିଲେ। ଆଇପିଏଲ୍ କ୍ରିକେଟରେ ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ପଶ୍ଚିମ ଆରବ ସାଗରର କେତେକ ଅଞ୍ଚଳ, ଦକ୍ଷିଣ ପୂର୍ବ ଆରବ ସାଗରର ଅଧିକାଂଶ ଭାଗ, କୋମୋରିନ୍ ଅଞ୍ଚଳ, ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହୋଇଛି। ଆସନ୍ତା 27 ତାରିଖ ପର୍ଯ୍ୟନ୍ତ କେରଳର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ରାଜ୍ୟର 9 ଜିଲ୍ଲାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଶ୍ୱିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆକାଶବାଣୀକୁ ସୂଚନା ଦେଇଛନ୍ତି।
3: ଆମ ରାଜ୍ୟରେ ସ୍ପେଶାଲ ଇଣ୍ଟେନ୍ସିଭ ରିଭିଜନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି 1 ଜୁଲାଇରୁ। ଅର୍ଥାତ୍ 1 ଜୁଲାଇରେ ଯେଉଁମାନେ 18 ହେଇଥିବ ସେମାନେ ନିଜ ନାଁକୁ ପଞ୍ଜୀକୃତ କରନ୍ତୁ ଏବଂ ଏଥିପାଇଁ ଆମେ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଆରମ୍ଭ କରୁଛୁ। ସବୁ ଲେଭେଲରେ ଟ୍ରେନିଂର ବ୍ୟବସ୍ଥା କରାଯାଉଛି ଏବଂ ଟ୍ରେନିଂ ପରେ May 29 June 28 ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର୍ସ ମାନେ BLO ଯାହାକୁ ଆମେ କହୁଛେ, ବୁଥ୍ ଲେଭେଲ ଅଫିସର୍ସ ମାନେ ସେମାନେ ଏନ୍ୟୁମରେସନ୍ ଫର୍ମସ୍ ନେଇକି ଯିବେ, 2 ଏନ୍ୟୁମରେସନ୍ ଫର୍ମସ୍ ନେବେ ଏବଂ ଆପଣମାନେ ଭୋଟର ହିସାବରେ ସେ ଏନ୍ୟୁମରେସନ୍ ଫର୍ମକୁ ଆପଣମାନେ ରଖିକିରି ତା ଦେହରେ ଆପଣମାନଙ୍କର ଯାହା ଯାହା ତଥ୍ୟ ଦେବା କଥା ତାକୁ ଫିଲ୍ଅପ୍ କରିକି ଦେବେ ଏବଂ ଏଥିରେ କେବଳ ଯେ ଆପଣଙ୍କୁ ବୁଥ୍ ଲେଭେଲ ଅଫିସର୍ସ ନୁହଁ, ରାଜନୈତିକ ଦଳମାନେ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି ସେମାନେ ବୁଥ୍ ଲେଭେଲ ଏଜେଣ୍ଟସ୍ ମାନଙ୍କୁ ଦେବେ। ତେଣୁ ଆପଣମାନଙ୍କ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଆଧାରରେ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର, ଯିଏ ସାଧାରଣତଃ ଭାବରେ ଆମର ADM ସବ୍ କଲେକ୍ଟର୍ସ, ଆମର ଆଡିସନାଲ ପ୍ରୋଜେକ୍ଟ ଡାଇରେକ୍ଟର୍ସ, ସେମାନେ ସବୁ ଅଛନ୍ତି ଆଡିସନାଲ ଆମର ERO ମାନେ, ତ ସେ ERO ମାନେ ସେ ଦାବିକୁ ଏବଂ ଯେଉଁ କମ୍ପ୍ଲେନ୍ସ ଆସିବ ତାକୁ ଅନୁଧ୍ୟାନ କରିକି ତାକୁ ଫାଇନାଲ ଇଲେକ୍ଟ୍ରାଲ ରୋଲ୍ ପବ୍ଲିଶ କରିବେ, ଯାହାକି September 6। ତେଣୁ ମୁଁ ଆଶା କରିବି ଏ ଦିଗରେ ଆପଣମାନେ ଯତ୍ନବାନ ହେବେ।
2: ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଧାମନଗରରେ ବିଜେପିର ନୂତନ କାର୍ଯ୍ୟାଳୟ ଗୃହର ଉଦ୍ଘାଟନ କରିଛନ୍ତି। ନୂତନ କାର୍ଯ୍ୟାଳୟ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। ସେହିପରି ମାଟି, ମା ଓ ମାନବ ସେବାକୁ ପ୍ରାଥମିକତା ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଗାଁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତଙ୍କୁ ସେ ଆହ୍ୱାନ ଜଣାଇବା ସହ 2036 ବିକଶିତ ଓଡ଼ିଶା ଓ 2047 ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଗଣ

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ମାଟି, ପାଣି, ପବନ, ବୃକ୍ଷ, ତରୁଲତା ଆଉ ଆକାଶର ବଳୟ ଭିତରେ କେଉଁ ଏକ ଅଦୃଶ୍ୟ ଛନ୍ଦରେ ଆମ ଜୀବନ ବନ୍ଧା, ଆଉ ସେ ବୃକ୍ଷ ତରୁଲତାଙ୍କୁ ନେଇ ଏକ ସୁସ୍ଥ ସୁନ୍ଦର ସବୁଜିମାମୟ ପରିବେଶରେ ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀ।
1: ଏସବୁର ସ୍ରଷ୍ଟା ସିଏ, ଯିଏ ସମସ୍ତ ପ୍ରାଣର ପ୍ରାଣ କେନ୍ଦ୍ର, ସମସ୍ତ ଚେତନାର ଚେତନା, ଆଦି ଅନାଦି, ସ୍ୱରୂପ ଅରୂପ ଏବଂ ସର୍ବସାରର ସର୍ବ।

0: ଭଗବାନ ତାଙ୍କରି ଯୋଗୁ ଏ ସୁନୀଳ ଆକାଶର ପରିକଳ୍ପନା, ଦିଗନ୍ତ ବିସ୍ତାରୀ ଫେନୀଳ ଜଳରାଶିର ଉଦ୍ଦୀପନା, ଆଉ ତା ସହିତ ଶାନ୍ତ ସବୁଜ କମନୀୟ ବନାନୀର ଅହେତୁକ ଆକର୍ଷଣ ଏବଂ ପଶୁପକ୍ଷୀ ମାନଙ୍କର ନିର୍ଭୟରେ ବିଚରଣ,
1: ଏସବୁ କେବଳ ଅନୁଭବ କରୁଥିବା ମଣିଷଟିଏ ହିଁ ବୁଝିପାରିବ ସେ ନିର୍ଗୁଣ ଶକ୍ତି ଦ୍ୱାରା ସୃଷ୍ଟ ଏହି ସୃଷ୍ଟି ଆଉ କମନୀୟ ସଂରଚନାକୁ,
0: ମନ ଭରି ଉପଭୋଗ କରିପାରିବ ପ୍ରକୃତିର ଏହି ସୁନ୍ଦରତମ ସମ୍ପଦକୁ, ଉପଲବ୍ଧି କରିପାରିବ ପରିବେଶ ପର୍ଯ୍ୟଟନ ସ୍ଥଳୀର ଗୁରୁତ୍ୱକୁ।

0: ପ୍ରକୃତିର ଏମିତି ସୁନ୍ଦର ସୁଶୀତଳ ଆଉ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ଯିଏ ଥରେ ପାଦ ଥାପିଛି ସେ ଭୁଲି ଯାଇଛି ଜୀବନର ସୁଖ ଦୁଃଖ, ଭଲ ମନ୍ଦ, ରାଗରୁଷା, ମାନ ଅଭିମାନ ଏବଂ ଅଭାବବୋଧକୁ। ସ୍ନେହ ପ୍ରେମ ଆଉ ମମତାର ବନ୍ଧନରେ ବାନ୍ଧି ହେଇଯାଇଛି ଆପେ ଆପେ, ଆଉ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶକୁ ପ୍ରାଧାନ୍ୟ ଦେଇଛି ତାର ଜୀବନକାଳ ଭିତରେ। ହଁ ଶ୍ରୋତା ବନ୍ଧୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବେଶ ପର୍ଯ୍ୟଟନସ୍ଥଳୀର କିପରି ବିକାଶ ହୋଇପାରିବ, ଉତ୍ତରୋତ୍ତର ଉନ୍ନତି ହୋଇପାରିବ, ତା ଛଡ଼ା ଆମ ଅର୍ଥନୀତିରେ ସହାୟକ ହୋଇପାରିବ। ଖାଲି ବନ ବିଭାଗ ତଥା ସରକାର ଚାହିଁଲେ ଏସବୁ ସମ୍ଭବ ହୋଇପାରିବ ନାହିଁ, ସେଥିପାଇଁ ଆମର ସହଯୋଗ ସହାୟତା ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଆବଶ୍ୟକ। ତେବେ ଆସନ୍ତୁ ଏହି ସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ସହକାରୀ ବନ ସଂରକ୍ଷକ ଡକ୍ଟର ଶୁଭଶ୍ରୀ ଦାସ।
1: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା
0: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ।
2: ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
3: ନମସ୍କାର,
2: ଆଜି ତ ଆମର ଆଲୋଚନାର ବିଷୟ ରହିଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ, ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ, ସାଧାରଣ ଭାବରେ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝାଯାଏ? ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝିବ?
3: ଆମେ ପରିବେଶ ପର୍ଯ୍ୟଟନ କହିଲେ ଏକ ପ୍ରାକୃତିକ ଅଞ୍ଚଳକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବୁଲିବାକୁ ଯିବା, ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହିତ ପରିବେଶକୁ ସୁରକ୍ଷା ଦେବା, ବନ୍ୟଜନ୍ତୁଙ୍କ ପ୍ରତି ସମ୍ମାନ ଦେଖାଇବା ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଦାୟିତ୍ୱବୋଧ ରଖି ବୁଲିବାକୁ ଯିବାକୁ ଆମେ ପରିବେଶ ପର୍ଯ୍ୟଟନ ଭାବେ ବୁଝିଥାଉ।
2: ପରିବେଶ ପର୍ଯ୍ୟଟନର ଆବଶ୍ୟକତା କଣ ରହିଛି?
3: ଆମ ଓଡ଼ିଶାରେ ବିଶେଷତଃ ଆମର 33% ଅଧିକ ଆମର ଜଙ୍ଗଲ ଭାଗ ଅଛି। ଯେଉଁ ଜଙ୍ଗଲରେ ଆମର ଜୈବ ବିବିଧତାର ବହୁତ ଅଧିକା ପରିପୂର୍ଣ୍ଣ ଭାବରେ ଅଛି ଏବଂ ଓଡ଼ିଶାରେ ଯେଉଁ ଆମର ପରିବେଶ ପର୍ଯ୍ୟଟନ କରାଯାଉଛି ସେଇଟା ହେଉଛି କମ୍ୟୁନିଟି ବେସ୍ଡ ଇକୋ ଟୁରିଜିମ୍, ଯେଉଁଟାକୁ ସାମୁଦାୟିକ ଭିତ୍ତିକ ପରିବେଶ ପର୍ଯ୍ୟଟନ ବୋଲି ଆମେ ବୁଝିବା। ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ତଥା ଦେଶର ଚାରିଆଡ଼େ ଆମେ ପରିଚିତ କରାଇପାରିବା। ଯେମିତି ଜଣେ ଶିମିଳିପାଳ ବୁଲିବାକୁ ଆସିଲା, ସେ ସେଠି ଆମର ବାଘ ଦେଖିଲା କି ଅର୍କିଡ୍ ଦେଖିଲା କି ଯାହା ବି ଦେଖିଲା, ସେ ତା ସାଙ୍ଗସାଥି ଏମିତି ହେଇକି ବିବିଧତାଟା ଚାରିଆଡ଼େ ପ୍ରଚାର ପ୍ରସାର ହେଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ସେ ରୋଜଗାରକ୍ଷମ କରାଇପାରୁଛି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରୁଛି। ଯେମିତି ଆମର ଓଡ଼ିଶାର ଇକୋ ଟୁରିଜିମ୍ରେ ଏବେ ବର୍ତ୍ତମାନ ସିଧାସଳଖ ଭାବରେ 750+ ସ୍ଥାନୀୟ ସମୁଦାୟଙ୍କୁ ଆମେ ରୋଜଗାରକ୍ଷମ କରିପାରିଛନ୍ତି ଏବଂ ସେଥିମଧ୍ୟରୁ 50% ଆମର ହେଉଛନ୍ତି ଆମର ଭଉଣୀ ଏବଂ ମା ମାନେ ଯୋଉ ଆମ ରହୁଛନ୍ତି କାମ କରୁଛନ୍ତି। ତାଦ୍ୱାରା ସେମାନଙ୍କର ଏକ ସାମାଜିକ ପରିଚୟ ସୃଷ୍ଟି ହେଉଛି, ଯୋଉଟା ଆମର ନାରୀ ସଶକ୍ତିକରଣ ସେଇଥିରେ ସାହାଯ୍ୟ କରୁଛି।
2: ଆଚ୍ଛା, ବହୁତ ବଢିଆ କଥା। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ପର୍ଯ୍ୟଟନ ଓ ପରିବେଶ ପର୍ଯ୍ୟଟନ ମଧ୍ୟରେ ପାର୍ଥକ୍ୟ କଣ ଅଛି?
3: ଆମର ପରିବେଶ ପର୍ଯ୍ୟଟନ ହେଉଛି ସାଧାରଣ ପର୍ଯ୍ୟଟନର ଗୋଟେ ଅଂଶ ମାତ୍ର। ସବୁ ଇକୋ ଟୁରିଜିମ୍ ଆମର ଟୁରିଜିମ୍ର ପାର୍ଟ, କିନ୍ତୁ ସବୁ ଟୁରିଜିମ୍ ଆମର

0: ଇକୋଟୁରିଜିମ୍ ର ପାର୍ଟ ନୁହେଁ।
1: ଆଜ୍ଞା,
0: ଆମର ସାଧାରଣ ପର୍ଯ୍ୟଟନ ଯୋଉଟା ସେଇଟା କେମିତି ଆମର ଇକୋଟୁରିଜିମ୍ ଠାରୁ ଭିନ୍ନ ହଉଛି ନା, ସାଧାରଣ ପର୍ଯ୍ୟଟନରେ ମୁଖ୍ୟତଃ ମନୋରଞ୍ଜନ, ଭ୍ରମଣ, ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦେଇଥାଉ ଏବଂ ଏଥିରେ ପରିବେଶ ସଂରକ୍ଷଣର ଭୂମିକା କମ୍ ଥାଏ ଏବଂ ଯୋଉ ପ୍ରତିକୂଳ ପ୍ରଭାବ ପଡୁଛି ଆମର ପରିବେଶ ଉପରେ ତାହାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। କିନ୍ତୁ ପରିବେଶ ପର୍ଯ୍ୟଟନରେ ଏଇଟା ଗୋଟେ ରେସ୍ପନ୍ସିବୁଲ୍ ଟୁରିଜିମ୍ ବା ସଷ୍ଟେନେବୁଲ୍ ଟୁରିଜିମ୍, ଯାହାଦ୍ୱାରା ପରିବେଶର ସୁରକ୍ଷା ତଥା ସଂରକ୍ଷଣକୁ ପ୍ରୋତ୍ସାହନ କରାଯାଏ। ଏହା ହେଉଛି ପ୍ରକୃତି ଉପରେ ସବୁଠାରୁ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବା ଏକ ପର୍ଯ୍ୟଟନ ପ୍ରଣାଳୀ, ଯାହା ଲୋକାଲ ଆମ ଯେତିକି ରହୁଛନ୍ତି ସେମାନଙ୍କ ରୋଜଗାରକ୍ଷମ ଉପରେ,
1: ଜଙ୍ଗଲ ନିକଟରେ ଯୋଉ ଲୋକମାନେ ରହୁଛନ୍ତି
0: ସେମାନଙ୍କର ରୋଜଗାରକ୍ଷମକୁ ଆମେ ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏବେ କୁହନ୍ତୁ, ପରିବେଶ ପର୍ଯ୍ୟଟନକୁ ସମାଜରେ ଆଦୃତ କରିବା ପାଇଁ ବନ ବିଭାଗ ତଥା ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି?
0: ଓଡ଼ିଶାରେ ପ୍ରଥମ ପରିବେଶ ପର୍ଯ୍ୟଟନର ଭାବନା 2008-09 ଆସିଥିଲା ଏବଂ 2016-17 ମସିହାରେ ଏହାର ଭିତ୍ତିପ୍ରସ୍ତର 23 ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରୁ ଆମେ 1.5 କୋଟି ରେଭିନ୍ୟୁ ଜେନେରେଟ୍ କରିଥିଲେ ଏବଂ 11,500 ପର୍ଯ୍ୟଟକ ଆମର ବୁଲିବା ପାଇଁ ଆସିଥିଲେ। କିନ୍ତୁ ବର୍ତ୍ତମାନ 21 ଜିଲ୍ଲାରେ 54 ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇସାରିଛି। ପର୍ଯ୍ୟଟକ ମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ୍ ଯେମିତି ଆମର ନେଚର ଟ୍ରେଡ୍ ରହିଲା, ବାର୍ଡ ୱାଚିଂ ରହିଲା, ବୋଟିଂ ରହିଲା, ସଫାରୀ ଏବଂ ସ୍ଥାନୀୟ ଖାଦ୍ୟ ଇତ୍ୟାଦିର ସୁବିଧା କରାଯାଇଛି।
1: ତାହେଲେ ଆମ ରାଜ୍ୟରେ କେଉଁ କେଉଁ ସ୍ଥାନରେ ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରହିଛି?
0: ମୁଁ ଯେମିତି କହିଲି ଆମର 54 ସ୍ଥାନର 21 ଜିଲ୍ଲାରେ ଆମର ଅଛି, ସେଥିମଧ୍ୟରୁ ପ୍ରମୁଖ ଯେମିତି ଆମର ରହିଲା ଶିମିଳିପାଳ, ଏବେ ଆମ ରିସେଣ୍ଟଲି ତାଳବନ୍ଧ ଓପନ୍ ହୋଇଛି ଭିଜିଟର୍ସ ମାନଙ୍କ ପାଇଁ। ତା ବାଦେ ଭିତରକନିକା, ଚିଲିକା, ସାତକୋଶିଆ, ଦେବ୍ରିଗଡ଼, ଚନ୍ଦକା ଏବଂ ପୁରୀର ଯେମିତି ଆମର ନୂଆନଈ, ମ୍ୟାନ୍ଗ୍ରୁଭ ଆଉ ମହେନ୍ଦ୍ରଗିରି, ଜାକମ, କୋରାପୁଟର ଦେଓମାଳି ଇତ୍ୟାଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅଛି। ତା ବାଦେ ଆମର 75 ସ୍ଥାନରେ ଦିବା ପରିବେଶ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥା କରାଯାଇଅଛି।
1: ଆଚ୍ଛା, ତାହେଲେ ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯଦି ସେ ଇଚ୍ଛା କରିବ, ସେମାନଙ୍କ ସୁବିଧା ପାଇଁ କଣ କଣ ସବୁ ପଦକ୍ଷେପ ବନ ବିଭାଗ ନେଇଛି?
0: ଆମର ମୁଖ୍ୟତଃ ବୁକିଂ ଯୋଉଟା ହଉଛି ଅନଲାଇନ୍ www.ecotourodisha.com ମାଧ୍ୟମରେ ସେ ବୁକିଂ କରିପାରିବେ। ସେଠି ଆମର ଡର୍ମିଟୋରୀ ବି ରହିଛି, ଟ୍ୱିନ୍ ସେୟାରିଂ ରୁମ୍ ବି ରହିଛି। ଯଦି ଏକ୍ସଟ୍ରା ପର୍ସନ ଯାଉଛନ୍ତି ତାଙ୍କ ପାଇଁ ପେଡ୍ ହିସାବରେ ବି ଖାଦ୍ୟ ଏବଂ ସେଇ ରୁମ୍ରେ ଆଡଜଷ୍ଟମେଣ୍ଟର ବି ବ୍ୟବସ୍ଥା ରହିଛି। କମ୍ପ୍ଲିମେଣ୍ଟାରୀ ଫୁଡ୍ ଯେମିତି ଲଞ୍ଚ, ଡିନର, ବ୍ରେକ୍ଫାଷ୍ଟ ଇତ୍ୟାଦିର ବ୍ୟବସ୍ଥା ରହିଛି। ଡିଫରେଣ୍ଟ ଆକ୍ଟିଭିଟି, ବାର୍ଡ ୱାଚିଂ, ନେଚର ଟ୍ରେଲ ଭଳିଆ ବ୍ୟବସ୍ଥା ମଧ୍ୟ ରହିଛି ଏବଂ ଏଇ ଯୋଉ ଜୁନ୍ ମାସ 5 ଟ୍ରେକିଂ 12 ଆମର ସିଲେକ୍ଟେଡ୍ ଡିଭିଜନରେ ଷ୍ଟାର୍ଟ କରିବାର ଯୋଜନା
1: ରହିଛି। ଆଚ୍ଛା, ଯିଏ ଅନଲାଇନ୍ରେ ବୁକିଂ କରିପାରିବନି ସିଏ କଣ ସେଇଠି ପହଞ୍ଚିକି ବୁକିଂ କରିପାରିବ କି?
0: ହଁ, ଆମର ଇକୋ ଟୁରିଜିମ୍ ସେଲ୍ ଗୋଟେ ରହିଛି PCCF ୱାଇଲ୍ଡ ଲାଇଫ୍ CWLW ଓଡ଼ିଶାଙ୍କ କାର୍ଯ୍ୟାଳୟରେ, ସେଠି ଆମର ସପୋର୍ଟ କରିବା ପାଇଁ ଷ୍ଟାଫ୍ ଅଛନ୍ତି। ଆପଣ ଯାଇକି ବି ହଉ ନହେଲେ ଆମର ଯୋଉ ଇକୋ ଟୁର୍ ୱେବସାଇଟ୍ରେ ଯୋଉ ନମ୍ବର ଅଛି ସେଇଥିରେ ଫୋନ୍ କଲେ ବି ସେ ଆପଣଙ୍କୁ ପୁରା ଗାଇଡ୍ କରିପାରିବେ କେମିତି ବୁକିଂ ହବ କଣ ହବ।
1: ଆଚ୍ଛା, ତାହେଲେ ବର୍ତ୍ତମାନ ପରିସ୍ଥିତିରେ କେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀର ଲୋକପ୍ରିୟତା ବଢିଛି ଆଉ ତା ପଛରେ କାରଣ କଣ?
0: ସେମିତି ତ ପର୍ଟିକୁଲାର ଗୋଟେ ଜାଗା କହି ହବନି। ଆମର ମହେନ୍ଦ୍ରଗିରି ଏବେ ରିସେଣ୍ଟଲି ଓପନ୍ ହେଇଛି, ଦେଓମାଳି ମହେନ୍ଦ୍ରଗିରି ଯୋଉଟାକି ଡିମାଣ୍ଡରେ ରହୁଛି, କାହିଁକି ନା ଏତେ ସୁନ୍ଦର ସେ ଜାଗା, ତ ତାକୁ ଯିବା ପାଇଁ ଲୋକଙ୍କ ମନରେ ବହୁତ ଆଗ୍ରହ ରହୁଛି।
1: ପ୍ରାକୃତିକ
0: ପରିବେଶ ବହୁତ ସୁନ୍ଦର। ସେମିତି ଆମର ଯେମିତି ଶିମିଳିପାଳ ରହିଲା, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଲୋକଙ୍କର ମେନ୍ ଆଟ୍ରାକ୍ସନ ସେଠିକାର ହଉଛି ଆମେ ଗଲେ ସେଠି ବାଘ ଦେଖିବୁ। ତାପରେ ରହିଲା ଦେବ୍ରିଗଡ଼, ଦେବ୍ରିଗଡ଼ ପାଖରେ ଯେମିତି ଆମର ରହୁଛି ହୀରାକୁଦ ଜଳଭଣ୍ଡାର ଏବଂ ତାର ବନ୍ୟଜନ୍ତୁଙ୍କ ସାଇଟିଂଟା ବହୁତ ଭଲ ହୋଇଥାଏ, ସେଥିପାଇଁ ସେ ବି ଚାହିଦାରେ ଅଛି। ତାପରେ ଆମର ଶିମିଳିପାଳରେ ଯେମିତି ମୁଁ କହିଲି କେବଳ ବାଘ ନୁହେଁ, ସେଠାରେ ଆମର ଏଣ୍ଡେମିକ୍ ଅର୍କିଡ୍ ଯେମିତି ଇରିଆ ମେଘାନେନ୍ସିସ୍, ଆଉ ଗୋଟେ ଶିମିଳିପାଳର ଯୋଉ ଗୁରୁଗୁରିଆର ଅର୍କିଡାରିୟମ୍ଟେ ଅଛି, ତ ତାକୁ ବି ଲୋକଙ୍କ ମନରେ ଯିବା ପାଇଁ ସେଥିପାଇଁ ଚାହିଦା ରହୁଛି।
1: ଲୋକମାନେ ପ୍ରାକୃତିକ ପରିବେଶକୁ ବେଶୀ ପସନ୍ଦ କରୁଛନ୍ତି।
0: ଆଉ ସ୍ପେସିଫିକାଲି ଆମର କରୋନା ପରଠାରୁ ଯୋଉ ଆମର ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ,
1: ମାନେ ପର୍ଯ୍ୟଟନ କରିବାକୁ ଯାଉଥିଲେ କିନ୍ତୁ କରୋନା ପରେ ପରେ ପରିବେଶ ପର୍ଯ୍ୟଟନ ପ୍ରତି ଆମର ପର୍ଯ୍ୟଟକ ମାନେ ବେଶୀ
0: ଆକୃଷ୍ଟ ଅଛନ୍ତି।
1: ଯେହେତୁ ଆପଣ ବନ ବିଭାଗର ଜଣେ ଅଛନ୍ତି ଆସିଷ୍ଟାଣ୍ଟ କନଜରଭେଟର, ସେହି ଅନୁସାରେ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବନ ବିଭାଗ କି ପ୍ରକାର କାର୍ଯ୍ୟ କରିଛି ବା ବର୍ତ୍ତମାନ କରୁଛି?
0: ଆମର ଯେତିକି ଏକ୍ଜିଷ୍ଟିଂ ଇକୋ ଟୁରିଜିମ୍ ସାଇଟ୍ ରହିଛି, ଯେମିତି ମୁଁ ଏବେ କହିଲି 54 ଆମର 2025-26 ଭିତରେ ହୋଇସାରିଛି, ତାର ରେଗୁଲାର ବେସିସ୍ରେ ଆମର ରକ୍ଷଣାବେକ୍ଷଣ ପାଇଁ ତାର କାର୍ଯ୍ୟାନୁଷ୍ଠାନ ନେଇଥାଉ। ତା ବାଦେ ଆମର ନୂତନ ଏବଂ ଉପଯୁକ୍ତ ପ୍ରାକୃତିକ ସ୍ଥଳୀ ଗୁଡ଼ିକୁ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସମ୍ମିଳିତ କରାଯାଉଅଛି। ଏହି ବର୍ଷ ପ୍ରାୟ ଆମର ସିଲେକ୍ଟେଡ 8-10 ସ୍ଥାନକୁ ନିଆଯାଇଛି, ପ୍ରାୟ 200 ଅଧିକ ନୂତନ କକ୍ଷ ଯୋଗ କରିବାର ଯୋଜନା ଅଛି।
1: ସେ ଯୋଉ 8-10 କହିଲେ ନିଆଯାଇଛି।

0: କେଉଁ କେଉଁ ଜାଗାରେ ଅଛି?
1: ସେଇଟା ତ ପୁରା ଫାଇନାଲ ହେଇନି, କିନ୍ତୁ ଯୋଜନାରେ ଆମର ଯେମିତି ରହିଲା ଚିଲିକା, ଶିମିଳପାଳ, ସାତକୋଶିଆ ଏଇସବୁ ସ୍ଥାନ ମାନଙ୍କୁ ନିଆଯାଇଛି।
0: ଆଚ୍ଛା, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ କି ପ୍ରକାର କାର୍ଯ୍ୟ ବନ ବିଭାଗ ତଥା ସରକାର ହାତକୁ ନେଉଛନ୍ତି?
1: ଆମର ଲାଷ୍ଟ ଯୋଉ 2025-26 ବର୍ଷରେ ସଚେତନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି କରିବା ପାଇଁ ଗୋଟେ ପ୍ରକୃତି ପରିଚୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଏବଂ ଗୋଟେ ମାଇସ୍ ଟୁରିଜିମ। ମାଇସ୍ ଟୁରିଜିମ ମାନେ ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଛି ମିଟିଂ ଫିଟିଂ ଇତ୍ୟାଦି କରିବା ପାଇଁ, ସେଇଠି ବି ଆମର ଏଥର ନୂଆ ବ୍ୟବସ୍ଥା କରାଯିବାର ଯୋଜନା ଅଛି। ତାପରେ ହୋମ୍ଷ୍ଟେ, ଯେମିତି ଆମର ଦେବ୍ରିଗଡ଼ରେ ଅଲରେଡି ହୋମ୍ଷ୍ଟେ ଚାଲିଲାଣି ଡୁଡ୍ରୁକୁସୁମ ଠାରେ, ତ ଶିମିଳପାଳ ଆଉ ବି କେତେ ଗୁଡ଼େ ଆଦିବାସୀ ଅଞ୍ଚଳ ମାନଙ୍କରେ ଏସବୁ କରିବା ପାଇଁ ଯୋଜନା ଆଗକୁ ଅଛି। ତା ବାଦେ ଆମର ଯୋଉ ଇଟିଜି ଏବଂ ସ୍ଥାନୀୟ ଲୋକମାନେ ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର IIT ଟିମ୍ ଏବଂ IHM ସହିତ ଆମେ ଯୋଗାଯୋଗ କରୁଛୁ, ଏବଂ ରିସେଣ୍ଟଲି ଆମର ଚନ୍ଦକାଇ ଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି 15 ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ, ହୋର୍ଡିଂ ଆଉ ମାଗାଜିନ୍ସ, କ୍ୟାଲେଣ୍ଡର, ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
0: ଆଚ୍ଛା, ବହୁତ ସୁନ୍ଦର କଥା। ଯାହା ହଉ, ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା

0: ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର IIT ଟିମ୍ ଏବଂ IIHM ସହିତ ଆମେ ଯୋଗାଯୋଗ କରୁଛୁ, ଏବଂ ରିସେଣ୍ଟଲି ଆମର ଚନ୍ଦକାଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି 15 ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ, ହୋର୍ଡିଂ ଆଉ ମାଗାଜିନ୍ସ, କ୍ୟାଲେଣ୍ଡର, ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
1: ଆଚ୍ଛା, ବହୁତ ସୁନ୍ଦର କଥା, ଯାହା ହଉ ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା ପାଇଁ, ଦେଶ ବିଦେଶରେ ପରିଚିତ କରାଇବା ପାଇଁ ବନ ବିଭାଗ ଏତେ ସବୁ କାର୍ଯ୍ୟ କରୁଛି। ତାହେଲେ ଏଇଠି ଗୋଟେ କଥା ମନକୁ ଆସୁଛି, ଦେଶ ବିଦେଶରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ବା ତାଙ୍କର ମନୋରଞ୍ଜନ କରିବା ପାଇଁ କଣ ସବୁ ନୂତନ ଭାବରେ ଯୋଜନା କରାଯାଉଛି ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀରେ?
0: ଯେମିତି ମୁଁ କହିଲି, ଆମର ମାଇସ୍ ଟୁରିଜିମ ହେଲା, ହୋମ୍ ଷ୍ଟେ ହେଲା,
1: ମାଇସ୍ ଟୁରିଜିମ ଯୋଉ କହିଲେ ସେଇଟା କଣ?
0: ମାଇସ୍ ଟୁରିଜିମ ଆମର ସେଠି ଯୋଉ କର୍ପୋରେଟ ସେକ୍ଟର ଗୁଡାକ ରହୁଥିଲେ, ଯେମିତି ଆମର ବଣେଇରେ ଆମର 2ଟି ଅଛି, ସାନ ଘାଗେରା ହେଲା ଆଉ ଟେନ୍ସା ହେଲା, ସେ ପାଖାପାଖି ବହୁତ ମାଇନିଂ ଏରିଆ ଅଛି, ତ ସେମାନଙ୍କର ଯୋଉ ମିଟିଂ ଫିଟିଂ କରିବା ପାଇଁ ତାଙ୍କୁ ଏଥର ସେଇଟା ଯୋଜନା କରାଯାଇଛି ଯେ ତାଙ୍କୁ ସେଇଟା କରିବା ପାଇଁ ଆଲାଉ କରାଯିବ। ତାପରେ ଯେମିତି ହୋମ୍ ଷ୍ଟେ ଗଲେ ସେ ପାଖାପାଖି ଲୋକମାନେ ବି ତା ଦ୍ୱାରା ବହୁତ ଉପକୃତ ହେଇପାରିବେ। ତାପରେ ଆମର 3ଟା ପାଇପଲାଇନ୍ରେ ପ୍ରୋଜେକ୍ଟ ଅଛି, ଯେମିତି ଆମର ନଅଣା ଆଉ ଦେଓ ହେଉଛି ମୟୂରଭଞ୍ଜ ଜିଲ୍ଲାର ଏବଂ ବାଲିପୁଟ ହେଉଛି ସାତକୋଶିଆର, ସେଇଟା ଏବେ ଏଇ ଚଳିତ ବର୍ଷରେ ଓପନ ହେବାର ଇଏ କରାଯାଇଛି। ତା ବାଦେ ଆମର ଯୋଉ ଇକୋ ଟୁରିଜିମରୁ ଯାହା ବି ଆୟ ଆମେ ପାଇଥାଉ ତାର 80% ଆମର ସେଇ ଲୋକମାନଙ୍କର ତାଙ୍କର ଜୀବନ ଜୀବିକା ନିର୍ବାହ ପାଇଁ ଆମେ ତାକୁ ଉପଯୋଗ କରୁଛୁ। ଏବଂ ଆମର ଇକୋ ଟୁରିଜିମ ପଲିସି 2012 ଗୋଟେ ଅଛି, ସେଇ ହିସାବରେ ଆମେ ସବୁ ଇକୋ ଟୁରିଜିମର କାମ ଗୁଡାକୁ କରିଆସୁଛୁ।
1: ଆଚ୍ଛା, ଆପଣ ଯୋଉ କହିଲେ ହୋମ୍ ଷ୍ଟେ ର ବ୍ୟବସ୍ଥା ରହିଛି, ଯୋଉ ହୋମ୍ ଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚୟ ତାର ଖାଇବା ପିଇବାର ବ୍ୟବସ୍ଥା ହଉଥିବ, ସେ ଯୋଉ ଖାଇବା ପିଇବା ପରିବେଶ ପର୍ଯ୍ୟଟନ ସ୍ଥଳୀରେ ବ୍ୟବସ୍ଥା କରାଯାଉଛି ସେସବୁର ଦାୟିତ୍ୱ କେମିତି କଣ ନିର୍ବାହ କରାଯାଉଛି ସେ ସମ୍ପର୍କରେ ବୁଝେଇକି ଆମ ଶ୍ରୋତା ବନ୍ଧୁ ମାନେ କୁହନ୍ତୁ। ଯୋଉ ଶ୍ରୋତା ବନ୍ଧୁ ମାନେ ଆଜି ଆମର ଏ କାର୍ଯ୍ୟକ୍ରମ ଶୁଣୁଥିବେ ସେ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯାଇକି ବୁଲିକି ଆସିବା ପାଇଁ।
0: ଆମର ଯେମିତି ଅଲରେଡି ଗୋଟେ ତ ଷ୍ଟାର୍ଟ ହୋଇସାରିଛି, ଯେମିତି ଆମର ଦେବ୍ରିଗଡ଼ର ଡୁଡ୍ରୁ କୁସୁମ, ତ ସେଇଠି ଆମର ଯୋଉ କହିଲି ଆମର ୱେବସାଇଟ www.ecotourodisha.com, ସେଇଥିରେ ସେଇଟା ଶୋ କରୁଛି ଅନଲାଇନ୍ ବୁକିଂ କରିବା ପାଇଁ। ତ ଯୋଉ ଆମର 80% ଯାଉଛି ଲୋକମାନଙ୍କୁ, ଇଡିସି ମେମ୍ବର୍ସ ଯୋଉମାନେ ସେଇ ଲୋକାଲି ଯୋଉ ଲୋକମାନେ କାମ କରୁଛନ୍ତି,
1: ମାନେ ଜଙ୍ଗଲ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି, ଯୋଉ ଗାଁ ରହୁଛି ସେଇ ଲୋକମାନଙ୍କୁ ନେଇକି ତାଙ୍କର ଯୋଉ ଖାଦ୍ୟ ପାନୀୟ ଯୋଉ ପର୍ଯ୍ୟଟକ ମାନଙ୍କର ବ୍ୟବସ୍ଥା କରାଯାଉଛି,
0: ସେମାନଙ୍କ ଦ୍ୱାରା ହିଁ ବ୍ୟବସ୍ଥା କରାଯାଉଛି। ତ 80%ରୁ ଆମର 25% ସେମାନଙ୍କର ରିକରିଂ ଏକ୍ସପେଣ୍ଡିଚର, ଯେମିତି ହେଲା ଖାଦ୍ୟ, ଇଲେକ୍ଟ୍ରି ବିଲ୍ ହେଲା, ଏସବୁ ପାଇଁକା ଖର୍ଚ୍ଚ କରାଯାଉଛି। ତାପରେ ସେଗୁଡାକ କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ଅଣ୍ଡରରେ ସବୁ ତାର ତତ୍ତ୍ୱାବଧାନରେ ହଉଛି ହୋମ୍ଷ୍ଟେ ଗୁଡିକ।
1: ବହୁତ ଭଲ କଥା। ତାହେଲେ 2025-26 ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା କେତେ ଥିଲା?
0: ସଂଖ୍ୟା ଆମର ପ୍ରାୟ ଥିଲା 2 ଲକ୍ଷ ପାଖାପାଖି ଥିଲା, ଏବଂ ସେଥିରୁ ଆମେ 22 କୋଟି ଟଙ୍କା ଆଦାୟ କରିଥିଲୁ।
1: ଯୋଉ ଆପଣ କହିଲେ 22 କୋଟି ଟଙ୍କା ଆଦାୟ କରିଥିଲେ, ତାମାନେ ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ କି ପ୍ରକାର ପ୍ରଭାବ ପକାଉଛି?
0: ପରିବେଶ ପର୍ଯ୍ୟଟନ କରୋନା ପରଠୁ ଲୋକମାନେ ମାସ୍ ଟୁରିଜିମରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମକୁ, ତ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି, ତ ଏଇଟା ଆମର ସଷ୍ଟେନେବୁଲ ଆର୍ଥିକ ଉନ୍ନତିରେ ଦେଶର ସାହାଯ୍ୟ କରୁଛି। ଏବଂ ଇକୋ ଆୱାରନେସ୍ ଏବଂ ଲୋକମାନଙ୍କର ଜୀବନ ଜୀବିକାକୁ ଉନ୍ନତି କରୁଛି। ଯେମିତି ଆମର ସଷ୍ଟେନେବୁଲ ଟୁରିଜିମରେ ଗୋଟେ ଡାଟା 2022 ଆମେ $26.01 million ପାଇଥିଲୁ, କିନ୍ତୁ 2032 ବେଳକୁ ଆମେ ସେଇଟାକୁ ଏକ୍ସପେକ୍ଟ କରୁଛୁ $151.88 million ସେଇଟା ପହଞ୍ଚିବ। ତ ପ୍ରତିବର୍ଷ 15-19% ବୃଦ୍ଧି ପାଉଛି ଆମର ଇକୋ ଟୁରିଜିମଟି।
1: ଆଚ୍ଛା, ବେଳେବେଳେ ଦେଖାଯାଏ ଯେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯୋଉ ଲୋକମାନେ ଯାଆନ୍ତି ସେମାନେ ଧର କୁମ୍ଭୀରକୁ ଖାଇବା ପକେଇ ଦିଅନ୍ତି, କି ଯଦି ହାତୀ ପାଖାପାଖି ଗଲେ ହାତୀ ପାଖରେ ସେଲ୍ଫି ଉଠେଇବା, କି ହାତୀକୁ ଢେଲା ପକେଇବା, ଯୋଉ ପାଣି ବୋତଲ ନେଉଛନ୍ତି ପକେଇବା, ସେଗୁଡା କରିବା ଦ୍ୱାରା ସେମାନେ ହିଂସ୍ର ହେଇକିରି ମଣିଷକୁ ଆକ୍ରମଣ କରୁଛନ୍ତି। ସେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବନ ବିଭାଗ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ କଣ ସବୁ ପଦକ୍ଷେପ ନେଉଛି?
0: ଯୋଉଟା ଏବେ ଆପଣ କହୁଛନ୍ତି ଆମର ଯୋଉ ଯାଉଛନ୍ତି ସେମାନେ ଆକ୍ଚୁଆଲି ପରିବେଶ ପର୍ଯ୍ୟଟକ ନୁହନ୍ତି, ସେମାନେ ହେଉଛନ୍ତି ନର୍ମାଲ ଟୁରିଷ୍ଟ।
1: ଆଚ୍ଛା,
0: ସେମାନଙ୍କୁ ଆମେ ଏଇ ଯୋଉ ବନ ବିଭାଗର ଯୋଉ ରହିଲା ପ୍ରାକୃତିକ ସୌନ୍ଦର୍ଯ୍ୟ ହଉ, ଐତିହ୍ୟ ଏବଂ ଜନ୍ତୁମାନଙ୍କ ପ୍ରତି ଆମେ ଫାର୍ଷ୍ଟ ରେସ୍ପେକ୍ଟ କରିବା, ସମ୍ବେଦନଶୀଳ ହେବା। ତ ଏଇ ମାଧ୍ୟମରେ ଆମର ସେଠି ବିଭିନ୍ନ ପ୍ରକାର ସାଇନେଜ୍ ରହୁଛି, ତାପରେ ଆମେ ଯୋଉ ଟ୍ରେନିଂ ଦଉଛୁ ଇଡିସି ମେମ୍ବର୍ସ ମାନଙ୍କୁ, ଇଡିସି ମେମ୍ବର୍ସ ମାନେ ଇକୋ ଡେଭଲପମେଣ୍ଟ କମିଟି, ସେଇଟା ଆମର ସେଇ ଯୋଉ ଗାଁ ଲୋକମାନଙ୍କୁ ନେଇକି ତିଆରି କରାଯାଇଛି। ତ ସେମାନଙ୍କୁ ଆମେ ଟ୍ରେନିଂ ଦଉଛୁ, ସେମାନେ ବି ସେଇ ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନଙ୍କୁ ବୁଝାଉଛନ୍ତି, ତ ମତେ ଲାଗୁଛି ଏଇ ମାଧ୍ୟମରେ ଆସ୍ତେ ଆସ୍ତେ ଆମର ଯୋଉ ଯାଉଛନ୍ତି ଟୁରିଷ୍ଟ

0: ସେମାନେ ଇକୋ ଟୁରିଷ୍ଟ କୁ କନଭର୍ଟ ହେଇପାରିବେ।
1: ସେମାନେ ଏମିତି ଆଉ କାର୍ଯ୍ୟକ୍ରମ କରିବେନି ଯୋଉ ପଶୁମାନଙ୍କ ସହିତ କି ଯୋଉ କୁମ୍ଭୀର ମାନଙ୍କୁ ଯୋଉ ଖାଇବା, ସେଥିପାଇଁ କଣ ମାନେ ବନ ବିଭାଗ ସଜାଗ ଥାଏ ଯେ କେମିତି ସେମାନେ କ୍ଷତି ନ ପହଞ୍ଚେଇବେ ବନ୍ୟଜନ୍ତୁଙ୍କ?
0: ଆମର ଆକ୍ଚୁଆଲି ମାନେ ଗାଇଡ ବି ଥାନ୍ତି ସାଙ୍ଗରେ, ଯୋଉ ଯାଆନ୍ତି ନେଚର କ୍ୟାମ୍ପ ଯୋଉ ବୁକ୍ କରନ୍ତି, ସେମାନେ ସଫାରି ହଉ କି ବୋଟିଂ ହଉ ଯାହା ବି କରନ୍ତି, ସେଥିରେ ବନ ବିଭାଗର ଷ୍ଟାଫ ମାନେ ସେଇଠି ସଜାଗ ଥାନ୍ତି ଏବଂ ସେମାନଙ୍କୁ ସବୁ ସମୟରେ ସଚେତନ କରାନ୍ତି ଯେ ଏମିତି କରିବା ଦ୍ୱାରା କଣ ହବ। ଯଦି ଆମର ପ୍ରକୃତି ରହିବ ତେଲେ ପରିବେଶ ପର୍ଯ୍ୟଟନ ହବ, ଯଦି ପ୍ରକୃତି ନ ରହିବ ତାହେଲେ ପରିବେଶ ପର୍ଯ୍ୟଟନର କ୍ୱେଶ୍ଚିନ୍ ହିଁ ଆସୁନି। ସେଥିପାଇଁ ବନ ବିଭାଗ ଏହା ପାଇଁ ବହୁତ ସଜାଗ ଅଛି।
1: ଆପଣ ଚାକିରି କରିବା ଭିତରେ ଏମିତି କିଛି ଅଘଟଣ ଆପଣଙ୍କ ଆଖି ସାମ୍ନାକୁ ଆସିନି ଯୋଉଟାକି ଆପଣଙ୍କୁ ଦୁଃଖ ଲାଗିଛି? ଆପଣ ଯେହେତୁ ପରିବେଶ ପର୍ଯ୍ୟଟନରେ କାମ କରୁଛନ୍ତି,
0: ସେମିତି ତ କୌଣସି ଇଏ ଆସିନି, ନେଗେଟିଭ ଏକ୍ସାମ୍ପଲ ତ ମୋ ଆଖିରେ ଆସିନି, କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପଜିଟିଭ ଏକ୍ସାମ୍ପଲ ଦେଇପାରିବି। ମଙ୍ଗଳା ଯୋଡ଼ି ଆପଣ ଜାଣିଥିବେ ଚିଲିକାର, ତ ସେଇଠି ଫାଷ୍ଟ କଣ ହଉଥିଲା ନା, ଯୋଉ ଶିକାରୀ ମାନେ ବହୁତ ଥିଲେ ତ ସେମାନେ ଚଢେଇକୁ ମାରୁଥିଲେ, ତାପରେ ତାଙ୍କୁ ଖାଉଥିଲେ, ଏସବୁ କାମ
1: କରୁଥିଲେ,
0: ବିକ୍ରି ବି କରୁଥିଲେ। ତ ଆମର କଣ ହେଲା ନା, ଏଇ ପରିବେଶ ପର୍ଯ୍ୟଟନ ମଙ୍ଗଳା ଯୋଡ଼ିରେ ତିଆରି ହେଲା ପରେ ସେଇଟା ଡାଇରେକ୍ଟଲି ହଉ ଇଣ୍ଡାଇରେକ୍ଟଲି ହଉ ପରୋକ୍ଷ ଭାବରେ ନହେଲେ ପ୍ରତ୍ୟକ୍ଷ ଭାବରେ ରୋଜଗାର କ୍ଷମ ସେମାନଙ୍କୁ କରେଇ ପାରିଲା। ତ ସେମାନେ ଶିକାରୀରୁ ଏବେ ରକ୍ଷକ ପାଲଟି ଯାଇଛନ୍ତି। ତ ଏଇଟା ଗୋଟେ ବହୁତ ଭଲ ମାନେ ସକ୍ସେସଫୁଲ ଏକ୍ସାମ୍ପଲ ଆମର ଇକୋ ଟୁରିଜିମ ଓଡ଼ିଶାର। ତ ସେଇ ହିସାବରେ ସବୁ ସ୍ଥାନରେ ଆସ୍ତେ ଆସ୍ତେ ସଚେତନତା ହେବ ଏବଂ ଲୋକମାନେ ସଜାଗ ହେବେ ଏବଂ ପରିବେଶ ପ୍ରତି ଆମର ସମ୍ବେଦନ ହେବେ ବୋଲି ମୋର ଆଶା ଅଛି।
1: ଯାହା ହଉ, ଯେ ଶିକାରୀକୁ ଆପଣ ମାନେ ପରିବର୍ତ୍ତନ କରିଛନ୍ତି ଗୋଟେ ସାଧାରଣ ଲୋକ ଭାବରେ, ସିଏ ପୁଣି ଜଗୁଛନ୍ତି ମଙ୍ଗଳା ଯୋଡ଼ିରେ ପକ୍ଷୀମାନଙ୍କୁ, ବହୁତ ସୁନ୍ଦର କଥା, ବନ ବିଭାଗର ଗୋଟେ ସୁନ୍ଦର ପଦକ୍ଷେପ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଭବିଷ୍ୟତ କ'ଣ?
0: ଆମ ଓଡ଼ିଶାର ପରିବେଶ ପର୍ଯ୍ୟଟନ ଯେମିତି ଆମର 22 କୋଟି ଥିଲା ରେଭିନ୍ୟୁ, ତ ଆମେ ସେଇଟାକୁ ଏକ୍ସପେକ୍ଟ କରିଛୁ ଯେ ସେଇଟା 50 କୋଟି ହବ, ମାନେ ଆମର ଯୋଉ ରୋଜଗାର ହଉଛି ପରିବେଶ ପର୍ଯ୍ୟଟନରୁ ସେଇଟା ପହଞ୍ଚିବ। ତ ଏହାଦ୍ୱାରା ଯେମିତି ଏବେ 750ରୁ ଉର୍ଦ୍ଧ୍ୱ ଲୋକ ଆମର ସିଧାସଳଖ ଭାବରେ ରୋଜଗାରକ୍ଷମ ହୋଇପାରିଛନ୍ତି, ତ ତାର ମିନିମମ 4-5 ଗୁଣା ଅଧିକା ଆମେ ଏକ୍ସପେକ୍ଟ କରୁଛୁ ଏଇ 5 ବର୍ଷ ଭିତରେ ପହଞ୍ଚିବେ ବୋଲି। ତ ଏହାଦ୍ୱାରା ଆମର କଣ ହବ କି ମାନେ ଯୋଉ ଟୁରିଷ୍ଟ ମାନେ ଆମର ଇକୋ ଟୁରିଷ୍ଟ ଆକ୍ଚୁଆଲି, ସେମାନଙ୍କୁ ଆମେ ଆୱାର୍ଡ ଏବଂ ହାଇ ଏଣ୍ଡ ଟୁରିଷ୍ଟ ମାନଙ୍କୁ ମେନ୍ ଫୋକସ୍ କରୁଛୁ। ତ ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ଉପରେ, ପରିବେଶ ଉପରେ ଲୋକଙ୍କର ସଚେତନତା ହେବ ଏବଂ ଲୋକମାନେ ଯିବେ ଦୟା ଯୋଉ ଜିନିଷଟି ଅଛି ସେଇ ଜିନିଷଟାକୁ ଯେମିତି ସମସ୍ତେ ଫଲୋ କରିବେ,
1: କାମରେ ସେଟା ପରିଣତ କରିବେ, ଜୀବଙ୍କ ପ୍ରତି ଦୟା ଭାବ ଜାଗ୍ରତ ହବ।
0: କାହିଁକିନା ଭଗବାନ ମଣିଷକୁ ସବୁଠୁ ଶ୍ରେଷ୍ଠ କରିଛନ୍ତି, ଆଉ ଯଦି ଆମେ ସମସ୍ତଙ୍କୁ ମାରିଦବା ଆଉ କହିବା ଆମେ ବଞ୍ଚିବା ସେଟା କେବେ ହେଇ ହିଁ ପାରିବ,
1: ଜୈବ ବିବିଧତାରେ ତ ଅସୁବିଧା ହବ ନା।
0: ଏକ୍ଜାକ୍ଟଲି, ତ ପରିବେଶ ପର୍ଯ୍ୟଟନ ମାଧ୍ୟମରେ ସେଇ ଜିନିଷଟି ଆମର ପ୍ରତିଷ୍ଠା ହେଇପାରିବ ବୋଲି ମୋର ଆଶା ଅଛି।
1: ଆଚ୍ଛା, ଯୋଉ କହିଲେ ସଚେତନତା କଥା, ଲୋକମାନଙ୍କୁ ହଉ ବା ପିଲାମାନଙ୍କୁ ହଉ ଗୋଟେ ସାଧାରଣ ଜନତାକୁ ସଚେତନତା କରିବା ପାଇଁ ପରିବେଶ ପର୍ଯ୍ୟଟନକୁ ନେଇକି ବନ ବିଭାଗ କଣ କରିଥାଏ?
0: ଯେମିତି ଆମର ମୁଁ କହିଲି, ସଚେତନତା ହଉଛି ଗୋଟେ ଆଜିର ନୁହେଁ ଯେ ଆମେ କାଲି ଜଣଙ୍କୁ ସଚେତନତା କରିଦବା, ତ ଏଇଟା ଗୋଟେ ପ୍ରୋସେସ।
1: ସେଥିରେ ଆମେ ହାର ମାନିବାନି, ଆମେ କିନ୍ତୁ କରି ଚାଲିଥିବା,
0: ଯେମିତି ଆମର ଟ୍ରେନିଂ ମୁଁ କହିଲି ଆପଣଙ୍କୁ, ତ ଆମର ଇଡିସି ମେମ୍ବର୍ସ ମାନଙ୍କୁ ଯୋଉମାନେ ସେଠି ଲୋକାଲି କାମ କରୁଛନ୍ତି ତାଙ୍କୁ ଟ୍ରେନିଂ ଦିଆହଉଛି। ତା ବାଦେ ଆମର ସାଇଟ୍ ମ୍ୟାନେଜର ବି ପ୍ରତି ସାଇଟ୍ରେ ଅଛନ୍ତି ଯୋଉଠି ଆମର ଆବଶ୍ୟକ ଅଛି, ତ ସେ ସାଇଟ୍ ମ୍ୟାନେଜର ମାନଙ୍କୁ ବି ଟ୍ରେନିଂ ଦିଆହଉଛି, ତାଙ୍କୁ ଆମେ ଗୋଟେ ମାଷ୍ଟର ଟ୍ରେନର ହିସାବରେ ବାହାର କରିବା ଯିଏକି ଯାଇକି ସେଠି ପୁଣି ଇଡିସି ମାନଙ୍କୁ ରିପିଟେଡଲି ଟ୍ରେନିଂ ଦବ। ତା ବାଦେ ଆମର ଏଇଥର ଅଫିସର୍ସ ମାନଙ୍କୁ ବି ଟ୍ରେନିଂ ଦିଆ ସରିଛି, ତ ଏଇଟା ଗୋଟେ ପ୍ରୋସେସ। ଏଇ ପ୍ରୋସେସରେ ଆଜି ନହେଲେ କାଲି ନିହାତି ଆମେ ସେଇଠି ପହଞ୍ଚିବା ଯେ ଲୋକମାନେ ସଚେତନ ହେବେ।
1: ଆଚ୍ଛା, ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କର ଭୂମିକା କ'ଣ ରହିଛି?
0: ପରିବେଶ ପର୍ଯ୍ୟଟନରେ ସାସ୍କି ବୋଲି ଗୋଟେ ପ୍ରୋଜେକ୍ଟ ଆସିଛି, ତ ସେଥିରେ ଆମର ଯୋଉ ରହିଲା ସାତକୋଶିଆ ହେଲା, ବଡ଼ମୂଳ ହେଲା, ସେସବୁ ଜାଗା ଗୁଡାକୁ ବିକାଶ କରିବା ପାଇଁ ଆମର ଯୋଜନା ଚାଲିଛି। ତା ବାଦେ ଆମର ଯୋଉ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟର ବି ରହିଲା ଯେମିତି ପ୍ରୋଜେକ୍ଟ ରହିଛି 4ଟି ବଡ଼ ବଡ଼ ଏଇ ବର୍ଷ ପାଇଁ, ଶିମିଳପାଳ, ଭିତରକନିକା, ମହେନ୍ଦ୍ରଗିରି, ଦେବ୍ରିଗଡ଼ ଇତ୍ୟାଦି ସ୍ଥାନରେ ମଧ୍ୟ ବିକାଶ କାମ ଚାଲୁଅଛି।
1: ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ତ ନେଇ ଆପଣ ବହୁତ ସୁନ୍ଦର ଭାବରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କି ଏହାର କିଛି ଯୋଜନା କି ଆଗକୁ କେମିତି ଏହା ବଢିପାରିବ ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧୁମାନଙ୍କୁ କିଛି କୁହନ୍ତୁ।
0: ଯେମିତି ଆମର ଯୋଜନା ରହିଲା, ହୋମଷ୍ଟେ ରହିଲା, ଟ୍ରେକିଂ ଯୋଉ 5th June ଲଞ୍ଚ ହବାର ଅଛି ସେ ବିଷୟରେ ରହିଲା, 3ଟା ପାଇପ୍ଲାଇନ୍ ପ୍ରୋଜେକ୍ଟ ଯୋଉଟା ଚଳିତ ବର୍ଷ ଆମର ଓପନ୍ ହବାକୁ,
1: 3ଟା ପାଇପ୍ଲାଇନ୍ ଯୋଉ କହିଲେ ସେଟା କଣ?
0: 3ଟା ପ୍ରୋଜେକ୍ଟ ଆମର ଏବେ ପ୍ରୋସେସିଂ ମାନେ ଅନଗୋଇଂ ହେଇକି ଅଛି, ଯୋଉଟାକି ଆମର ଏଇ ବର୍ଷରେ ସେଟା ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବା ପାଇଁ ମୁଁ ଆଶା କରୁଛି, ଯୋଉଟା ଆମର ରହିଲା ଦେଓ ଏବଂ

0: ନା ରହିଲା ମୟୂରଭଞ୍ଜ ଜିଲ୍ଲାରେ, ଏବଂ ସାତକୋଶିଆରେ ଆମର ରହିଲା ବାଲିପୁର।
1: ସେଠି ସ୍ୱତନ୍ତ୍ର କ'ଣ କରାଯିବାର ବ୍ୟବସ୍ଥା ରହିଛି ପରିବେଶ ପର୍ଯ୍ୟଟନସ୍ଥଳୀର ଉନ୍ନତି ପାଇଁ?
0: ଯେମିତି ଆମର 54 ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି, କଟେଜ ରହିଲା, ତାପରେ ଖାଇବା ପିଇବା ତ ଲୋକମାନେ ସେଠିକାର ଯେଉଁମାନେ ରହୁଛନ୍ତି ସେମାନେ ପ୍ରସ୍ତୁତ କରି ଦେଉଛନ୍ତି। ତା ବାଦେ ସେଇଟା ଯେହେତୁ ଆମର ନଅଣା ଶିମିଳିପାଳ ଭିତରେ ରହୁଛି, ତ ଟ୍ରେକିଂ ବି କରିପାରିବେ, ବାର୍ଡ ୱାଚିଂ
1: କରିପାରିବେ,
0: ସେସବୁ ହଁ ସାଇକ୍ଲିଂ ବି କୋଉ କୋଉ ସ୍ଥାନରେ ଆମର ଅଲରେଡି ଏବେ ବି ଅଛି, ତ ସେସବୁ ଜିନିଷର ବ୍ୟବସ୍ଥା କରାଯାଉଛି।
1: ତାମାନେ ପର୍ଯ୍ୟଟକ ମାନେ ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେଉଛନ୍ତି, ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।
0: ଆଜ୍ଞା,
1: ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଏଇ ପରିବେଶ ପର୍ଯ୍ୟଟନକୁ ନେଇକି ଆଉ କ'ଣ କହିବେ?
0: ମୋର ଓଡ଼ିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋ ହୃଦୟରୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ପ୍ରଥମେ ଆମ ଓଡ଼ିଶାକୁ ବୁଲି ଦେଖନ୍ତୁ, ତାପରେ ଆମ ଭାରତ ହଉ କି ଭାରତ ବାହାର ହଉ ସେସବୁ ଜିନିଷ ବୁଲିବାକୁ ଯିବା, କାହିଁକିନା ଆମ ଓଡ଼ିଶାରେ ବହୁତ ଜିନିଷ ଅଛି ଯୋଉଟାକି ଆମେ ଏବେ ବି ଦେଖିନାହାନ୍ତି। ଓଡ଼ିଶାର ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଗୋଟେ ସାଧାରଣ ପର୍ଯ୍ୟଟକ ଭାବରେ ନାହିଁ, ଜଣେ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ଭାବରେ ଯାଆନ୍ତୁ, ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, ଅନୁଭବ କରନ୍ତୁ, ଏବଂ ବୁକିଂ ପାଇଁ ଯେମିତି ମୁଁ ଆପଣଙ୍କୁ କହିଲି www.ecotourodisha.com ୱେବସାଇଟ୍ରେ ଆପଣ ଭିଜିଟ୍ କରନ୍ତୁ, ଏବଂ ଯଦି କିଛି ବି ଅସୁବିଧା ହେଉଛି ଆମର ଇକୋ ଟୁରିଜିମ୍ ସେଲ୍ର ଗୋଟେ ଟୋଲ୍ ଫ୍ରି ନମ୍ବର ବି ରହୁଛି, ସେଇଥିରେ ବି କଲ୍ କରନ୍ତୁ, ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବା ପାଇଁ ସେଠାରେ ଆମର ଅଛନ୍ତି ଲୋକ ଏବଂ ସାହାଯ୍ୟ କରିବେ।
1: ଯାହା ହଉ ଡକ୍ଟର ଶୁଭଶ୍ରୀ ଦାସ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ, ଆଜି ଯାହା ବିଷୟ ଥିଲା ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ୍ ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝେଇକି କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଶୁଣିଲେ କାର୍ଯ୍ୟକ୍ରମ ବନାନି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଦେଶବନ୍ଦନା। ପ୍ରଥମ ଦେଶବନ୍ଦନା ବାଞ୍ଛାନିଧି ଦାସଙ୍କ ରଚନାରୁ, କଣ୍ଠଦାନ କରିଛନ୍ତି ମହମ୍ମଦ ସିକନ୍ଦର ଆଲାମ।

ଆସିବା ଲାଗି ଆମ ଜନ୍ମ ଆମ ମରଣ ଆମ ଜନ୍ମ ଆମ ମରଣ ମରଣ ମରଣ ଆମେ ନବ ଯୁଗ ନବ ତରୁଣ ଆମେ ନବ ଦୀତ ଦେବ।

ଶୁଣୁଥିଲେ ଦେଶବନ୍ଦନା ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ ଶିଳ୍ପୀ ନରେନ୍ଦ୍ର ଚଞ୍ଚଲଙ୍କ କଣ୍ଠରେ ସଙ୍ଗୀତ ସୁରିନ୍ଦର କୋହଲି ପ୍ରଥମ ଭକ୍ତିଗୀତ ଅତୁଲ ଗୌତମଙ୍କ ରଚନାରୁ।

ଶୁଣୁଥିଲେ ହିନ୍ଦୀ ଭକ୍ତିଗୀତ, ପରିବେଷଣ କରିଥିଲେ ଶିଳ୍ପୀ ନରେନ୍ଦ୍ର ଚଞ୍ଚଲ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ

ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମର ସୂଚନା। ଆସନ୍ତାକାଲି ସକାଳ 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଚେତନା ଚିନ୍ତନ ଶୁଣିବେ ସକାଳ 6:30। ସକାଳ 6:35 ଶ୍ରୀମଦ୍ ଭାଗବତ। କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ସ୍ୱର୍ଗ ଫୁଲ ସକାଳ 7:25। ସକାଳ 8:30 ଶୁଣିବେ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି। ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଶୁଣିପାରିବେ ସକାଳ 9:00। ପୂର୍ବାହ୍ନ 10:10 ଶୁଣିବେ ସ୍ଥାନୀୟ ଖମର ଏବଂ ସୁମଧୁର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଆକାଶବାଣୀ ଭବାନୀପାଟଣା, ଏଇଠି ଶେଷ କରୁଛୁ ଆଜିର ପ୍ରସାରଣ। ଆପଣଙ୍କୁ ପୁଣିଥରେ ସ୍ୱାଗତ ଜଣାଇବୁ ଆସନ୍ତାକାଲି ଆମର ପ୍ରଥମ ଅଧିବେଶନ ପ୍ରାତଃ 5:55। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।